0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 92ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ଅଶୋକ ମିଶ୍ର।
1: ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅର୍ଥାତ୍ ସେହି ପରମ ବ୍ରହ୍ମ ପୂର୍ଣ୍ଣ ଅଟନ୍ତି, ତାଙ୍କଠାରୁ ବା ତାଙ୍କ କାରଣରୁ ଉତ୍ପନ୍ନ ସମସ୍ତ କାର୍ଯ୍ୟବ୍ରହ୍ମ ମଧ୍ୟ ପୂର୍ଣ୍ଣ ଅଟନ୍ତି। ପୂର୍ଣ୍ଣରୁ ପୂର୍ଣ୍ଣର ଉତ୍ପତ୍ତି ହୁଏ ଏବଂ ପ୍ରଳୟ କାଳରେ କାର୍ଯ୍ୟବ୍ରହ୍ମର ପୂର୍ଣ୍ଣତ୍ୱ ହରଣ କରି ନିଜ ମଧ୍ୟରେ ଲୀନ କରାଇ ପରବ୍ରହ୍ମ ପୂର୍ଣ୍ଣ ହୋଇ ରହିଥାନ୍ତି। ଏ କଥାଟିକୁ ଆଉ ଟିକେ ସରଳ ଭାବରେ କହିଲେ କଥାଟି ଏପରି ହେବ, ଭଗବାନ ବା ପରମେଶ୍ୱର ସଦା ପୂର୍ଣ୍ଣ ଅଟନ୍ତି। ଗୋଟିଏ ବିରାଟ ଜଳାଶୟରୁ ବା ସମୁଦ୍ରରୁ ଲୋଟାଏ ଜଳ ବାହାର କରିନେଲେ କ'ଣ ସେ ସ୍ଥାନ ଅପୂର୍ଣ୍ଣ ହୋଇ ଶୂନ୍ୟ ହୋଇ ରହେ? ନା ନା, ଅନ୍ୟ ଆଡ଼ୁ ଜଳ ଆସି ସେହି ସ୍ଥାନକୁ ପୂର୍ଣ୍ଣ କରିଦିଏ। ଠିକ୍ ସେହିଭଳି କାରଣ ରୂପୀ

0: ପରମେଶ୍ୱରଙ୍କ ଠାରୁ କାର୍ଯ୍ୟରୂପୀ ତତ୍ତ୍ୱ ସମୂହର ବା ଅବତାରର ସୃଷ୍ଟି ହେଲେ ମଧ୍ୟ ସେ ସଦା ପୂର୍ଣ୍ଣ ରୂପେ ରହିଥାନ୍ତେ। ଓଁ ପ୍ରଣବ ଓଁ ଈଶ୍ୱରଙ୍କ ନାମ। ଏ ସମଗ୍ର ଜଗତ ଈଶ୍ୱରମୟ। ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଅନୁଭବ କରୁ, ସେ ସବୁକିଛି ଈଶ୍ୱର ହିଁ। ସେ ପରବ୍ରହ୍ମ। ଈଶ୍ୱରଙ୍କର ମସ୍ତକ ହେଉଛି ଉଷା, ନେତ୍ର ତାଙ୍କର ହେଲା ସୂର୍ଯ୍ୟ, ପ୍ରାଣବାୟୁ ପବନ, ମୁଖ ବୈଶ୍ୱାନର, ମୁଖ ଭିତରେ ଥିବା ଜିଭ ବା ଜିହ୍ୱା, ଅଗ୍ନି ବା ନିଆଁ, ପିଠି ତାଙ୍କର ଦ୍ୟୁଲୋକ, ଉଦର ବା ପେଟ ତାଙ୍କର ଅନ୍ତରୀକ୍ଷ, ଚରଣ ତଳେ ପୃଥିବୀ, ପାର୍ଶ୍ୱକନ୍ଧ ବା କାନ୍ଧ ଏବଂ ମାଂସପେଶୀଗୁଡ଼ିକ ଦିଗ, ଆତ୍ମା ତାଙ୍କର ବର୍ଷ, ଅନ୍ୟାନ୍ୟ ଅଙ୍ଗ ତାଙ୍କର ଛଅଟି ଋତୁ, ଅଙ୍ଗସନ୍ଧି, ମାଂସ ପକ୍ଷ, ଦୁଇଟି ପାଦ ତାଙ୍କର ଦିନ ଏବଂ ରାତି, ଅସ୍ଥି ସମୂହ, ନକ୍ଷତ୍ର, ମାଂସପେଶୀଗୁଡ଼ିକ, ଆକାଶର ଦେବତା, ଯକୃତ ଓ ହୃଦଯନ୍ତ୍ର, ପର୍ବତ, ଲୋମ ସମୂହ, ବନସ୍ପତି ବା ବଣ ଜଙ୍ଗଲ, ନାଭିର ଉପର ଅଙ୍ଗ ଉଦୟକାଳୀନ ସୂର୍ଯ୍ୟ, ନିମ୍ନ ଅଙ୍ଗ ଅସ୍ତକାଳୀନ ସୂର୍ଯ୍ୟ, ଈଶ୍ୱରଙ୍କର ହାଇ ମାରିବା ବିଦ୍ୟୁତ ଏବଂ ଜ୍ୟୋତ୍ସ୍ନା ବା ଚନ୍ଦ୍ରାଲୋକ, ତାଙ୍କ କଡ଼ ଲେଉଟେଇବା, ଘଡ଼ଘଡ଼ି ଶବ୍ଦ ବା ମେଘ ଗର୍ଜନ, ପ୍ରସ୍ରାବ ତାଙ୍କର ବର୍ଷା, ତାଙ୍କର କଥା ବା ରବ ବାଣୀ, ଏସବୁ ମୁଁ କହୁନି, କହିଯାଇଛନ୍ତି ଭାରତୀୟ ପଣ୍ଡିତମାନେ। ଏବେ କୁହନ୍ତୁ, ଈଶ୍ୱର କୋଉଠି ବା ନାହାନ୍ତି? ଯୋଉଠି ବି ସେ ଅଛନ୍ତି, ପୂର୍ଣ୍ଣ ରୂପରେ ଅଛନ୍ତି। ତାଙ୍କୁ ତାଙ୍କ ମଧ୍ୟରୁ ଯେତେ କାଢ଼ି ଆଣୁଥିଲେ ବି ସେ ସେଇଠି ପୂର୍ଣ୍ଣ ରୂପରେ ଥାନ୍ତେ। ଈଶ୍ୱର କେବେ ଉଣା ହେଇଯାନ୍ତି ନାହିଁ। ଈଶ୍ୱର ଯଦି ଏଭଳି, ତେବେ କୁହନ୍ତୁ ତ, ମଣିଷ କେମିତି ବେଳେବେଳେ ନିଜକୁ ଈଶ୍ୱରଙ୍କ ସହିତ ତୁଳନା କରେ? ମଣିଷ ନାନା ସାଧନା ବଳରେ କ'ଣ କରିପାରେ? କେତୋଟି ହଟଚମଟ ତା ଦ୍ୱାରା ସେ କରିପାରେ, ଯେଉଁ ଶକ୍ତି ସେ ଲାଭ କରିଥାଏ ସାଧନା ବଳରେ, ଏବଂ ସେଇ ହଟଚମଟ ବଳରେ, ଛଳନାରେ ସେ କେତେଜଣଙ୍କୁ ଆଶୀର୍ବାଦ କରି ମୁଁ ସବୁ ସମସ୍ୟାର ସମାଧାନ କରିଦେଇପାରେ ବୋଲି କହିପାରେ। ସର୍ବଶକ୍ତିମାନ ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ସବୁକିଛି, ଯାହା ଦୃଶ୍ୟ ଯାହା ଅଦୃଶ୍ୟ, ସବୁକିଛି ତାଙ୍କ ଇଚ୍ଛାରେ ସୃଷ୍ଟ। ସେ ହିଁ କାରଣ, ଜଗତ କାରଣ ସେ। ତାଙ୍କ ବିନା ସବୁ କାର୍ଯ୍ୟ ଅସମ୍ଭବ। ସେ ଇଚ୍ଛାମୟ, ତାଙ୍କ ଇଚ୍ଛାରେ ସୃଷ୍ଟି, ପୁଣି ତାଙ୍କ ଇଚ୍ଛାରେ ସବୁକିଛି ସମାହିତ ହେବ ତାଙ୍କ ମଧ୍ୟରେ। ମୁଁ ହିଁ ଚିତ୍କାର କରି ବୁଲୁଥିବା ଅନେକ ମୋର ସ୍ରଷ୍ଟା ସିଏ, ସର୍ବଜୀବନକୁ ଯିଏ ଆତ୍ମବତ୍ ଦର୍ଶନ କରେ, ସେ ହିଁ ପ୍ରକୃତ ଜ୍ଞାନେ। କେଉଁଠି ସେ ନାହାନ୍ତି ଯେ ତାଙ୍କୁ ପୁଣି ଖୋଜିବା ଲୋଡ଼ା? ହେ ଈଶ୍ୱର, ଅଦ୍ଭୁତ ତୁମ ରୂପ, ଉଷାରେ ବି ତୁମେ, ଗୋଧୂଳିରେ ତୁମେ, ପ୍ରପାତର ଗର୍ଜନରେ ତୁମେ, ଓ ତୁଙ୍ଗ ଶିଖରେ ହିମଖଣ୍ଡେ ତୁମେ, କରୁଣା ତୁମ ମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ, କୃମି କୀଟ ରୂପ ତୁମ ରୂପ ପ୍ରଭୁ, ସୂର୍ଯ୍ୟ ଚନ୍ଦ୍ର ତାରା ତୁମେ ହିତ ସବୁ, ସବୁ ଅନୁଭବ ଦେଇଅଛ ତୁମେ, ପରମାନନ୍ଦ ଏ ଆନନ୍ଦର ଥାମେ, ସକତି ତୁମ ମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ। ବନ୍ଧୁ, ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ କାହିଁକି? ତେଣୁ ଏସବୁକୁ ଛାଡ଼ି ସର୍ବସ୍ଥାନରେ ତାଙ୍କୁ ଅର୍ଥାତ୍ ଈଶ୍ୱରଙ୍କୁ ଅନୁଭବ କରିବା ଆସନ୍ତୁ। ସେଭଳି ପ୍ରୟାସ କଲେ ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ ଦୂରେଇଯିବ, ହିଂସାର ଜୁଇରେ ଆଉ ଜଳିବନି ଏ ଧରା। ବିଶ୍ୱ ଅମୃତମୟ, ମଧୁମୟ ହେବ। ବନ୍ଧୁ, ଆଉ କିଛି ବାକି ଅଛି କି କହିବାକୁ? ମୁଁ ଭାବୁଛି ଆଜି ଯାହା କହିବାକୁ ମନରେ ସ୍ଥିର କରି ମୁଁ ଆସିଥିଲି ଏଇଠିକି ମାଇକ୍ରୋଫୋନ ସାମ୍ନାକୁ, ସେ ସବୁ କଥା ଆପଣଙ୍କୁ କହିସାରିଛି। ତେଣୁ ଯଦି କିଛି ଭୁଲ କହିଛି କହିଲା ବେଳେ, ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ଅଶୋକ କୁମାର ମିଶ୍ର। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ମକା ଭାରତର ଏକ ପ୍ରମୁଖ ଖାଦ୍ୟ ଓ ବାଣିଜ୍ୟିକ ଫସଲ। ଗହମ ଓ ଧାନ ପରେ ମକାର ସ୍ଥାନ ରହିଛି। ମକା ମନୁଷ୍ୟର ଖାଦ୍ୟ, ପଶୁ ଖାଦ୍ୟ ଏବଂ ବିଭିନ୍ନ ଶିଳ୍ପର କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ। ଏଥିରେ ଶର୍କରା, ପ୍ରୋଟିନ୍, ଫାଇବର, ଭିଟାମିନ୍ ଓ ଖଣିଜ ଲବଣ ରହିଥାଏ। ଓଡ଼ିଶାରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବରଗଡ଼ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ମକା ଚାଷ କରାଯାଏ। ମକା ଚାଷ ପାଇଁ 20-30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ନିହାତି ଆବଶ୍ୟକ। 500-80 ମିଲିମିଟର ବର୍ଷାପାତ ହେଲେ ଭଲ

ଅମଳ ମିଳେ। ଅତ୍ୟଧିକ ଜଳ ଜମି ରହିଲେ ଫସଲର କ୍ଷତି ହୁଏ। ତେବେ ଦରସା, ବାଲିଆ ଦରସା ଓ ଉର୍ବର ମାଟି ମକା ଚାଷ ପାଇଁ ସର୍ବୋତ୍ତମ। ପାଣି ନିଷ୍କାସନର

ମକାରୁ ବହୁତ ସାରା ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ, ଯେମିତିକି ମକା ଅଟା, ପପ୍କର୍ଣ୍ଣ, କର୍ଣ୍ଣଫ୍ଲେକ୍ସ, ବେବିକର୍ଣ୍ଣ, ସୁଇଟ୍କର୍ଣ୍ଣ, ଷ୍ଟାର୍ଚ, ଗ୍ଲୁକୋଜ୍, ତେଲ, ପଶୁ ଖାଦ୍ୟ ଓ କୁକୁଡ଼ା ଖାଦ୍ୟ ଇତ୍ୟାଦି। ତେବେ ମକା ପୌଷ୍ଟିକ ଖାଦ୍ୟ ଭାବେ ବ୍ୟବହୃତ ପଶୁ ଓ କୁକୁଡ଼ା ଖାଦ୍ୟର ପ୍ରମୁଖ ଉପାଦାନ ଅଟେ। ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ।

0: ପ୍ରସ୍ତୁତ ହୋଇଥାଏ, ଯେମିତିକି ମକା ଅଟା, ପପ୍କର୍ଣ୍ଣ, କର୍ଣ୍ଣଫ୍ଲେକ୍ସ, ବେବିକର୍ଣ୍ଣ, ସୁଇଟ୍କର୍ଣ୍ଣ, ଷ୍ଟାର୍ଚ, ଗ୍ଲୁକୋଜ୍, ତେଲ, ପଶୁ ଖାଦ୍ୟ ଓ କୁକୁଡ଼ା ଖାଦ୍ୟ ଇତ୍ୟାଦି। ତେବେ ମକା ପୌଷ୍ଟିକ ଖାଦ୍ୟ ଭାବେ ବ୍ୟବହୃତ ପଶୁ ଓ କୁକୁଡ଼ା ଖାଦ୍ୟର ପ୍ରମୁଖ ଉପାଦାନ ଅଟେ। ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଭାବେ ମଧ୍ୟ ବ୍ୟବହୃତ
1: ହୋଇଥାଏ।
2: ନୂଆଖିଆ ପ୍ରତ୍ୟେକ ଆଦିବାସୀ ଭାଇ ଭଉଣୀମାନଙ୍କ ଏକ ପାରମ୍ପରିକ ପର୍ବ। ସାଧାରଣତଃ ଅମନାତ୍ୟ ଭାଇ ଭଉଣୀମାନେ ଭାଦ୍ରବ ମାସରେ ପ୍ରଥମ କରି ନୂଆ ଖାଇଥାନ୍ତି। ଦିନସାରା ନୂଆଖିଆ ପର୍ବ ପ୍ରତ୍ୟେକଙ୍କ ଘରେ ଘରେ ପାଳନ କରାଯାଏ। ରାତ୍ରିରେ ଗାଁ ଦାଣ୍ଡରେ ଅମନାତ୍ୟ ଭାଇ ଭଉଣୀମାନେ ମେଳି ହୋଇ ହସଖୁସିରେ ଗୀତ ଗାଆନ୍ତି। ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଶ୍ରୀ ଶିବରାମ ଅମନାତ୍ୟ ଏବଂ ସାଥୀମାନେ ପରିବେଷଣ କରିଥିବା ନୂଆଖିଆ ସମୟର ରାତ୍ରିରେ ହସଖୁସିରେ ଗାଇବା ଗୀତ।

ଶେଷରେ ରହିଛି ବାଳିକା ଶିକ୍ଷାର ଆବଶ୍ୟକତାର ଏକ ସାକ୍ଷାତକାର ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ସହିତ। ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ ଏଥିରେ ସନ୍ଧାନରେ ସ୍ଥାନ ପାଇଛି ନୂତନ ପ୍ରତିଭା। ପରେ ଜାଣିବା କଥାରେ ରହିଛି ପୃଥ୍ୱୀରାଜ ଚୌହାନ ଏବଂ ହର୍ଷବର୍ଦ୍ଧନଙ୍କ ସମ୍ପର୍କରେ। ଅପରାହ୍ନ 5:30ରେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ବିଶ୍ୱ ମାନବ ଚାଲାଣ ବିରୋଧ ସମ୍ପର୍କରେ। ପରେ ଭେଟଘାଟରେ ରହିଛି କାନ ଖରାପ ହେଲେ କେନ୍ତାର କରବାର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ ଭାଗବତ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ। ରାତି 7:30 ରହିଛି କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଛେଳି ମେଣ୍ଢା ପାଳନରୁ ଲାଭ ସମ୍ପର୍କରେ ସାକ୍ଷାତକାର ସୂର୍ଯ୍ୟକାନ୍ତ ରାଉଳଙ୍କ ସହ। ପରେ ଆଜିର ଚାଷୀ କ୍ରମରେ ରହିଛି ମନୋଜ କୁମାର ଖରାଙ୍କ ସହ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ ଆବାଳ ବୃଦ୍ଧ ବନିତା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଲଗାଣ ବର୍ଷା ଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପାଞ୍ଚଟି ଜିଲ୍ଲାର 54ଟି ବ୍ଲକର 6ଟି ସହରାଞ୍ଚଳ ଏବଂ 1591ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ବନ୍ୟା ଯୋଗୁଁ ପ୍ରାୟ 5,26,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଭଦ୍ରକ, ଯାଜପୁର ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷ ମହାନଦୀରେ ସାମାନ୍ୟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳିଠାରେ 9 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ଅଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 619.54 ଫୁଟ ଥିଲା। ଜଳଭଣ୍ଡାରରୁ 2ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ 65,091 କ୍ୟୁସେକ୍ ଜଳ ମହାନଦୀ ଓ କେନାଲଗୁଡ଼ିକୁ ଛଡ଼ାଯାଉଛି। ନବରଙ୍ଗପୁରର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର 2 ମିଟରରୁ ଅଧିକ ବୃଦ୍ଧି ପାଇଛି।

0: ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର 632.18 ମିଟରରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଆଖୁଆପଦାଠାରେ ଓ ସାଳନ୍ଦୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିତ୍ତୀୟ ଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ସେୟାର ମାର୍କେଟ୍, ମ୍ୟୁଚୁଆଲ ଫଣ୍ଡ ଭଳି ଅନ୍ୟ କେତେକ ବିଷୟରେ ବିତ୍ତୀୟ ଜ୍ଞାନ ଦିଆଯିବ। ଅର୍ଥନୀତି ଓ ବାଣିଜ୍ୟରେ ପଢ଼ୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 97 ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ତିନିଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀ ବଶିଷ୍ଠଙ୍କ ଗସ୍ତ ସମୟରେ ଗତକାଲି ଅନ୍ତୋଦୟ ଗୃହ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ବାଣୀଶ୍ରୀ ଛାତ୍ରବୃତ୍ତି, ହର୍ ଘର୍ ଜଲ୍ ଯୋଜନା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମନ୍ୱିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଚଳିତ ସପ୍ତାହ ଶନିବାରଠାରୁ ଆରମ୍ଭ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଷ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ମୋଟ୍ 1,500 ସିଟ୍ ରହିଛି। ସେଥିମଧ୍ୟରୁ 1,269 ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ଲେଖାଇଛନ୍ତି। ଅଗଷ୍ଟ ମାସ 4 ଖାଲି ଥିବା ସିଟ୍ଗୁଡ଼ିକରେ ସ୍ପଟ୍ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11 ଆରମ୍ଭ ହେବ। ଆସନ୍ତା ଅଗଷ୍ଟ ମାସ 2 ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ନୂଆପଡ଼ା ଜିଲ୍ଲାରେ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 5,410 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଖଡ଼ିଆଳର ଏକ ଶୀତଳ ଭଣ୍ଡାର ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି। 22,81,00,000 ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମାତୃ, ନବଜାତ ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଡେଙ୍ଗୁ ରୋଗ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିରି ମହିଳା ମହାବିଦ୍ୟାଳୟଠାରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କୁ ସଚେତନ କରାଯିବା ପାଇଁ ବିଭିନ୍ନ ଲୋକସଙ୍ଗୀତ, ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ମୁଖମଣ୍ଡଳରେ ପ୍ଲାଷ୍ଟିକ୍ ସର୍ଜରୀ ଆଲୋଚନା କରିଛନ୍ତି ଡାକ୍ତର ଫାଲ୍ଗୁନି ରାୟ।
2: ମୁଖମଣ୍ଡଳର ବିକୃତି ଅତ୍ୟଧିକ ମାନସିକ ଯନ୍ତ୍ରଣା ଦେଇଥାଏ। ଅନେକଗୁଡ଼ିଏ କାରଣରୁ ମୁଖମଣ୍ଡଳ ଅସୁନ୍ଦର ହୋଇଯାଇପାରେ। ସେଥିମଧ୍ୟରୁ କେତେକ ବିକୃତି ଜନ୍ମରୁ ଥାଏ ଓ ଅନ୍ୟ କେତେକ ପରେ ବିଭିନ୍ନ କାରଣରୁ ଘଟିଥାଏ। ଜନ୍ମରୁ ଥିବା ବିକୃତି ମଧ୍ୟରେ ଗ୍ରହଣ ଖଣ୍ଡିଆ ବା କ୍ଲେଫ୍ଟ ଲିପ୍ ଓ କ୍ଲେଫ୍ଟ ପ୍ୟାଲେଟ୍ ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଏ। ଏହାଛଡ଼ା ବିଭିନ୍ନ ଆକୃତିର କଳାଜାଇ, ନାଲିଜାଇ ବା ହେମାଞ୍ଜିଓମା ମଧ୍ୟ ମୁଖକୁ ଅସୁନ୍ଦର କରିଥାଏ। କେତେକଙ୍କର ଜନ୍ମରୁ ନାକର ହାଡ଼, ହନୁ ହାଡ଼ ଓ ଅନ୍ୟାନ୍ୟ ହାଡ଼ ବିକୃତ ଥିବାରୁ ମୁହଁ ଅସୁନ୍ଦର ଦେଖାଯାଏ। ଏଭଳି ବିକୃତି ଥିଲେ ଯେତେ ଶୀଘ୍ର ସମ୍ଭବ ଜଣେ ପ୍ଲାଷ୍ଟିକ୍ ସର୍ଜନଙ୍କର ପରାମର୍ଶ ନେବା ଉଚିତ। ରୋଗୀର ସ୍ୱାସ୍ଥ୍ୟ ଭଲ ଥିଲେ ତା ନିଜ ଦେହର ବିଭିନ୍ନ ତନ୍ତୁ ବା ଟିସ୍ୟୁ ନେଇ ବିକୃତ ଅଂଶକୁ ଅପରେସନ୍ ଦ୍ୱାରା ଠିକ୍ କରାଯାଏ। ଏଥିପାଇଁ ଅନ୍ୟ କାହାରି ଦେହରୁ ତନ୍ତୁ ଅଣାଯାଏ ନାହିଁ। ସ୍ଥଳବିଶେଷରେ ସାଇଲାଷ୍ଟିକ୍ ବା ଅନ୍ୟାନ୍ୟ ପଲିମର ଜାତୀୟ ବ୍ୟବହାର କରାଯାଏ। ଗ୍ରହଣ ଖଣ୍ଡିଆ ଥିବା ଶିଶୁର କେବଳ ଓଠ କିମ୍ବା ଓଠ ଓ ତାଳୁ ଜନ୍ମରୁ 2-3 ଭାଗରେ ବିଭକ୍ତ ହୋଇଥାଏ। ଓଠକୁ 1-3 ମଧ୍ୟରେ ଓ ତାଳୁକୁ 6-9 ମଧ୍ୟରେ ଅପରେସନ୍ କରାଇ ନେବା ନିହାତି ଜରୁରୀ। ନଚେତ୍ ପିଲାର ମୁହଁ ଅସୁନ୍ଦର ଥିବା ହେତୁ ସେ ମାନସିକ ଯନ୍ତ୍ରଣା ଭୋଗିବା ସଙ୍ଗେ ସଙ୍ଗେ ତା କଥା କେହି ବୁଝିବା ସମ୍ଭବ ହୁଏ ନାହିଁ। ଏହାଦ୍ୱାରା ତାର ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥାଏ। ପିଲା ବଡ଼ ହେବା ପରେ ଅନ୍ୟ କେତେକ ରିଭିଜନ ଅପରେସନ୍ କରି ମୁଖକୁ ଅଧିକ ସୁନ୍ଦର କରିହୁଏ। କଳାଜାଇ ଓ ନାଲିଜାଇ କେଉଁ ଆକୃତିର ଓ ମୁହଁର କେଉଁ ସ୍ଥାନରେ ଏହା ଅବସ୍ଥିତ ତାକୁ ବିଚାରକୁ ନେଇ

0: ଅପରେସନ କରାଯାଇଥାଏ। ଏ ଧରଣର ଅପରେସନ ମଧ୍ୟ ଯେତେ ଶୀଘ୍ର ସମ୍ଭବ କରାଇ ନେବା ଉଚିତ। ମୁହଁର ବିଭିନ୍ନ ପ୍ରକାର ଦାଗକୁ କ୍ରିମ୍ ପ୍ରୋଗ୍ରାମ ବା କେମିକାଲ ପିଲ୍ ଦ୍ୱାରା କିମ୍ବା ଲେଜର ଥେରାପି ଦ୍ୱାରା ଉଠାଯାଇ ପାରୁଛି। କୁଷ୍ଠରୋଗ ଛଡ଼ା ଅନ୍ୟାନ୍ୟ କାରଣରୁ ମୁହଁରେ ଧଳା ଚିହ୍ନ ବା ଧଳା ଛଉ ଥିଲେ ତାକୁ ମଧ୍ୟ ଅପରେସନ କରି ଠିକ୍ କରାଯାଇପାରେ। ରୋଗୀକୁ ଲୋକାଲ ଆନେସ୍ଥେସିଆ ବା ବେହୋସ କରି ଅତି ସୂକ୍ଷ୍ମ ଉପାୟରେ ଏହିସବୁ ଅପରେସନ କରାଯାଇଥାଏ। ବିଭିନ୍ନ ପ୍ରକାର ଯାନବାହନ ଦୁର୍ଘଟଣାରୁ ଓ ଅନ୍ୟାନ୍ୟ କାରଣରୁ ମୁହଁରେ କଟାଦାଗ ହୋଇଥାଏ। କେତେକଙ୍କର ମୁଖର ହାଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ସୂକ୍ଷ୍ମ ଯନ୍ତ୍ରପାତି ବ୍ୟବହାର କରି ପ୍ଲାଷ୍ଟିକ ସର୍ଜରୀର ବିଭିନ୍ନ ଉପାୟରେ ସିଲାଇ କଲେ କଟାଦାଗ ବା ସ୍କାର ଅତି କମ୍ ହୋଇଥାଏ। ଚନ୍ଦାମୁଣ୍ଡକୁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା ଦ୍ୱାରା କିମ୍ବା ଟିସ୍ୟୁ ଏକ୍ସପ୍ଲାଣ୍ଟର ୟୁଜ୍ କରି ବାଳ ନଥିବା ସ୍ଥାନରେ ବାଳ ରୋପଣ କରାଯାଇପାରୁଛି। ନିଶ କିମ୍ବା ଭୃଲତାର କେଶ କୌଣସି ଦୁର୍ଘଟଣାରୁ କିମ୍ବା ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲେ ହେୟାର ଟ୍ରାନ୍ସପ୍ଲାଣ୍ଟ କରି ଅଥବା ମୁଣ୍ଡରୁ କେଶ ସହିତ ଚର୍ମ ଆଣି ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ। ମୁଖମଣ୍ଡଳର ବିଭିନ୍ନ ପ୍ରକାର କ୍ୟାନ୍ସର ଦେଖାଯାଇଥାଏ। ଏଗୁଡ଼ିକୁ ପ୍ରଥମ ଅବସ୍ଥାରୁ ପ୍ଲାଷ୍ଟିକ ସର୍ଜନଙ୍କ ଦ୍ୱାରା ଅପରେସନ କରାଇ ନେଲେ ମୁଖ ବିକୃତ ହୁଏ ନାହିଁ। ଡେରିରେ ଆସିଥିବା କ୍ୟାନ୍ସର ରୋଗୀଙ୍କ ରୋଗାକ୍ରାନ୍ତ ଅଂଶକୁ କାଟି ସେହି ଅଂଶକୁ ପୁନର୍ଗଠନ ବା ରିକନଷ୍ଟ୍ରକ୍ସନ କରାଯାଏ। ପୋଡ଼ାଘା ଯୋଗୁଁ ଅନେକ ପ୍ରକାର ବିକୃତି ମୁଖରେ ଦେଖାଦେଇଥାଏ। ପ୍ରଥମ ଅବସ୍ଥାରୁ ପୋଡ଼ାଘାକୁ ସ୍କିନ୍ ଗ୍ରାଫ୍ଟିଂ ବା ଚର୍ମରୋପଣ କଲେ ବିକୃତି ବହୁ କମ୍ ହୋଇଥାଏ। ଘା ଶୁଖିଯାଇ ବିଭିନ୍ନ ପ୍ରକାର ଦାଗ ବା ସ୍କାର ହେଉ କିମ୍ବା ଧଳା ଚିହ୍ନ ହୋଇଥିଲେ ତାହାକୁ ମଧ୍ୟ ଅପରେସନ ଦ୍ୱାରା ଠିକ୍ କରାଯାଇପାରେ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟିକ୍ କରାଯାଇଥାଏ। ସେହିପରି ଆଖିପତା ଓଠ କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ କରାଯାଇଥାଏ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟିକ୍ କରାଯାଇଥାଏ। ସେହିପରି ଆଖିପତା ଓଠ କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ କରାଯାଇଥାଏ। ବାର୍ଦ୍ଧକ୍ୟଜନିତ ମୁଖର ଲୋଳିତ ଚର୍ମକୁ ଫେସ୍ କ୍ଲିପ୍ଟ ବା କେମିକାଲ ପିଲ୍ ଦ୍ୱାରା କିମ୍ବା ଲେଜର ଥେରାପି ଦ୍ୱାରା ଅନେକାଂଶରେ ସୁନ୍ଦର କରିହୁଏ। ମୁଖରେ ଅଧିକ ମାତ୍ରାରେ ଚର୍ବି ଜମିଥିଲେ ତାକୁ ଲାଇପୋସକ୍ସନ ଦ୍ୱାରା କଟାକଟି ନ କରି ବାହାର କରି ମୁଖକୁ ସୁନ୍ଦର କରିହେଉଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମୁଖମଣ୍ଡଳରେ ପ୍ଲାଷ୍ଟିକ ସର୍ଜରୀ, ଆଲୋଚନା କରିଥିଲେ ଡାକ୍ତର ଫାଲ୍ଗୁନୀ ରାୟ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସେନା ଚିକିତ୍ସା ପ୍ରସ୍ତୁତିରେ ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15 ପଦକ ସହ 8ମ ସ୍ଥାନରେ ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ଚିକିତ୍ସା ନିମନ୍ତେ ଦେଶର ପ୍ରଥମ ଶୈକ୍ଷିକ ଏବଂ ପରିଚାଳନା ବିଭାଗର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ କମାଣ୍ଡ ହସ୍ପିଟାଲରେ ଏହି ସେନା ଚିକିତ୍ସା ବିଭାଗର ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ସିଂ ଉଦ୍ଘାଟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧକ୍ଷେତ୍ରରେ ଚିକିତ୍ସା ଲାଗି ପ୍ରସ୍ତୁତି ତ୍ୱରାନ୍ୱିତ, ଅନୁସନ୍ଧାନ କ୍ଷେତ୍ରର ବିକାଶ ଏବଂ ସ୍ୱଦେଶୀ ସିଦ୍ଧାନ୍ତର ବିକାଶ କରିବା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ନୂଆ ସେନା ଚିକିତ୍ସା ବିଭାଗ ଦେଶର ସେନା ମାନସିକତା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ସମସ୍ତଙ୍କ ସହଯୋଗରେ ଏହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧକ୍ଷେତ୍ର ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରରେ ପରିଣତ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ

ବର୍ତ୍ତମାନ ସମୟରେ ସାମୁହିକ ବିନାଶ ସୃଷ୍ଟି କରୁଥିବା ଅସ୍ତ୍ରଶସ୍ତ୍ରର ଭୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2026ର ଦଶମ ସଂସ୍କରଣର ବିଷୟବସ୍ତୁ ଉନ୍ମୋଚନ କରିଛନ୍ତି। ଏସିଆର ସର୍ବବୃହତ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ମଞ୍ଚରେ ସାମିଲ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଆୟୋଜନ ଚଳିତ ବର୍ଷ ଅକ୍ଟୋବର ମାସର 7-10 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଟେଲି ଯୋଗାଯୋଗ ବିଭାଗ ଏବଂ ଭାରତୀୟ ସେଲୁଲାର ପରିଚାଳକ ସଂଘ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିବେ। ଏଥିରେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଟେଲି ଯୋଗାଯୋଗ ପରିଚାଳକ, ନବସୃଜନକାରୀ, ଷ୍ଟାର୍ଟଅପ୍, ନିବେଶକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ଭାରତର ଭବିଷ୍ୟତର ଡିଜିଟାଲ୍ ପରିବର୍ତ୍ତନ ସମ୍ପର୍କରେ ମତ ଉପସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ଚଳିତ ବର୍ଷ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ଏହା ଏଭଳି ନବସୃଜନକୁ ଦର୍ଶାଉଛି ଯାହା ଭୌଗୋଳିକ, ଶିଳ୍ପ କିମ୍ବା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ହୋଇ ରହିବ ନାହିଁ। ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 1.5 ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ଯେଉଁଥିରେ 100ରୁ ଅଧିକ ଦେଶରୁ 300ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି, ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ଭାରତ ସଫଳତା ହାସଲ କରୁଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବାବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଲୋକସଭାରେ ଗତକାଲି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବୈଷ୍ଣବ କହିଛନ୍ତି, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ଭନ କ୍ଷେତ୍ରରେ ଏହି ବିଧେୟକ କଠୋର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ଜରିଆରେ ଅଭିଯୁକ୍ତମାନଙ୍କୁ ଅତି କମ୍ ସମୟ ମଧ୍ୟରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଏହି ବିଧେୟକରେ ରହିଛି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଉର୍ ରହମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଢାକା ସହ ଏକ ସକାରାତ୍ମକ, ଗଠନମୂଳକ ଏବଂ ଭାଗିଦାରିତାପୂର୍ଣ୍ଣ ସମ୍ପର୍କ ନେଇ ଭାରତ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମରେ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ କହିଛନ୍ତି, ବାଂଲାଦେଶର ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶମା ଉବେଦ ଇସ୍ଲାମଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ବ୍ରିକ୍ସ ଦେଶ ସମୂହ ମଧ୍ୟରେ ବାଂଲାଦେଶ ନଥିବାବେଳେ ଭାରତ ସ୍ୱତନ୍ତ୍ର ଅତିଥି ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ବ୍ରିକ୍ସରେ ଏବେ ବ୍ରାଜିଲ, ଚାଇନା, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସଦସ୍ୟ ଅଛନ୍ତି। ଇରାନର ରିଭଲ୍ୟୁସନାରୀ ଗାର୍ଡ ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଟ୍ରେଜେରୀ ବିଭାଗ ସୂଚନା ଅନୁଯାୟୀ ଏହି ପ୍ରତିବନ୍ଧକ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ 8 ତୈଳବାହୀ ଟ୍ୟାଙ୍କର ଏବଂ 10 କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକା ପକ୍ଷରୁ ଇରାନର ନିୟମ ବିରୁଦ୍ଧ ପେଟ୍ରୋଲିୟମ୍ ବ୍ୟବସାୟୀକୁ କ୍ଷତିଗ୍ରସ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଆମେରିକା ଅଭିଯୋଗ କରିଛି, ଇରାନର ସେନା ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସାମୁଦ୍ରିକ ବୀମା ଲାଗି ବାଧ୍ୟ କରୁଛି। ଅନ୍ୟପକ୍ଷରେ କେତେକ ତୈଳ ପରିବହନକାରୀ କମ୍ପାନୀ ଚୀନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଅଶୋଧିତ ତୈଳ ପହଞ୍ଚାଇଥିବା ଆମେରିକା କହିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନ ସହ ସମ୍ପର୍କିତ 100ରୁ ଅଧିକ ଜାହାଜକୁ ଆମେରିକା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭାରତର ଆର୍ଥିକ ବିକାଶକୁ ଆଗକୁ ନେଉଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ 22ତମ ଜିଆର୍ଡି ଟାଟା ସ୍କୃତି ସମ୍ଭାଷଣରେ ଶ୍ରୀ ଗୋୟଲ କହିଛନ୍ତି, ଉତ୍କୃଷ୍ଟତା ହାସଲ ଲାଗି ସବୁ ସମୟରେ ଉଦ୍ୟମ କରିବା ଆବଶ୍ୟକ ଏବଂ ଏହା ସୁନିଶ୍ଚିତ କରାଯିବା ଉଚିତ ଯେ ମେଡ୍ ଇନ୍ ଇଣ୍ଡିଆ

0: ସାମଗ୍ରୀ ଏହାର ଗୁଣବତ୍ତା ଓ ପ୍ରତିଯୋଗିତାମୂଳକ ଗୁଣ ଜରିଆରେ ବିଶ୍ୱସ୍ତରରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ ନବସୃଜନକୁ ବୃଦ୍ଧି ଦେବା ଲାଗି କେତେକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନବସୃଜନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଲାଗି 1,00,000 କୋଟି ଟଙ୍କାର ଇଣ୍ଡିଆ ଏଆଇ ମିଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ମିଶନକୁ ସାମିଲ କରାଯାଇଛି। ସେ କହିଛନ୍ତି ଏହାଦ୍ୱାରା ଦେଶର ନବସୃଜନ ପରିସ୍ଥିତି କ୍ଷେତ୍ରକୁ ଆହୁରି ଦୃଢ଼ କରାଯିବା ସହ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା 69 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ହରଜିନ୍ଦରଙ୍କୁ ପ୍ରଶଂସା କରି କହିଛନ୍ତି ଏହା ତାଙ୍କର ଉନ୍ନତ ପ୍ରଦର୍ଶନୀ ଥିଲା। ଏ ସମ୍ପର୍କରେ ହରଜିନ୍ଦର କହିଛନ୍ତି,
1: मैं बहुत खुश हूँ सिल्वर मेडल जीत के और अपनी परफॉर्मेंस से भी बहुत खुश हूँ। ट्रेनिंग में मैंने इससे अच्छा क्लीन जर्क कर रखा है पर फिर भी मैं बहुत सेटिस्फाई हूँ कि मैंने अपनी 6 की 6 लिफ्ट पास। मैं सोच के आई थी इस बार के एक तो मैंने अपने मेडल का कलर चेंज करना है और दूसरा मुझे अपनी लिफ्टिंग अच्छी करके आनी है। मैं सबसे पहले अपनी फैमिली को डेडिकेट करना चाहती हूँ क्योंकि फैमिली का बहुत बड़ा सपोर्ट है मुझे और इंडियन फेडरेशन गवर्नमेंट सबका बहुत सपोर्ट है उनकी वजह से आज हम यहाँ तक है।
0: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ମଧ୍ୟ ଦ୍ରୁତ ଧାବକ ଗୁଲବୀର ସିଂଙ୍କୁ ପୁରୁଷ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଗୁଲବୀର ସିଂ କହିଛନ୍ତି,
2: अच्छा हुआ क्योंकि हमारे देश के लिए मेडल आया है क्योंकि जिस हिसाब से हम प्रैक्टिस कर रहे हैं कोच को खुशी है और जितने भी हमारे जो सपोर्ट कर रहे हैं कॉन्फिडेंस तो ये बाहर के जितने एथलीट हैं उनके साथ कंपटीशन कर रहे हैं हम इनके साथ कैसे दौड़ेंगे क्या हम क्या हुआ बड़े प्लेयर के साथ खेलते हैं तो हमारे अंदर की जो फीलिंग है ना वो निकल जाती है क्योंकि हम ये लगता है हम मेडल जीते किस हिसाब से वो कंपटीशन कर रहे हैं हमारे से।
0: ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 ମିଟର T47 ଫାଇନାଲରେ ଦିଲ୍ଲୀପ ମହାଦୁ ଗାଭିଦ୍ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମହମ୍ମଦ ବାସିଲ ମୋସିଙ୍ଗା ନାକାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଗତକାଲି ପ୍ରତିଯୋଗିତା ଆରମ୍ଭରେ ପୁରୁଷ ଲମ୍ବଡ଼ିଆରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ। 15ଟି ପଦକ ସହ ଭାରତ ତାଲିକାରେ ଅଷ୍ଟମ ସ୍ଥାନରେ ରହିଥିବାବେଳେ ସେଥିମଧ୍ୟରେ 3ଟି ସ୍ୱର୍ଣ୍ଣ 9ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ରହିଛି। ଭାରତର ଏଚ୍ଏସ୍ ପ୍ରଣୟ ଏବଂ ଉନ୍ନତି ହୁଡ଼ା ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। 18 ବର୍ଷୀୟ ପ୍ରଣୟ ତାଇପେଇର ୱାଙ୍ଗ ପେୟୁଙ୍କୁ 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମହିଳା ଏକକରେ ଉନ୍ନତି ହୁଡ଼ା, ତାନ୍ୟା ହେମନ୍ତ, ଅନମୋଲ ଖରବ ଏବଂ ତନ୍ଭି ଶର୍ମା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15ଟି ପଦକ ସହ ଅଷ୍ଟମ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
3: ଓଡ଼ିଆରେ ସମ୍ବାଦ ଶୁଣିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣାବିବାହ ବର୍ଣ୍ଣାଳିକ୍ରମରେ ଶୁଣନ୍ତୁ ଗବାକ୍ୟ। ଆଜି ଏଥିରେ ଶୁଣନ୍ତୁ ସମର୍ପଣର ଶେଷ ଭାଗ। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ହଁ, ଆକାଶର ଅସୀମ ନୀଳିମା ପରି ଜୀବନ ମଧ୍ୟ ଅସୀମ ସମ୍ଭାବନାରେ ଭରି ରହିଛି।
1: ସେଇ ସମ୍ଭାବନାର ଝରକା ଖୋଲିବାର ଏକ ଛୋଟ ପ୍ରୟାସ ନେଇ ଆମେ ପୁଣି ଆସିଛୁ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଗବାକ୍ଷରେ।
0: ହଁ, ଗବାକ୍ଷ।

0: ଅକ୍ଷୟ ଅର୍ଥାତ୍ ଗୋଟିଏ ଝରକା,
1: ଏମିତି ଏକ ଝରକା ଯେଉଁଠାରୁ ଆମେ ଆମ ଜୀବନର ମୂଲ୍ୟବୋଧକୁ ଦେଖିଥାଉ, ଅନୁଭବ କରୁଥାଉ, ନିଜ ଭିତରକୁ ଉଙ୍କି ମାରୁ।
0: ଆଜି ସେହି ଝରକାରୁ ଆମେ ଦେଖିବା ଏକ ଅମୂଲ୍ୟ ଗୁଣକୁ, ତାହା ହେଲା ସମର୍ପଣ।
1: ସମର୍ପଣ ଏହା କେବଳ ଏକ ଶବ୍ଦ ନୁହଁ, ବରଂ ଏହା ହୃଦୟର ଭାଷା। ଯେଉଁଠି ଭକ୍ତି ଅଛି ସେଠି ସମର୍ପଣ ଅଛି, ଯେଉଁଠି କର୍ତ୍ତବ୍ୟ ପ୍ରତି ନିଷ୍ଠା ଅଛି ସେଠି ମଧ୍ୟ ସମର୍ପଣ ଅଛି।
0: ଫୁଲ ଯେପରି ନିରବରେ ନିଜର ସୁଗନ୍ଧ ବାଣ୍ଟି ଦିଏ, ଦୀପ ଯେପରି ନିଜେ ଜଳି ଅନ୍ୟକୁ ଆଲୋକ ଦିଏ, ନଦୀ ଯେପରି ଅବିରତ ବହି ଜୀବନର ସ୍ରୋତ ସୃଷ୍ଟି କରେ, ଠିକ ସେହିପରି ସମର୍ପଣ ମଧ୍ୟ ନିରବରେ ମଣିଷକୁ ମହାନ କରିଦିଏ।
1: ତେବେ ଆଜିର ଏହି ଯାତ୍ରାରେ ଆମେ ଜାଣିବା ସମର୍ପଣର ଅର୍ଥ, ତାହାର ଶକ୍ତି, ତାହାର ସୌନ୍ଦର୍ଯ୍ୟ, ଆଉ ଆମ ଜୀବନରେ ତାର ଭୂମିକା।
0: ହଁ, କଥା ହେବା ପ୍ରେମର, କଥା ହେବା ଭକ୍ତିର, କଥା ହେବା ମାନବିକତାର, ଆଉ କଥା ହେବା ସେହି ନିରବ ଶକ୍ତିର ଯାହା ମଣିଷକୁ ଅସାଧାରଣ କରିଦିଏ।
1: ତେବେ ଆସନ୍ତୁ ନା ଖୋଲିବା ଗବାକ୍ଷର ଏହି ଝରକା, ଆଉ ସମର୍ପଣର ସୁଗନ୍ଧରେ ଭରିଦେବା ଆଜିର ଏହି ସୁନ୍ଦର ମୁହୂର୍ତ୍ତ।
0: ରୁହନ୍ତୁ ଆମ ସହ।
1: ମୁଁ ରଞ୍ଜନ।
0: ମୁଁ ସୁପ୍ରଭା।
1: ନମସ୍କାର।

0: ଅଙ୍ଗବାକ୍ୟରେ ଆଜି ରହିଛି ସମର୍ପଣର ଶେଷ ଭାଗ। ସମର୍ପଣର ଅର୍ଥ ହେଉଛି କୌଣସି ବ୍ୟକ୍ତି କର୍ତ୍ତବ୍ୟ ଲକ୍ଷ୍ୟ କିମ୍ବା ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠା ଭଲ ପାଇବା ଆଉ ଦାୟିତ୍ୱବୋଧ ସହିତ ନିଜକୁ ଉତ୍ସର୍ଗ କରିବା।
1: ହଁ, ସମର୍ପଣ କେବଳ ଭାବନା ନୁହଁ, ବରଂ ଏହା ଏକ ପ୍ରକାରର ଜୀବନଶୈଳୀ।
0: ଜଣେ ମା ନିଜ ପିଲାମାନଙ୍କ ପାଇଁ ଦିନରାତି ପରିଶ୍ରମ କରନ୍ତି, ବାପା ପରିବାରର ସୁଖ ପାଇଁ ନିଜର ଇଚ୍ଛାକୁ ପଛରେ ରଖନ୍ତି, ଯାହାକୁ କି ଆମେ କହିପାରିବା ପ୍ରକୃତ ସମର୍ପଣ ନିଜ ପରିବାର ପ୍ରତି।
1: ହଁ, ପିଲାମାନେ ଯଦି ନିୟମିତ ପାଠ ପଢ଼ନ୍ତି, ସମୟର ସଦୁପଯୋଗ କରନ୍ତି ଆଉ ନିଜର ଲକ୍ଷ୍ୟ ପ୍ରତି ନିଷ୍ଠାବାନ ରହନ୍ତି, ତେବେ ନିଶ୍ଚିତ ଭାବରେ ସଫଳତା ହାସଲ କରିଥାନ୍ତି ଆଉ ଏହାକୁ ଆମେ କହିପାରିବା ଶିକ୍ଷା ପ୍ରତି ପ୍ରକୃତ ସମର୍ପଣ।
0: ଜଣେ ଶିକ୍ଷକ ଯେତେବେଳେ ମନ ଦେଇ ପାଠ ପଢ଼ାନ୍ତି, ଜଣେ ଡାକ୍ତର ରୋଗୀଙ୍କ ସେବା କରନ୍ତି, ଜଣେ ସୈନିକ ଦେଶର ସୁରକ୍ଷା ପାଇଁ ସୀମାରେ ଦୃଢ଼ ଭାବରେ ଛିଡ଼ା ହୋଇ ରହନ୍ତି, ଏସବୁ ସମର୍ପଣର ଅର୍ଥ ହୋଇଥାଏ ନିଜ କର୍ମ ପ୍ରତି ପ୍ରକୃତ ସମର୍ପଣ।
1: ଈଶ୍ୱରଙ୍କ ପ୍ରତି ଭକ୍ତି ଆମକୁ ନମ୍ରତା, ଧୈର୍ଯ୍ୟ ଆଉ ମାନସିକ ଶାନ୍ତି ଦେଇଥାଏ। ଭଗବାନଙ୍କ ପ୍ରତି ଏହା ହିଁ ହୋଇଥାଏ ଆମର ପ୍ରକୃତ ସମର୍ପଣ।
0: ଗୋଟିଏ ଗଛ କେବେ ନିଜ ପାଇଁ ଫଳ ଖାଏ ନାହିଁ, ନଦୀ କେବେ ନିଜ ପାଇଁ ପାଣି ସଞ୍ଚୟ କରେ ନାହିଁ, ସୂର୍ଯ୍ୟ ନିଜ ପାଇଁ ଆଲୋକ ଦିଏ ନାହିଁ, ସେମାନେ ନିଜର କର୍ତ୍ତବ୍ୟକୁ ନିରବରେ ପାଳନ କରନ୍ତି। ପ୍ରକୃତି ଆମକୁ ଏହି ସମର୍ପଣର ଶିକ୍ଷା ଦିଏ।
1: ଆମ ସମାଜ ପାଇଁ ସମର୍ପଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ଲୋକମାନେ ପରସ୍ପରକୁ ସାହାଯ୍ୟ କରନ୍ତି, ସତ୍ୟନିଷ୍ଠ ଭାବରେ କାମ କରନ୍ତି ଆଉ ସମାଜର ମଙ୍ଗଳ ଚିନ୍ତା କରନ୍ତି, ସେତେବେଳେ ସମାଜ ଶାନ୍ତି ପ୍ରଗତି ପଥରେ ଆଗକୁ ବଢ଼ିଥାଏ।
0: ସମର୍ପଣ ଥିଲେ ପରସ୍ପର ମଧ୍ୟରେ ବିଶ୍ୱାସ ବଢ଼େ, ସମ୍ପର୍କ ଦୃଢ଼ ହୁଏ ଆଉ ସୁଖ ଶାନ୍ତି ବଜାୟ ରହେ।

ସମର୍ପଣ ଏବଂ କର୍ତ୍ତବ୍ୟ ଏ ଦୁଇଟି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ମୂଲ୍ୟବୋଧ ଯେଉଁଟାକି ଜଣେ ବ୍ୟକ୍ତିକୁ ନୈତିକ ସାମାଜିକ ଏବଂ ଆଧ୍ୟାତ୍ମିକ ଭାବକୁ ଠିକ ପଥରେ ଅନୁସରଣ କରିବାର ବାଟ ଦେଖାଇଥାଏ। ତେଣୁ ସମର୍ପଣ ଅର୍ଥ ହେଉଛି ନିଜ ଅହଙ୍କାରକୁ ତ୍ୟାଗ କରିବା ଏବଂ ନିଜକୁ ଏକ ଉଚ୍ଚ ଉଦ୍ଦେଶ୍ୟ କିମ୍ବା ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା ମଧ୍ୟ ଏକ ସମର୍ପଣ ଭାବ। ଏଠି ଆମେ ଦ୍ରୌପଦୀଙ୍କର ବସ୍ତ୍ରହରଣ ପ୍ରସଙ୍ଗକୁ ନେଇପାରିବା ଉଦାହରଣ ଭାବରେ। ଦ୍ରୌପଦୀଙ୍କ ମନରେ ଥିଲା ଯେତେବେଳେ ତାଙ୍କର ବସ୍ତ୍ରହରଣ ହଉଥିଲା ସେହି ସମୟରେ ସେ ଭାବୁଥିଲେ ଯେ ମୁଁ ମୋ କାମ କରିପାରିବି, ମୋର କାହାର ଦରକାର ନାହିଁ, ତେଣୁ ମୁଁ ନିଜକୁ ନିଜେ ରକ୍ଷା କରିବି। କିନ୍ତୁ ସେ ଦେଖିଲେ ଯେ ତାଙ୍କ ଦ୍ୱାରା ସେ କାମ ହେଇପାରୁନାହିଁ, ଆଉ ଯାହାକୁ ସେ ବିଶ୍ୱାସ କରୁଥିଲେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ନିକଟରେ ଆତ୍ମସମର୍ପଣ କରିଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ନିକଟରେ ତାଙ୍କର ଆତ୍ମସମର୍ପଣ ଭାବ ଯେତେବେଳେ ହେଲା ସେହି ସମୟରେ କୃଷ୍ଣ ଆସିକିରି ତାଙ୍କୁ ରକ୍ଷା କରିଛନ୍ତି। କର୍ତ୍ତବ୍ୟ କଣ? କର୍ତ୍ତବ୍ୟ ହେଉଛି ନିଜର ସ୍ୱାର୍ଥପର ଉଦ୍ଦେଶ୍ୟ ବିନା ଯେଉଁ କର୍ତ୍ତବ୍ୟ ରହେ, ଆମର ନିଃସ୍ୱାର୍ଥ ଭାବରେ ଯେଉଁ ଦାୟିତ୍ୱ ପୂରଣ କରିବା ତାହା ହେଉଛି ଆମର କର୍ତ୍ତବ୍ୟ। ଅନେକ ଶିକ୍ଷକ ଅଛନ୍ତି, ଅନେକ ଡାକ୍ତର ଅଛନ୍ତି, ସେମାନେ କଣ ନିଃସ୍ୱାର୍ଥପର ଭାବରେ ଯେଉଁ କାମ କରନ୍ତି ତାହା ହେଉଛି ଠିକ କର୍ତ୍ତବ୍ୟ। ବା ଗୋଟେ ପୁଅ ଯେତେବେଳେ ବାପା ମାଙ୍କର ସେବା କରୁଛି ଏବଂ ସେ ଭାବୁଛି ଯେ ଏଇଟା ହେଉଛି ମୋର ସେବା ଧର୍ମ, ତେଣୁ ସେ ନିଃସ୍ୱାର୍ଥପର ଭାବରେ ବାପା ମାଆର ସେବା କରୁଛି। ନିଜ କର୍ତ୍ତବ୍ୟକୁ ସେ ସମାଜ ପାଇଁ ଦେଶ ପାଇଁ ଯେଉଁମାନେ ଉତ୍ସର୍ଗ କରୁଛନ୍ତି, ଯଥା ଆମର ସୈନ୍ୟ ବାହିନୀ, ସେଇଟା ମଧ୍ୟ ଆମର କର୍ତ୍ତବ୍ୟ ବୋଲିକରି ଆମେ କହିବା। ଏବଂ ଏଇ କର୍ତ୍ତବ୍ୟ ଭିତରେ ଅହଙ୍କାରକୁ ତ୍ୟାଗ କରିବା, ଗର୍ବ ନ କରିବା, ତାପରେ ବିଭିନ୍ନ ପ୍ରକାର ଆମେ ଯେଉଁ ପୁରସ୍କାର ଯେଉଁ ଆଶା କରୁଛୁ ସେଇ ଆଶା ମଧ୍ୟ ନ ରଖିବା, ଏହା ମଧ୍ୟ କର୍ତ୍ତବ୍ୟ। କିନ୍ତୁ ଗୁରୁଙ୍କ ସହ ସମର୍ପଣ ଭାବ ଯଦି ରଖିବା ତାହେଲେ ତାହା ହେଉଛି ସମର୍ପଣ ଭାବ। ମନେ କରନ୍ତୁ PhD ପାଣି କେଉଁଠୁ ବହି ଯାଉଛି, ଟ୍ୟାପ୍ଟା ଭାଙ୍ଗି ଯାଇଛି, ଆମର ସେଠି କର୍ତ୍ତବ୍ୟ ହେଉଛି ଆମେ ସେଠି କେମିତି ତାକୁ ବନ୍ଦ କରିବା, ଏହା ହେଉଛି କର୍ତ୍ତବ୍ୟ। କର୍ମଣ୍ୟ ବାଧିକାର ସେ ମା ଭଳିଛୁ କଲା, ଆମେ କର୍ମ କରିବା କିନ୍ତୁ ଫଳକୁ ଆଶା କରିବା ନାହିଁ, ଯେଉଁ ଆଶା ଆମକୁ ଭଗବାନ ଦେବେ। ପରିବାର ଏବଂ ସମାଜ ପ୍ରତି ଯେଉଁ ସମର୍ପଣର ଅର୍ଥ ହେଉଛି ଯେ ସ୍ୱାର୍ଥକୁ ଦୂର କରି ପ୍ରିୟଜନ ଏବଂ ମାନବତାର ମଙ୍ଗଳ ପାଇଁ ସେବା କରିବା, ଏଥିରେ ଯେଉଁ ପ୍ରେମ ଅଛି, ସହଯୋଗ ଅଛି, ତାହା ଆବଶ୍ୟକ। ଏଥିରେ ମୂଲ୍ୟବୋଧ ଅଛି, ନିଃସ୍ୱାର୍ଥପରତା ଅଛି। ତେଣୁ ଆତ୍ମା ହିଁ ଦୃଢ଼ ଏବଂ ସୁଖୀ ଜୀବନର ମୂଳମନ୍ତ୍ର। ତେବେ ଆମର ପ୍ରଥମ ସମର୍ପଣ ହେଉଛି ଯେ ପରିବାରର ସଦସ୍ୟମାନଙ୍କ ପ୍ରତି ସମ୍ମାନ, ବିଶ୍ୱାସ, ପିଲା ଏବଂ ବୟସ୍କ ମାନଙ୍କ ଠାରୁ ଭଲ ଗୁଣ ଆଚରଣ ବା ବ୍ୟବହାର ଶିକ୍ଷା କରିବା। ଅସୁବିଧା ଯେତେବେଳେ ହେଉଛି ବା ଅସୁସ୍ଥତା କିଏ ଯଦି ହେଉଛି ବା କିଏ ଦୁଃଖ ପାଉଛି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା, ଅଭାବୀ ମାନଙ୍କୁ ସାହାଯ୍ୟ କରିବା, ସମ୍ମାନ ସହିତ ବ୍ୟବହାର କରିବା ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଛାଡିକରି ଦେଶର ହିତ ଯେମିତି ହେବ ସେଇ ଚିନ୍ତା କରିବାର ଅଛି। ଗୋଟେ ସମାଜ ପାଇଁ ବା ସମାଜର କଲ୍ୟାଣ ପାଇଁ କେବଳ ଭଲ କାମ କରିବା ଉଚିତ। ସମାଜରେ କିଏ ଯଦି ଅସୁବିଧାରେ ପଡୁଛି ତାକୁ ସାହାଯ୍ୟ କରିବା ହେଉଛି ପ୍ରତ୍ୟେକ ସମାଜ କର୍ମୀ ମାନଙ୍କର ଗୋଟେ ବଡ଼ ଗୁଣ। ସମାଜରେ ଥାଇକିରି ଯିଏ ଅନ୍ୟମାନଙ୍କ ପ୍ରତି କେମିତି ଯେମିତି ସେମାନେ ଅସୁବିଧାରେ ପଡ଼ିବେ, ସେଇ ଅସୁବିଧା କେମିତି ପଡ଼ିବେ ସେଇ ଚେଷ୍ଟା ଯିଏ କରେ ସେ ହେଉଛି ପ୍ରକୃତରେ ସମାଜସେବୀ ନୁହେଁ। ତେଣୁ ସମାଜସେବୀ ହେବାକୁ ହେଲେ ସମର୍ପଣ ଭାବ ବା ଅନ୍ୟ ପ୍ରତି ସମର୍ପଣ ଭାବ

ଜୀବନରେ ସଫଳତା ପାଇବା ପାଇଁ ସମର୍ପଣ ଓ ପରିଶ୍ରମ ଅବଶ୍ୟ ଦରକାର। ସମର୍ପଣ ଏବଂ ପରିଶ୍ରମ ନଥିଲେ ସଫଳତା ଜୀବନରେ ଆସିବ ନାହିଁ। ଉଭୟ

ଅତ୍ୟନ୍ତ ଜରୁରୀ। କାରଣ ସମର୍ପଣ ଆମକୁ ଠିକ ପଥ ଦେଖାଇଥାଏ, ପରିଶ୍ରମଟା ଆମର ସ୍ୱପ୍ନକୁ ସେ ସାର୍ଥକ କରିଥାଏ। ଏ ଦୁଇଟି ବିନା କୌଣସି ବଡ଼ କାର୍ଯ୍ୟ ସଫଳ ହୋଇପାରିବ ନାହିଁ। ଆମର ଏଇ ଯେଉଁ ସମର୍ପଣ ମନକୁ ଦୃଢ଼ କରିବ, ଆଉ ପରିଶ୍ରମ କ'ଣ କରିବ, ବୁଦ୍ଧିକୁ ସୁଦୃଢ଼ କରିବ। ମାନେ ସମର୍ପଣ ମନକୁ ଦୃଢ଼ କରି ଆଉ ପରିଶ୍ରମଟା ବୁଦ୍ଧିକୁ ସୁଦୃଢ଼ କରେ। ଜଣେ ଛାତ୍ର ଜୀବନରେ ସମର୍ପଣ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁଣ, ଗୁରୁତ୍ୱପୂର୍ଣ୍ଣ ଗୁଣ ବୋଲି ତାକୁ କୁହାଏ, ଯାହାକି ସେମାନଙ୍କୁ ସଫଳତା ଆଡକୁ ନେଇଯାଏ। ଛାତ୍ର କେବଳ ଯେ ପାଠ ପଢିବ ତାହା ନୁହେଁ, ତା ସହିତ ବରଂ ସେମାନେ ଜ୍ଞାନ ଏବଂ ଲକ୍ଷ୍ୟ ପ୍ରତି ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗିତ ଭାବ ରଖିବେ। ଜଣେ ଛାତ୍ର କଣ ଉତ୍ସର୍ଗ ବା ସମର୍ପଣ କରିବ, ଯେ ଜଣେ ଛାତ୍ରର ଏକ ନମ୍ବର ସମର୍ପଣ କାମ ହେଉଛି ଗୁରୁଙ୍କୁ ସମ୍ମାନ ଦେବା। ଗୁରୁଙ୍କୁ ସମ୍ମାନ ଦେବା ମଧ୍ୟ ଗୋଟେ ସମର୍ପଣ ଭାବ, ଯୋଉଟାକି ଆମର ପ୍ରାଚୀନ ପରମ୍ପରାରେ ଏସବୁ ଗୁରୁ ଶିଷ୍ୟ ପରମ୍ପରା ଥିଲା। ସେଇ ସମୟରେ ଏଇ ଦୁଇ ଜଣଙ୍କର ଉଦାହରଣ ପ୍ରାୟ ଆମେ ଦେଇଥାଉ, ସେମାନେ ହେଲେ ଗୁରୁ ଆରୁଣୀ ଏବଂ ଏକଲବ୍ୟ। ତ ଏଇ ଛାତ୍ରମାନେ ଜୀବନରେ ବହୁତ ସମର୍ପଣ ଭାବ ରଖି କାର୍ଯ୍ୟ କରିଛନ୍ତି ଏବଂ ଆଜି ଉଦାହରଣ ହିଁ ସେମାନେ ରହିଗଲେ। ତେଣୁ ଗୁରୁ ଶିଷ୍ୟ ପରମ୍ପରାରେ ସମର୍ପଣକୁ ସବୁଠାରୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଠିକ ସମୟରେ ଉଠିବା, ନିତ୍ୟକର୍ମ କରିବା, ପାଠ ପଢିବା, ନିଜ ଦୈନନ୍ଦିନ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ଶିକ୍ଷକଙ୍କର ଯେଉଁ ହୋମୱାର୍କ ଦେଇଛନ୍ତି ତାକୁ ଠିକ ଭାବରେ କରିବା, ଏହା ହେଉଛି ମଧ୍ୟ ସମର୍ପଣ ଭାବର ଗୋଟେ ଗୋଟେ ଉଦାହରଣ। ଆମର ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଖରାପ ଚିନ୍ତା ମନରେ ପୋଷଣ ନ କରିବା, ଏଇ ଗଣମାଧ୍ୟମରେ ଯେଉଁ ବିଭିନ୍ନ ଫେସବୁକ୍ରେ ବିଭିନ୍ନ ପ୍ରକାର ଯେଉଁ ଅସାମାଜିକ ଛବି ଗୁଡାକ ଆସୁଛି ତାକୁ ନିଜକୁ ଦୂରରେ ରଖିବା, ସେଇଟା ବହୁତ ଭଲ ନ ରଖିବାଟା। ବିଫଳତାକୁ ଭୟ ନ କରି ଆମେ ସଫଳତା ଆଡକୁ ଗତି କରିବା, ଏହା ହେଉଛି ଗୋଟେ ଛାତ୍ରର ପରମ କର୍ତ୍ତବ୍ୟ।

ଏଠି ଆଉ ଗୋଟେ କଥା କହୁଛି ଯେ ମୋ ଜୀବନରେ ପ୍ରେରଣାଦାତା ଭାବରେ ମୋତେ ଯେଉଁମାନେ ପ୍ରେରଣା ଦେଇଛନ୍ତି ଭଲ କାମ କରିବା ପାଇଁ ସେମାନଙ୍କ ଭିତରେ ମୋର ବାପା ଏବଂ ମୋର ଶ୍ୱଶୁର ସ୍ୱର୍ଗତ ଦୁର୍ଗା ପ୍ରସାଦ ସାହେବ, ବାପା ନୀଳକଣ୍ଠ ପଟେଲ, ଡକ୍ଟର ରମେଶ ପତ୍ରୀ ଯିଏକି ଶିଶୁ ସାହିତ୍ୟିକ, ବ୍ରଜ ବିହାରୀ ବହିଦାର ଯିଏକି ବଲାଙ୍ଗୀର ମାଟିର ଜଣେ ଏକ ନମ୍ବର କବି ଏବଂ ବେଦ ବିଦ୍ୱାନ, ତା ସହିତ ଶ୍ରୀଯୁକ୍ତ ଶ୍ରୀନିବାସ ଉଦ୍ଗାତା ଯିଏକି ଜଣେ କବି ଏବଂ ପଦ୍ମଶ୍ରୀ ପ୍ରାପ୍ତ ଡକ୍ଟରେଟ୍ ପ୍ରାପ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯିଏକି ନାଟ୍ୟକାର, ଜଗଦାନନ୍ଦ ସୁରିଆ ନାଟ୍ୟକାର, ବଳିଷ୍ଠ ପ୍ରଧାନ, ଦତ୍ତାନନ୍ଦ ପଣ୍ଡା ତଥା ଅନେକ ସାଙ୍ଗ, ସେମାନେ ମୋ ପ୍ରତି ପ୍ରେରଣାର ସ୍ରୋତ। ତା ସହ ମୋତେ ମୋ କର୍ମକ୍ଷେତ୍ରରେ ବିଶେଷ କରି ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରେରଣାଦାତା ଭାବରେ ପ୍ରବଚକ ଶ୍ରୀଯୁକ୍ତ ବଂଶୀଧର ଦାନ, ଯିଏକି ଭାଗବତ ଚିନ୍ତା ଚେତନା ଉପରେ ମୋତେ ମୋର ମାନସ ପଟରେ ଉଜ୍ଜୀବିତ କରିଛନ୍ତି, ଶ୍ରୀଯୁକ୍ତ ବଂଶୀଧର ଦାନ ଯିଏକି ଦୀର୍ଘ 20 ବର୍ଷ ହେଲା ଏହି ଭାଗବତ ପାରାୟଣ କରୁଛନ୍ତି ବଲାଙ୍ଗୀରରେ ଭାଗବତ ଟୁଙ୍ଗରେ, ସେ ମଧ୍ୟ ମୋତେ ଏହି ଆଧ୍ୟାତ୍ମିକ ଭାବଧାରାକୁ ଉଜ୍ଜୀବିତ କରିଛନ୍ତି। ସେମାନେ ହେଉଛନ୍ତି ମୋର ପ୍ରେରଣା ସ୍ରୋତ, ଯେଉଁମାନେ ମୋତେ ବିଶେଷ ଧ୍ୟାନ ଦେଇଛନ୍ତି, ବିଶେଷ କରି ରାମଚନ୍ଦ୍ର ପଟେଲ, ଲିଲି ପଟେଲ, ଚୁମ୍କି ଦାସ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗୀର ସାହିତ୍ୟ ପରିଷଦ, ଏହି ସବୁ ସଭ୍ୟମାନେ, ତେଣୁ ତାଙ୍କ ନିକଟରେ ମୁଁ ସବୁବେଳେ କୃତଜ୍ଞ ରହୁଛି। ଆଜିର ଯୁବାପିଢ଼ି ନିଜର ଲକ୍ଷ୍ୟ ନିର୍ଦ୍ଧାରିତ ସାମାଜିକ ସେବା ଯେଉଁ କରିବା କଥା, ନୈତିକ ମୂଲ୍ୟକୁ ଗ୍ରହଣ କରିବା କଥା, ସେଇଟା ହେଇପାରୁନାହିଁ। ଏ ପ୍ରତି ତାଙ୍କର ଧ୍ୟାନ ନାହିଁ, ଆତ୍ମଚିନ୍ତନ ନାହିଁ, ସକାରାତ୍ମକ ଭାବ ନାହିଁ। ତେଣୁ ଆଜିର ଯୁବପିଢ଼ି ଯଦି ଏହି ନୈତିକ ମୂଲ୍ୟବୋଧ ଉପରେ ବା ସାମାଜିକ ସେବା କ୍ଷେତ୍ରରେ ଯଦି ନିଜକୁ ଉତ୍ସର୍ଗ କରନ୍ତେ, ତାହେଲେ ଏହି ଭାରତ ଏକ ସୁସ୍ଥ ସମାଜରେ ଗଠନ ହୋଇପାରନ୍ତା ଏବଂ ଆମର ଭାରତ ରାଷ୍ଟ୍ର ବିକାଶର ଅତି ଶୀର୍ଷକୁ ଯାଇପାରନ୍ତା। ତେଣୁ ଏହି ସାମାଜିକ କର୍ମରେ ଯଦି ଆମର ଛାତ୍ରଛାତ୍ରୀମାନେ, ଯୁବପିଢ଼ି ଯଦି ଲାଗନ୍ତେ, ଦେଶ ଆହୁରି ଉନ୍ନତି ହୋଇପାରନ୍ତା। ତେଣୁ ଆଜିର ଯୁଗରେ ଏହି ଗଛ ଲଗେଇବା ବା ପର୍ଯ୍ୟାବରଣ ସୁରକ୍ଷା କରିବା ପ୍ରତ୍ୟେକ ଯୁବପିଢ଼ିର କାମ। ସେ ଯାହା ହଉ, ଆମେ ଗଛ ଲଗେଇବା ଏବଂ ଆମେ ମୁକ୍ତି ପାଇବା, ଏବଂ ଯେଉଁ କାମ ଆମେ କରୁଛୁ, ଯେଉଁ କାମ କରୁଛୁ ତାକୁ ଇମାନଦାରୀ ଭାବରେ କାମ କରିବା, ମାନେ କୌଣସି ଜାଗାରେ ଆମେ ଠକ ହେବା ନାହିଁ, ଆମେ କାହାକୁ ଠକିବା ନାହିଁ। ଅତେ ଏଇ ଯେଉଁ ସକାରାତ୍ମକ ଭାବ ଯଦି ରହିଥିବ, ଏଇ ପରିଶ୍ରମ ଯଦି ପ୍ରତ୍ୟେକ ଲୋକ କରିବେ, ତାହେଲେ ଏଇ ସମାଜ ଗୋଟେ ସୁସ୍ଥ ସମାଜ ହେଇପାରିବ ଏବଂ ଆମେ ସୁସ୍ଥ ଭାବ ନେଇକିରି ଆମେ ବଞ୍ଚିପାରିବା ଏବଂ ଯୋଗ ଏବଂ ଆଧ୍ୟାତ୍ମିକ ତାକୁ ନେଇକିରି ଆମେ

0: କହିବାକୁ ଗଲେ ସମର୍ପଣକୁ ପରୀକ୍ଷା କରାଯାଏ ସେତେବେଳେ ଯେତେବେଳେ କେହି ଆମକୁ ଦେଖୁନଥାନ୍ତି। ଯେଉଁ ବ୍ୟକ୍ତି ଏକା ଥିଲେ ମଧ୍ୟ ସତ୍ୟନିଷ୍ଠ ରହନ୍ତି, ସମୟକୁ ସମ୍ମାନ ଦିଅନ୍ତି ଆଉ ନିଜ କାମକୁ ଭଲ ଭାବରେ କରନ୍ତି, ସେହି ବ୍ୟକ୍ତି ପ୍ରକୃତରେ ସମର୍ପିତ।
1: ଗୋଟିଏ ଘଣ୍ଟା ସେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଚାଲିଥାଏ। ସେ କେବେ କହେନି କି ମୁଁ ହାଲିଆ ହୋଇଗଲିଣି। ତାର ଏହି ନିୟମିତତା ଆମକୁ ଶିଖାଏ ଯେ ସମର୍ପଣ ମାନେ କେବଳ ଗୋଟିଏ ଦିନର ଉତ୍ସାହ ନୁହଁ, ବରଂ ପ୍ରତିଦିନର ନିୟମିତ ପ୍ରୟାସ।
0: ଜଣେ ବ୍ୟକ୍ତି ମାଟିରେ ହାଣ୍ଡି ତିଆରି କରୁଥିଲା। ଅନେକ ମାଟି ହାଣ୍ଡି ଭାଙ୍ଗିଗଲା, କାହାର ଆକାର ବଙ୍କା ତ କାହାର ଆକାର ଚେପ୍ଟା ହେଲା, କିନ୍ତୁ ସେଥିରେ ସେ ହାର ମାନିଲା ନାହିଁ।
1: ସେ ପୁଣି ଚେଷ୍ଟା କଲା ଆଉ ଶେଷରେ ଗୋଟିଏ ସୁନ୍ଦର ମାଟିହାଣ୍ଡି ତିଆରି କଲା। ଯଦି କିଏ ବି ତାକୁ ପଚାରୁଥିଲେ ତୁମର ସଫଳତାର ରହସ୍ୟ କ'ଣ,
0: ସେ କହୁଥିଲା, ମାଟି ମୋତେ ଶିଖାଇଛି ଯିଏ ଧୈର୍ଯ୍ୟ ଆଉ ସମର୍ପଣ ରଖେ ସେ ହିଁ ଭଲ ସୃଷ୍ଟି କରିପାରେ।
1: ତେବେ ଏହି କାହାଣୀ ଆମ ଜୀବନ ସହିତ ମଧ୍ୟ ଜଡ଼ିତ। ଅନେକ ସମୟରେ ଆମର ବି ପ୍ରଥମ ଚେଷ୍ଟା ବିଫଳ ହୁଏ, କିନ୍ତୁ ସମର୍ପଣ ଆମକୁ ପୁଣି ଥରେ ଉଠିବାର ସାହସ ଦିଏ।
0: ଜୀବନରେ ବଡ଼ ପରିବର୍ତ୍ତନ ସବୁବେଳେ ବଡ଼ ବଡ଼ ପଦକ୍ଷେପରୁ ଆସେ ନାହିଁ, ବରଂ ଛୋଟ ଛୋଟ ସତ୍କାମ, ନିୟମିତ ପ୍ରୟାସ ଆଉ ଅତୁଟ ସମର୍ପଣ ହିଁ ଦିନେ ନା ଦିନେ ବଡ଼ ସଫଳତାର ଭିତ୍ତି ତିଆରି କରେ।

0: ସମର୍ପଣ କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଏହା ଏକ ନିଷ୍ପତ୍ତି। ଏହା ସେହି ନିଷ୍ପତ୍ତି ଯେଉଁଠି ମଣିଷ ନିଜ ସ୍ୱାର୍ଥଠାରୁ ବଡ଼ ଉଦ୍ଦେଶ୍ୟକୁ ବାଛି ନିଏ।
1: ଯେତେବେଳେ ଆମେ କେବଳ ମୁଁ ଭାବନାରୁ ବାହାରି ଆମେ ଭାବନାରେ ବଞ୍ଚିବା ଆରମ୍ଭ କରୁ, ସେତେବେଳେ ପ୍ରକୃତ ସମର୍ପଣ ଆରମ୍ଭ ହୁଏ।
0: ଖେଳାଳି କେବେ ବି ନିଜ ପାଇଁ ଖେଳିନଥାଏ, ସେ ଖେଳିଥାଏ ନିଜ ଦେଶ ପାଇଁ, ନିଜ ଦଳ ପାଇଁ। ସେଇଠି ହିଁ ଦେଖାଯାଇଥାଏ ପ୍ରକୃତ ସମର୍ପଣର ଭାବ।
1: ଆମ ସମାଜରେ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନଙ୍କର ନାମ ଖବରକାଗଜରେ ଆସେ ନାହିଁ, କିନ୍ତୁ ସେମାନଙ୍କର ସମର୍ପଣ ସମାଜକୁ ସୁନ୍ଦର କରିଥାଏ।
0: ସକାଳେ ରାସ୍ତା ସଫା କରୁଥିବା ସଫେଇ କର୍ମଚାରୀ, ଖରା ହେଉ କି ବର୍ଷା ହେଉ, ଚିଠି ପହଞ୍ଚାଉଥିବା ଡାକ ବାହକ, ବିଦ୍ୟୁତ୍ ବିଭ୍ରାଟ ସମୟରେ ରାତିସାରା କାମ କରୁଥିବା କର୍ମଚାରୀ, ଏ ସମସ୍ତେ ଆମକୁ ଶିଖାନ୍ତି ଯେ ସମର୍ପଣର ପ୍ରକୃତ ଅର୍ଥ କ'ଣ।
1: ତେବେ ଆଜିର ଏହି ସୁନ୍ଦର ଆଲୋଚନାର ଶେଷରେ ଆମେ ଏତିକି କହିବୁ, ସମର୍ପଣ କେବଳ ଏକ ଅଭ୍ୟାସ।

0: ଭଲ କାମର ଫଳ ତୁରନ୍ତ ମିଳିନଥାଏ, କିନ୍ତୁ ପ୍ରତ୍ୟେକ ନିଷ୍ଠାପୂର୍ଣ୍ଣ ପ୍ରୟାସ ଆମ ଜୀବନକୁ ନିଶ୍ଚୟ ସମୃଦ୍ଧ କରେ।
1: ସମର୍ପଣ କେବେ ବ୍ୟର୍ଥ ଯାଏ ନା, ଏହା ଆସେ କେବେ ଅନୁଭୂତି ହେଇ, କେବେ ସଫଳତା ହେଇ, ତ ଆଉ କେବେ ପ୍ରେରଣା।

0: ଯେଉଁ ହୃଦୟରେ ସମର୍ପଣ ଥାଏ ସେଠାରେ ଅହଙ୍କାର ନୁହେଁ ବିନୟ ଥାଏ, ପ୍ରତିଯୋଗିତା ନୁହେଁ ସୃଷ୍ଟିର ଆନନ୍ଦ ଥାଏ।
1: ସମର୍ପଣ ଆମକୁ ଶିଖାଏ ପ୍ରତ୍ୟେକ

0: ବେଦବାକ୍ୟରେ ଆଜି ଶୁଣିଲେ ସମର୍ପଣର ଶେଷ ଭାଗ। ସମର୍ପଣ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ। ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ଆଉ ସବୁ ଶ୍ରୋତାଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ରଞ୍ଜନ।
1: ମୁଁ ସୁପ୍ରଭା।
0: ନମସ୍କାର।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ଏକ ବାକ୍ୟ। ଆଜି ଏଥିରେ ଶୁଣିଲେ ସମର୍ପଣର ଶେଷ ଭାଗ। ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଣ୍ଢେଇ ଆଲବମ୍ର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ପାମେଲା ଜେନ। ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ଗଗନ ବିହାରୀ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଇ ଚଢ଼େଇ ଆଲବମ୍ର ଗୀତ। ଅଲେଖ ବିଶ୍ୱାଳଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସୁବାସ ଦାସ। ଶିଳ୍ପୀ ହେଲେ ଶକ୍ତି ମିଶ୍ରା।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ, ଶ୍ରୋତାଙ୍କ ଫୋନ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ।

0: ନମସ୍କାର। ଜୀବନ ଏକ ଖାତା ପରି ଦୁଇଟି ପୃଷ୍ଠା ଭଗବାନଙ୍କ ପାଖେ ଲେଖା ସରିଛି। ପ୍ରଥମ ପୃଷ୍ଠା ହେଉଛି ଜନ୍ମ, ଦ୍ୱିତୀୟ ପୃଷ୍ଠା ହେଉଛି ମୃତ୍ୟୁ, ମଝି ପୃଷ୍ଠାଗୁଡ଼ିକ ଖାଲି ପଡ଼ିଛି। ତେଣୁ ସେଗୁଡ଼ିକ ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ଆମେ ପୂରଣ କରିବା। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣମାନେ ଫୋନ୍ ମାଧ୍ୟମରେ ପସନ୍ଦ କରିଥିବା ଓଡ଼ିଆ ଗୀତ ସବୁକୁ ନେଇ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ଭାଇ ନମସ୍କାର।
0: ହଁ ନମସ୍କାର,
1: ମୁଁ ଭୁବନେଶ୍ୱର ସାଇନଗର ବାସନ୍ତ କହୁଛି।
0: ଆଚ୍ଛା, କୁହନ୍ତୁ ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ସ୍ୱପ୍ନ ସାଗର।
0: ଆଚ୍ଛା, ସ୍ୱପ୍ନ ସାଗର କୋଉ ଗୀତ? ଆଉ କୁହନ୍ତୁ କଣ ଖବର?
1: ଖବର ଭାଇ କଣ, ଏମିତି ଗାଁକୁ ତ ଯାଇଥିଲି, କାଲି ଆସିଲି, ଯା ଜଣ ମରିଗଲେ ଯାଇଥିଲି ହେରି, ଆଉ କାଲି ଗାଁରୁ ଆସିଲି ତ ବର୍ଷ ଚାଲିଛି ଆଉ।
0: ଆଚ୍ଛା, ଆପଣ ତ ସହରରେ ରହୁଛନ୍ତି, ଗାଁର ପରିବେଶ ଭଲ ଲାଗେ ନା ସହରର ପରିବେଶ ଭଲ ଲାଗେ?
1: ଭାଇ ଗାଁ ଗାଁ ପରିବେଶଟା ବହୁତ ଭଲ, ଯେତେବେଳେ ଆମେ ଟାଉନରେ ରହୁଛୁ ରହିବା ଆମକୁ ଅଭ୍ୟାସ ହେଇଗଲାଣି, କିନ୍ତୁ ଗାଁ ପରିବେଶଟା ବହୁତ ଭଲ।
0: ଗାଁରେ କେତେ ବର୍ଷ ହେଲା ରହିଥିଲେ?
1: ଗାଁରେ ମୁଁ ଗାଁ ଖାଇଲି, ମୁଁ ଭୁବନେଶ୍ୱର ରହିଲି 27 ବର୍ଷ ହେଲାଣି।
0: ତଥାପି ଆପଣ ଯେତେବେଳେ ଗାଁରେ ରହୁଥିଲେ, ସାଙ୍ଗସାଥି ସବୁ ଥିଲେ, ସେ ସମୟରେ କେମିତି ଥିଲା ଗାଁ, ବର୍ତ୍ତମାନ କେମିତି ହେଇଯାଇଛି?
1: ମୋ ଦେଖିବା ମୋ ଶାଶୁ ଘର ଗାଁ ଆଗରୁ ଯେମିତି ଥିଲା ଏବେ ବି ସେମିତି ଅଛି, କିଛି ଚେଞ୍ଜ ହେଇନି। ଆଗରୁ ଯେମିତି ଥିଲା ମୁଁ 27 ବର୍ଷ ପରେ ଦେଖିଲି, ପୂର୍ବରୁ ଦେଖିଥିଲି, ଏବେ ବି ଦେଖିଲି ସେ ଗାଁ ବି ସେମିତି କିଛି ଚେଞ୍ଜ ହେଇନି, ଯେମିତି ସେମିତି ଅଛି, ଯେମିତି କାଠ ପତ ପତ ସେମିତି କାଠ ପତ ପତ ହଉଛି।
0: ଆଚ୍ଛା, ନାଇଁ ଯେମିତି ଗଛ ଲତା ଥିଲା ସେମିତି ଗଛ ଲତା ଅଛି?
1: ଗଛ ସେମିତି ଅଛି, କୋଉଠୁ କଟା ହେଇନି, ପୋଖରୀ ଯେମିତି ଗାଡ଼ିଆ ଯେମିତି ସବୁ ଠିକ ଠାକ ଯେମିତି ଆଗରୁ ଥିଲା ଏବେ ସେମିତି ହିଁ ଅଛି।
0: ଆଚ୍ଛା, ଯେମିତି କି ଗୋବର ଲିପା ହଉଥିଲା, ଝୋଟି ପଡୁଥିଲା, ସେସବୁ ହଉଛି ବର୍ତ୍ତମାନ?
1: ଆଜ୍ଞା, ହଁ ଆମର ମାଟି ଘର ଅଛି, ଚିତା ପଡୁଛି, ଲାଷ୍ଟ ମାସ ରହିଲା ମାନେ ଗୋବର ମାଟିରେ ଲିପା ହେଇକି ଚିତା ପଡୁଛି। ଆମର ମୋ ଶାଶୁ ଘର ଆମେ ତିନି ଭାଇ, ଆମ ତିନି ଘର ଯାକ ତିନିଟା ରୁମ୍ ଅଛି, ଆଉ ଆମର ଗୌଡ ପାଖ ବାକି ତାଙ୍କର ବି ଅଛି, ମାନେ ପ୍ରତ୍ୟେକ ଘରେ ମାଟି ଘର ବି ଏବେ ବି ଅଛି।
0: ଅନେକ ଅଛନ୍ତି ନିଜ ନିଜର କୌଳିକ ବୃତ୍ତି ସବୁ ଭୁଲି ଯାଉଛନ୍ତି।
1: ଆଜ୍ଞା, ସେଇଟା ତ ଚେଞ୍ଜ ଗୋଟେ ଗୋଟେ ହେଇଗଲା, ମାନେ ଯେତେବେଳେ ପିଲାମାନେ ସବୁ ବାହାରକୁ ଆସିଲେ ସେତେବେଳେ ଗୋଟେ ଗୋଟେ ଚେଞ୍ଜ ହେଇଯାଏ, କିନ୍ତୁ ମୋ ମତ ଦେଖିବା ପାଇଁ ମୋ ଶାଶୁ ଘର ଗାଁଟା ଚେଞ୍ଜ ହେଇନି।
0: ନିଜର ଜୀବିକାକୁ କିଏ ଛାଡୁନାହାନ୍ତି?
1: ନାଇଁ, ସମସ୍ତେ ଜେଜେ ଜୀବିକାରେ ସମସ୍ତେ ବ୍ୟସ୍ତ ରହିଲେ, ଆମ ତ ଶ୍ୱଶୁର ନାହାନ୍ତି, ଆଉ ଦେଢ଼ୁଶୁର ତ ଗାଁରେ ଦଳିଶା ଦୋକାନ ଅଛି, ସିଏ ତାଙ୍କ ବ୍ୟବସାୟରେ ଲାଗିଛନ୍ତି, ଆଉ ଜଣେ ଦେଢ଼ୁଶୁର ସାଇକେଲ ଦୋକାନରେ ଦେଇଛନ୍ତି, ଆଉ ଜଣେ ଦେଢ଼ୁଶୁର ଦୋକାନ ପରିବା ଦୋକାନ ଦେଇଛନ୍ତି, ଆଉ ଜଣେ ଦେଢ଼ୁଶୁର ଦେଇଛନ୍ତି ଯୋଉ

0: କଳ୍ପନା ପରିବା ବିଷୟରେ କହୁଛନ୍ତି ଆଉ ଗାଁ ମାନ ତ ସମସ୍ତେ ନିଜରେ ସବୁ ଭିଡ଼ିଓ ସମସ୍ତେ ବ୍ୟସ୍ତ ଆଉ
1: ସ୍ତ୍ରୀ ମାନଙ୍କର ଗୋଟେ ଭୂଷଣ ହେଲା ଯେ ଓଢ଼ଣା ଦେବା ଏଇଟା ଗାଁ ଗହଳିରେ ଗଲେ ଆପଣ କରୁଛନ୍ତି ନା ନାହିଁ
0: ଗାଁକୁ ତ ଗଲା ମାନେ ଓଢ଼ଣା ଆଗ ଦିଅନ୍ତୁ ପଡ଼ୁଛି ସମସ୍ତେ ଆସିଲେ ଟାଉନରେ ବି ଦୌଡ଼ ସୁଦ୍ଧା ଆସିଲେ ବି ମୋ ମୁଣ୍ଡରେ ଲୁଗା ଦେଇକି ଆସିଲେ ଆହୁରି ଆଜିକାଲି ମରଘଟା ରୋଗ ଅଛି ମୁଁ କହିଲେ ଯାହା ତାଙ୍କ ଗାଁରେ ପରମ୍ପରା ଯୋଉଟା ଅଛି ନା ଆଉ ଗାଁକୁ ଗଲା ମାନେ ତ ଯାହା ହେଲେ ଆମେ ଓଢ଼ଣା ଦେବାକୁ ପଡିବ
1: ଠିକ ଅଛି ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ
0: ରହିଲି ନମସ୍କାର
1: ନମସ୍କାର।

0: ହଁ ଚିହ୍ନେ ନାହିଁ, ସହର ତ ଆମର ବରଗଡ଼ ପାଖ ଅଛି, ଆମର ବର୍ଡର ପାଞ୍ଚ ଛଅ କିଲୋମିଟର ଅଛି, ସହରକୁ ସହର ପାଇଁ ଲାଗୁଛି ଆମର ଗାଁ।
1: ଆଚ୍ଛା ଆପଣ ଦେଖୁଛନ୍ତି କି ଆସ୍ତେ ଆସ୍ତେ ଆପଣଙ୍କର ଯୋଉ ନୂଆ ପିଢ଼ି ଆସୁଛନ୍ତି, ନୂଆ ପିଲାମାନେ ସବୁ ବର୍ତ୍ତମାନ ପାଠ ପଢୁଛନ୍ତି, ଏ ଯୋଉ ସଂସ୍କୃତି ପରମ୍ପରାକୁ ଭୁଲି ଯାଉଛନ୍ତି ନା ବଜାୟ ରଖିଛନ୍ତି?
0: ହଁ ଏହା ଯେ ବର୍ତ୍ତମାନ ଛୁଆମାନେ ତ ତାମାନେ ଟିକେ ଭୁଲି ଯାଉଛନ୍ ଆଜ୍ଞା, ଯେନ୍ତା ତାମାନେ ଆମର ଯେତିକି ତାର ପୁରୁଣା ଜିନିଷ ଥିଲା ସବୁ ତାମାନେ ଲୁକି ଯାଉଛେ, ସେ ଜିନିଷ ମାନେ କହିଗଲେ ନାଇଁ ଜାଣବା କି ସେଟା ଦେଖି ନେଇ ଗଲେ ନାଇଁ ଜାଣବାର ବି ସେଟା କାଣ ବୋଲି ନାଇଁ ଜାଣବାର।
1: ଆଚ୍ଛା ଯେମିତିକି ବର୍ତ୍ତମାନ ଆପଣ ଆକାଶବାଣୀକୁ ଫୋନ କରୁଛନ୍ତି ପ୍ରୋଗ୍ରାମ ପାଇଁ,
0: ହଁ ସେମାନେ ବି ତାହେଲେ ନାଇଁ ଜାଣବା ନୂଆ ଲୋକେ, କାଣ କି ଅଲଗା ଲୋକେ କାଁ ଏଇଟା ଗୋଟେ ରେଡିଓ ଶୁଣୁଛୁ ସବୁବେଳେ, ରେଡିଓ ରେ କାଁ ମିଲ୍ବା, ରେଡିଓ ରେ କାଁ ମିଲ୍ବା, ଟିଭି ରେ କାଣ ମିଲ୍ବା ଆମେ ନାଇଁ ଜାଣୁଛୁ, ବସୁଁ ଆମେ ଟିଭି ରେ ଦେଖୁନ୍ ଆମେ ହେତ୍କି ସମ୍ପର୍କ ନାଇଁ ବାବା, ଯେତିକି ତା ମାନେ ବାହାର ସତା ମାନେ କିଏ ନ ଅଛି କିଏ କାଣା ସବୁ ଜାଣିପାରୁଛୁ, ଆମର ରେଡିଓ ରେ ଶୁଣିଲେ ତାମାନେ ଆମେ ସମସ୍ତେ ସମକୁ ଜାଣିପାରୁଛୁ, ଚିହ୍ନି ପାରୁଛୁ, ସମୁଦ୍ର କଥାବାର୍ତ୍ତା ହେଇକି ସମକୁ ଯାଇ ଆସିପାରୁଛୁ, କଥାବାର୍ତ୍ତା ହେଇପାରୁଛୁ ବୋଲି ଆମେ ଜାଣୁଛୁ।
1: ନିଶ୍ଚୟ ନିଶ୍ଚୟ ଠିକ ଅଛି, ମୁରଲୀ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରୁ ଶୁଣେଇ ଦଉଛୁ।
0: ହଁ ଆଜ୍ଞା ନମସ୍କାର, ଆଜ୍ଞା
1: ନମସ୍କାର।

0: ହ୍ୟାଲୋ ଡାଇଲଗ୍ ଆସମାଣୀ
1: ଆଜ୍ଞା ନମସ୍କାର
0: ନମସ୍କାର
1: ଆଜ୍ଞା ବରଗଡ଼ ପଟାପାଲି ସ୍ୱର୍ଣ୍ଣପ୍ରଭା କର କହୁଛି
0: ଭଲ ଅଛନ୍ତି ତ
1: ଆଜ୍ଞା ପୁରା ଭଲ ନାଇଁ
0: କାଣା ହେଲା ଯେ
1: ବର୍ଷା ବୁର୍ଷି ହଉଛେ ବହୁତ ତାପରେ ଦେହ ପା ଏନ୍ତା ଅଣ୍ଟା ଦରଦ ହଉଛି ଆଜ୍ଞା ଗୋଡ଼ ହାତ ପେନ୍ ହଉଛେ ତ ବର୍ଷା ହେଲେ ଏନ୍ତା
0: ଏ ବର୍ଷା ଦିନଟା ଭଲ ନାଇଁ ବୋଧେ ନାଇଁ କି
1: ନାଇଁ ବର୍ଷା ଦିନ ମତେ ବର୍ଷା ଦିନ ଭଲ ଲାଗେ କିନ୍ତୁ ପ୍ରକୃତି ଭଲ ଲାଗେ ପ୍ରକୃତି ଦୃଶ୍ୟ ଟିକେ କିନ୍ତୁ ମତେ ଭଲ ନାଇଁ ଲାଗେ ବେଲେ ତ ସବୁବେଳେ ଉଦା ଉଦା ସବୁବେଳେ ଆଜ୍ଞା ବର୍ଷା ହଉଥିବା ତାପରେ କାହିଁ ଯାଇ ନେବା କିନ୍ତୁ ବର୍ଷା ନ ହେଲେ ତ ଆମର ବଞ୍ଚିବାର ଅସମ୍ଭବ ଆମେ ବର୍ଷା ନ ହେଲେ ଚାଷ ନା ହୁଏ ଚାଷୀ ମାନଙ୍କର ସବୁ ଏଇଟା କିଛି ନା ଉନ୍ନତି ନା ହୁଏ ତାପରେ ଆମକୁ ଅନ୍ନ ନାଇ ମିଳେ ତ ବର୍ଷା ଜରୁରୀ ଆଜ୍ଞା ଯେ ଏନ୍ତା ହଉଛି
0: ଆଚ୍ଛା କୁହନ୍ତୁ ପ୍ରଥମେ ଆପଣଙ୍କର ପସନ୍ଦର ଗୀତ
1: ଆଜ୍ଞା ଆଜି ଗୀତ ଶୁଣିବା ଆଜ୍ଞା ଏ ନିକଟ ଅତୀତରେ ଆମର ଏସ୍ ଜାନକୀ ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ତ ଚାଲି ଯାଇଛନ୍ତି ତ ତାଙ୍କର ଗୋଟିଏ ଗୀତ ଶୁଣିବା ସେ ତ ବହୁତ ଗୀତ ଗାଇଛି ବଢିଆ ହିନ୍ଦୀ ତ ଭଜନ ବି ଗାଇଛି ଶ୍ରୀ ଜଗନ୍ନାଥ ଫିଲ୍ମର ଜଗନ୍ନାଥ ଫିଲ୍ମର ଏସ୍ ଜାନକୀ ଗାଇଛନ୍ତି ସେ ଗୀତଟା ଆଉ ଗୀତଟା ହେଲା
0: ଏଇ ଯୋଉ ବର୍ଷା ଦିନେ ସାଧାରଣତଃ ଆପଣଙ୍କର ଛତୁ କରଡ଼ି ବେଶୀ ମିଳେ
1: ଆଜ୍ଞା
0: ଆପଣ ମାନେ ଖାଉଛନ୍ତି କି
1: ହଁ ଆଜ୍ଞା ଛତି ତ ଛତୁ ତ ବହୁତ ମିଳିଲାଣି ପାଳ ଛତୁ ତ ଆମ ଚାଷୀ ଗାଁ ବି ସମସ୍ତେ ଚାଷ କରୁଛନ୍ତି ପାଳ ବି ହଉଛି ଛତୁ ହଉଛି ତ ଛତୁ ଆସୁଛି ବିକ୍ରି ବଜାରରେ ବି ଆସୁଛି ତାପରେ ଗାଁରେ ବି ଘରେ ଘରେ କରୁଛନ୍ତି ଛତୁ ମିଳୁଛି ତାପରେ କରଡ଼ି ଏବେ ମିଳି ନାହିଁ ଆଜ୍ଞା ଏବେ ନୂଆ ନୂଆ ହଉଛି ଗଜା ଧରୁଛି ଏବେ ବିକ୍ରି ଆସୁନାହିଁ ଏବେ ଆସିବ ବୋଧ ହୁଏ ଆର ମାସ ଆଡକୁ ନୂଆ ନୂଆ ଆସିବ ବି ଏବେ ବର୍ତ୍ତମାନ ବଜାରକୁ ଆସିନାହିଁ ଆଜ୍ଞା କରଡ଼ି ଆଉ ହେଣ୍ଡୁଆ ଆସିଲେ କିଣିବା ଆଜ୍ଞା
0: ନାଇଁ ତଥାପି ଏଇ ଯୋଉ କରଡ଼ିକୁ କେମିତି ରାନ୍ଧିଲେ ସ୍ୱାଦ ଲାଗେ
1: କରଡ଼ି କେତେ ପ୍ରକାର ରନ୍ଧା ଯାଏ ଆଜ୍ଞା ସେଇଟା କରଡ଼ିକୁ ଟମାଟୋ ଦେଇକି କଞ୍ଚା ଲଙ୍କା ଦେଇକି ଏମିତି ତେଲ ଦେଇକି ସବୁ ସବୁ ଭାଜିକି ତାପରେ କରଡ଼ିକୁ ତେଲରେ ଏନ୍ତା ସନ୍ତୁଳି ଦେଇକି ଭାଜି ଦେଇକି ତାପରେ ସେ ଟମାଟୋ ଆ କଞ୍ଚା ଲଙ୍କାରେ ଦେଇକରି ପୁଣି ସେଟା ହେବା ପର୍ଯ୍ୟନ୍ତ ତାପରେ ଫୁଟିଗଲେ ସେଇଟା ବି କରଡ଼ି ଆଉ ଟମାଟୋ ସେଇଟା ବି ଭଲ ଲାଗେ ତାପରେ କରଡ଼ିକୁ ଆମର ସୋରିଷ ବେସର ଦେଇକି ବି ଆମେ କରୁ ବଡ଼ି କରଡ଼ି ସୋରିଷ ଦେଇକି ବି ସେଇଟା ବି ବହୁତ ବଢିଆ ଲାଗେ ତାପରେ ମାଖନ ଆଉ କରଡ଼ିକୁ ବି ସେମିତି ଦେଇକି ରାନ୍ଧୁଛନ୍ତି ସୋରିଷ ବେସର ଦେଇକି ତ ବହୁତ ବଢିଆ ଲାଗେ ଆଜ୍ଞା ଆହୁରି ବହୁତ ପ୍ରକାର ତାପରେ କରଡ଼ିକୁ ଭାଜନ୍ତି ବି ପିଠଉ ଦେଇକି ଚାଉଳ ଚୁନା ଦେଇକି ମସଲା ଦେଇକି ସେ ଏମିତି ଗୋଲ ଗୋଲ କରି ଭାଜନ୍ତି ସେଇଟା ବି ବହୁତ ବଢିଆ ଲାଗେ ଆଜ୍ଞା ବହୁତ ପ୍ରକାର ଅଛି
0: ତାମାନେ ଆପଣ ଏତେ ପ୍ରକାର କହିଲେ କିନ୍ତୁ ଆମେ ତ ଖାଇପାରିବୁନି ନା ଆପଣ ରୋଷେଇ କରି ଦେଲେ ସିନା ଆମେ ଜାଣିବୁ କେମିତି ଟେଷ୍ଟ ଲାଗିବ
1: ଆଜ୍ଞା ଆପଣ ଆସିଲେ ତ ରୋଷେଇ କରିକି ଦେବୁ ଆପଣ ଆସନ୍ତୁ ଏପଟେ ବରଗଡ଼ ଆଡେ ଆଉ ଖାଇବେ ଯାହା ବି ଅଛି ଆମ ବରଗଡ଼ ଅଞ୍ଚଳର ଖାଇକି ଯିବେ ଆଜ୍ଞା
0: ଠିକ ଅଛି ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
1: ଆଜ୍ଞା ଧନ୍ୟବାଦ ଆଜ୍ଞା ଜୁହାର
0: ଜୁହାର ଜୁହାର।

0: ଆପଣ ଏଇଭଳିଆ ଗୀତ ଶୁଣିବାକୁ ଭାରି ଭଲ ପାଆନ୍ତି ବୋଧେ?
1: ଆଜ୍ଞା ଆଜ୍ଞା, ମତେ ବହୁତ ବଢିଆ ଲାଗେ ସାର୍, ରୋମାଣ୍ଟିକ ଟାଇପ୍ର ଗୀତ ଶୁଣିବାକୁ ମତେ ବହୁତ ଭଲ ଲାଗେ ସାର୍।
0: ହଁ, ପ୍ରକୃତରେ ରମେଶ ବାବୁ, ଏ ଯୋଉ ପ୍ରେମ କରିବା କି ଭଲ ପାଇବା, ଏଇଟା ଗୋଟେ ଜୀବନର ଅଲଗା ଅନୁଭୂତି।
1: ହଁ ସାର।
0: ଆଚ୍ଛା, ଆପଣଙ୍କ ଜୀବନରେ ସେମିତି କିଛି କେତେବେଳେ କେମିତି ଜାଣତରେ ହେଉ ଅଜାଣତରେ ପ୍ରେମ ହେଇଯାଇଛି କି?
1: ପ୍ରେମ ତ ହେଲା ଭଳିଆ ସାର୍ ହେଇଥିଲା, କିନ୍ତୁ କଣ କରିବା, ମୁଁ ଧୋକା ଖାଇଯାଇଛି ସାର୍।
0: ଆରେ ବା,
1: ଏଥିପାଇଁ ତଥାପି ପ୍ରେମ ଆଉ ଏ ଭଲ ପାଇବା ସାର୍ ଅଛି ସାର୍, ଲୋକଙ୍କ ଭିତରେ ଅଛି ସାର୍। ଆମେ ମାନେ ଅଜାଣତରେ ସିନା ସାର୍ ଧୋକା ଖାଇଦେଇଥାଉ, ମାନେ ହଠାତ୍ କାହା ଉପରେ ବିଶ୍ୱାସ କରିକି, କିନ୍ତୁ ସାର୍ ଏ ଜିନିଷଟା ସାର୍ ଅଛି ସାର୍, ଆଗରୁ ଅଛି ସାର୍, ଏବେ ବି ଅଛି, ଆଗକୁ ବି ରହିବ ସାର୍।
0: ତେଣୁ ତ କୁହାଯାଏ ପ୍ରେମ ହିଁ ସତ୍ୟ ଶାଶ୍ୱତ ଚିରନ୍ତନ।
1: ହଁ ସାର୍।
0: ଆଉ ସୁନ୍ଦର
1: ଆଜ୍ଞା,
0: ତେବେ ଏଇ ଯୋଉ ଆପଣ କହିଲେ ଯେ ହଠାତ୍ ଆପଣ ପ୍ରେମରେ ଧୋକା ପାଇଗଲେ,
1: ଆଜ୍ଞା,
0: ନିଜ ଆଡୁ ଭୁଲ ହେଲା ନା ତାଙ୍କ ଆଡୁ ଭୁଲ ହେଲା?
1: ନାଇଁ ସାର୍, କହିବାକୁ ଗଲେ ସାର୍ ନିଜ ଆଡୁ ହିଁ ଭୁଲ ହେଇଛି ସାର୍, କାହିଁକି ନା ମୁଁ ହଠାତ୍ ସାର୍ ଆଗ ପଛ ଚିନ୍ତା ନ କରି ସାର୍ ଆଗେଇବ ସାର୍ ଆଦୌ ଭଲ କଥା ନୁହଁ ସାର୍, ଏଇଭଳିଆ ହେଇଯାଇଛି ମୋ ସହିତ।
0: ଆରେ ଆରେ, ମାନେ ଆପଣ ଜାଣିପାରିଲେନି ହଠାତ୍ ଏମିତି ହେଲା ନାଇଁ କି?
1: ହଁ ସାର୍।
0: ଆଉ କୁହାଯାଏ ଯେ ଏ ଯୋଉ ପ୍ରେମ କଲେ କୁଆଡେ ନିଦ ହୁଏ ନାହିଁ, ଭୋକ ହୁଏ ନାହିଁ।
1: ହଁ ସାର୍, ଗୀତ ବି ଅଛି ସାର୍।
2: ନିଦ ନାହିଁ, ସ୍ୱପ୍ନ ନାହିଁ, ଚାହିଁ ଚାହିଁ।

0: ପ୍ରକୃତରେ ଯିଏ ବି ଲେଖିଛନ୍ତି ସିଏ ଜାଣିଛନ୍ତି ପ୍ରେମର ମାନେ କଣ, ପ୍ରେମ କଲେ କେମିତି
1: ଖୁବ୍ ସୁନ୍ଦର ଭାବରେ ସେ ଲେଖିଛନ୍ତି ସାର୍।
0: ଆଉ ରମେଶ ବାବୁ ବର୍ତ୍ତମାନ କେମିତି, ଆପଣଙ୍କର ସେପଟେ ବର୍ଷା ହଉଛି କି ନାହିଁ?
1: ହଁ ସାର୍ ବର୍ଷା ହଉଛି ସାର୍, କେତେବେଳେ ହଉଛି କେତେବେଳେ ଆଉ ଟିକେ ଖରା ଦେଖେଇଲା ଭଳିଆ ମେଘ ପାଗ କରିକି ରହିଯାଉଛି, କିନ୍ତୁ ବର୍ଷା ହଉଛି ସାର୍।
0: ଆଚ୍ଛା ଆପଣଙ୍କ ସେପଟେ ଛତୁ କରଡ଼ି ମିଳିଲା କି ନାହିଁ?
1: ହଁ ସାର୍ ମିଳୁଛି ସାର୍,
0: ଆଣୁଛନ୍ତି
1: ଲୋକମାନେ।
0: ଆଚ୍ଛା ଛତୁ ବର୍ତ୍ତମାନ ଦାମ କେମିତି ଅଛି କହିପାରିବେ ଆପଣ?
1: ଦାମ ସାର୍ ବର୍ତ୍ତମାନ ଦାମ ତ ମୁଁ ବୁଝିନି, କିନ୍ତୁ ଆଣୁଛନ୍ତି ସାର୍ ଗାଁ ଲୋକେ ଆଣିକି ଆମ୍ବିଳ କରି।
0: ଆଉ କରଡ଼ି?
1: କରଡ଼ି ସେତ ନାହିଁ ସାର୍,
0: ବର୍ତ୍ତମାନ ଘରେ ଅଛନ୍ତି ବୋଧେ ନାଇକି?
1: ଆଜ୍ଞା।
0: ଆପଣଙ୍କ ପାଖରେ ସବୁ
1: ଦିନ ପରେ ମୁଁ ଟ୍ରାଏ କରିଥିଲି ତ ଲାଗୁନଥିଲା, କଣ ଚେଷ୍ଟା କରିଥିଲି ଆଜି ଲାଗିବ କି ନାହିଁ, ସାଧାରଣ ଲାଗିଗଲା। ଗୀତ ବି ଭାବିନଥିଲା କୋଉ ଗୀତ କହିବି, ହଠାତ୍ ମନେ ପଡିଲା ସେ ରଜନୀଗନ୍ଧା ଆଲବମ୍ କଥା ସାର୍।
0: ଆମେ ଭାବୁଥିଲୁ ରମେଶ ବାବୁ କୁଆଡେ ଭୁଲିଗଲେ କି ଡାଇଲକ୍ ଆସିଲେ।
1: ନାଇଁ ସାର୍ ସେମିତି କିଛି ନାହିଁ, ଭୁଲି ନାହିଁ ସାର୍।
0: ଯାହା ହଉ ଭାରି ଖୁସି ଲାଗିଲା ଆପଣ ଏତେ ଦିନ ପରେ କଥା ହେଲେ, ଡାଏଲ୍ ଆକାଶବାଣୀକୁ ଫୋନ୍ କଲେ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣି ଦଉଛୁ।
1: ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ରହିଲି ସାର୍, ନମସ୍କାର।
0: ନମସ୍କାର।

0: ହଁ ଆଜ୍ଞା, ଭଲ ବର୍ଷା ତ ହଉଛି ଆଜ୍ଞା, ଲଗାତାର 3 ଦିନ ହେଲାନ ଘରୁ ବାହାରି ନାଇଁ ଦେବାର କେ, ଟିକେ ଟିକେ ଛାଡ଼ଲା ବଗିର କରି ଦଉଛେ, ଏ ରୋଜ ରୋଜ ବର୍ଷୁଛେ।
1: ଆଚ୍ଛା,
0: ଏଇଟା ତ ବଢେ ଦୁଃଖ ହେଇଗଲାନ ବର୍ଷାଟା।
1: ବସି ବସି ବିରକ୍ତ ଲାଗିଗଲାଣି ନାଇଁ କି?
0: ଆଜ୍ଞା ଆଜ୍ଞା,
1: ଖାଇଦେଲା ପରେ ନିଦ ପଳେଇ ଆସୁଥିବ?
0: ହଁ ଆଜ୍ଞା, ବସି ବସିକି ନିଶଦ ଲାଗୁଛି ଆଜ୍ଞା, ଝୁମରା ଲାଗିଯାଉଛି।
1: ଏ ବର୍ଷା ପାଗକୁ କଣ କଣ ଖାଉଛନ୍ତି
0: ଆଜ୍ଞା? କାଣ ଖାଇମା ଏଇଟା ତ ଯେନ୍ ଦିନ ଯାହା ହେଲା ଆଜ୍ଞା।
1: ନାଇଁ ତଥାପି ସ୍ପେଶାଲ ଆଇଟମ କିଛି ହଉଛି କି?
0: ନାଇଁ ସ୍ପେଶାଲ ଆଇଟମ ବେଲେ ହେଇଥିଲା ପନିର ହେଇଥିଲା ଆଜ୍ଞା, ଆଉ ଆମର ପୋଟଲ ତରକାରୀ ହେଇଥିଲା।
1: ଆଚ୍ଛା,
0: ପୋଟଲ ଲସା କି କାଣା ଯେନ୍ ବୋଲସନ୍।
1: ଆଚ୍ଛା ଆଚ୍ଛା ଆଚ୍ଛା, ତେବେ ମେହେର ବାବୁ ଆପଣ ଦେଖିଥିବେ ଦିନ ଥିଲା ସବୁ ଘରର ବୋହୂମାନେ ଓଢଣା ଦେଇକରି ଚାଲୁଥିଲେ।
0: ଆଜ୍ଞା ଆଜ୍ଞା,
1: ଆଜିକାଲି ସେଇ ସବୁ ପରମ୍ପରା ଅଛି ନା ନାହିଁ?
0: ନାଇଁ ଆଜ୍ଞା, ଆଜିକାଲି ଯେନ୍ ଝିଅମାନେ ବୋହୂମାନେ ବାହାରୁଛନ୍, ଏ ସବୁ ଲାଜା ହଉଛନ୍ ଆଜ୍ଞା, ସବୁ ପରମ୍ପରା କେ ଛାଡି ଦେଲେ ନ, ଓଢଣା ଦେବାର କାହାରି ମନ ନାହିଁ, ଘରୁ ବାହାରିଲେ ମେଲା ମୁଡ଼େ ଯାଉଛନ୍, ସବୁ ପରମ୍ପରା ଛାଡି ଦେଲେ ନ ଆଜ୍ଞା। ସେ ମୁଡ଼ିଆ ମାରବାର ଜାଗାରେ ପାତ କି ଟିକେ ଚାମ୍ବଳି ନେଇକିରି ମୁଡ଼େ ଲଗେଇଦେଲେ ସରିଗଲା ସବୁ।
1: ଆଚ୍ଛା ଆଚ୍ଛା, ନାଇଁ ଆପଣ ଜାଣିବା ଭିତରେ ଏଇଟା କେବେ ପରିବର୍ତ୍ତନ ସବୁ ହେଇଗଲା? ଆସ୍ତେ ଆସ୍ତେ
0: ବହୁତ ପରିବର୍ତ୍ତନ ହେଇଗଲାନ ଆଜ୍ଞା, ଏଇଟା ଆଧୁନିକ ଯୁଗ ଏ ତ, ପୌରାଣିକ ଯୁଗର କଥା ସବୁ ଛାଡି ଦେଲେ ନ, ପରମ୍ପରା ଗୁଡାକ ସବୁ ଛାଡି ଦେଲେ ନ, ତାପରେ ପର୍ବପର୍ବାଣୀ ମାନଙ୍କୁ ବି ଯେନ୍ ପରମ୍ପରା ଆମର ଅଛି ସେଟା ମାନେ ବି ସବୁ ଛାଡି ଦେଲେ ନ ଆଜ୍ଞା। ଓଢଣା ଦେବାର, ମୁଡ଼ିଆ ମାରବାର, ନୂଆଖାଇ କି ଯେନ୍ ଜୁହାର ଭେଟ, ଏଇଟା ସବୁ ଗୁଡାକ ଲାଜ ହଉଛନ୍।
1: କାହିଁକି ଏମିତି ହଉଛି ବୋଲି ଭାବୁଛନ୍ତି ଆପଣ?
0: ଆଜ୍ଞା ଏ ସବୁ ଲାଜ ଆଜ୍ଞା, ଲାଜ ଏ ନୂଆ ଝିଅ ବୋହୁ ମାନେ ବହୁତ ଲାଜ ହଉଛନ୍, ଏଇଟା ଖାଲି ମୋବାଇଲ ରେ ମନ ଦେଲେ, ଘରେ ବସିକିରି ମୋବାଇଲ ଦେଖିଲେ, ଆଉ ପରମ୍ପରା ଗୁଡାକ ସବୁ ଛାଡି ଦେଲେ।
1: କିନ୍ତୁ ମୋବାଇଲ ରେ ତ ସଂସ୍କୃତି ପରମ୍ପରା ବିଷୟରେ ବହୁତ ଜ୍ଞାନ ଦିଆଯାଉଛି।
0: ଅଛେ ଅଛେ, କିନ୍ତୁ ସେଟା ବି ମାନେ ଦେଖୁଛନ୍, କେନେ ଦେଖବାର ନାଇଁ, ଖାଲି ସେ ନାଚବାର ଦେଖବାର ତାକେ ଦେଖୁଛନ୍।
1: ଆଚ୍ଛା, ଭଲ ଜିନିଷ ନାଇଁ ଦେଖୁନ ନାଇଁ କି?
0: ନାଇଁ ନାଇଁ
1: ନାଇଁ। ନାତୁଣୀ ଲାଗି କାଣା ଆଜି ପ୍ଲାନ କରୁଛନ୍?
0: ନାତୁଣୀ ତ ଏଇଟା 3 ଦିନ ହେଲା ପଢି ନାଇଁ ଯିବାର ଆଜ୍ଞା, ବର୍ଷା ଲାଗି।
1: ଓ, ବର୍ଷା ପାଇଁ
0: ଶିଶୁ ମନ୍ଦିର ଯାଉଥିଲା, ଶିଶୁ ମନ୍ଦିର କେ ନାଇଁ ଯିବାର କି ଆଜି, ବର୍ଷା ତ ଘରୁ ବାହାରି ନାଇଁ ଦେବାର, ଆର ଛୁଆକେ କାଣା ସ୍କୁଲ କେ ପଠାମା ଆଜ୍ଞା?
1: ସତ କଥା,
0: ଘରେ ରକମ କରୁଛେ, ଖାଲି ମୋବାଇଲ ଦେଖୁଛେ।
1: ଠିକ ଅଛି ମେହର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣି ଦଉଛୁ।
0: ଆଜ୍ଞା, ଜୟ ସୀତାରାମ। ଆଜ୍ଞା,
1: ଜୟ ସୀତାରାମ।

0: ବଳିଦାନ
1: ଚଳାଇ ବର୍ଷା ହଉଛି,
0: ବର୍ଷା କାଲି ଲାଗି ରହିଛି ତ, କାଲି ଦିନ ଦିଟାରେ ତଳିଆ ଲାଗି ରହିଛି,
1: ଜମା କମୁନି
0: ବର୍ଷା ହଉଛି।
1: ବର୍ଷା ହେଲେ ଆପଣ କିଛି ଅସୁବିଧା ହୁଏ କି?
0: ଅସୁବିଧା ହେଇଯିବ, ଆମର ଛାପା ନଦୀରେ ବନ୍ୟା ଆସିଲେ ତାରିଖରେ ଆଗ ଏବେ ହେଇଯାଇଥିଲା, ପାଣି ଆସିବ, ଜଳବନ୍ଦୀ ହେଇଯିବେ।
1: ନଦୀ ପାଖରେ ଆପଣଙ୍କର ଗାଁ କି? କୋଉ ନଦୀ?
0: ଗାଁ ପାଖାପାଖି ଲାଗି ଯାଇଛି ପାଣି।
1: କୋଉ ନଦୀ?
0: ଛାପା ନଦୀ।
1: ଅଳ୍ପ ବର୍ଷା ହେଲେ ମଧ୍ୟ ଭୟ ଥାଏ ଆପଣଙ୍କର?
0: ଆଚ୍ଛା,
1: ତାମାନେ ଯଦି ଜଳବନ୍ଦୀ ହେଇଗଲେ କେତେ ଦିନ ରହନ୍ତି ଜଳବନ୍ଦୀ ଭିତରେ? ଦୁଇ ଦିନ। ଆଚ୍ଛା, ତାମାନେ କୁଆଡେ ଯାଇ ହବନି ଘର ଭିତରେ?
0: ନାଇଁ, ଗୋଟେ କିଲୋମିଟର ପର୍ଯ୍ୟନ୍ତ ଯାଇ ହବନି, ଯୁଆଡେ ଏପଟକୁ ଏପଟକୁ ଯୁଆଡେ ଚାରିପଟ ତ ପୁରା ବନ୍ଦ।
1: ସାଧାରଣତଃ ଏଇ ଯୋଉ ଜଳବନ୍ଦୀ ହେଲେ ମାନେ ଜଙ୍ଗଲର କାଠ ପୁଣି ବିଭିନ୍ନ ପ୍ରକାର ସରୀସୃପ ଏମାନେ ସବୁ ଚାଲି ଆସନ୍ତି ପାଣିରେ?
0: ହଁ, ପାଣିରେ ଆସନ୍ତି, ଘରେ ପଶିଯାଆନ୍ତି ସବୁ।
1: ହଁ, ସେମିତି ପଶୁଛନ୍ତି କି ନାହିଁ?
0: ହଁ, ପଶିଆ ହୁଅନ୍ତି,
1: ତାମାନେ
0: ହୁଅନ୍ତି, ଲୋକମାନଙ୍କୁ ସାପ ବି କାମୁଡୁଛି,
1: ତାର କିଛି ପ୍ରତି
0: ଭୟଭୀତ ହେଉଛନ୍ତି ସାପ ଯୋଗୁଁ।
1: ଆଚ୍ଛା, ଏଇ ଯୋଉ ନଦୀ ପାଣି ବଢ଼ିଯାଉଛି, ଜଳବନ୍ଦୀ ହେଇଯାଉଛନ୍ତି, ତାର କିଛି ପ୍ରତିକାର ନାହିଁ କି?
0: ପ୍ରତିକାର କଣ, ସବୁ ତ ଆସ୍ତେ ଆସ୍ତେ ନଦୀ ଇଏ ହେଇଗଲାଣି, ପଚି ହେଇଗଲାଣି, ଢିପ ହେଇଗଲାଣି, ପାଣି ଇଏ ହେଲେ ଆସିଛି।
1: ଠିକ ଅଛି, ନରେନ୍ଦ୍ର ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
0: ହଁ ଆଜ୍ଞା, ରହିଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଡାଇଲକ୍ ଆସୁଣି
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ଆଉ କେନ୍ତା ଅଛନ୍? ଆଜ୍ଞା
0: ପୁରାପୁରି ଭଲରେ ଅଛି, ଆପଣ କେନ୍ତା ଅଛନ୍?
1: ମୁଇଁ ବି ଭଲ ଅଛେ ଆଜ୍ଞା। ମୁଇଁ ଡୁମାଲୁଡି ନଣପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: ଆଚ୍ଛା କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ଆଜି ଗୋଲାପି ଗୋଲାପି ଫିଲ୍ମର ଟାଇଟେଲ ଗୀତ ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା କେମିତି ଗୀତ ଗାଇପାରିବେ ଟିକେ?
1: ଆଜ୍ଞା ବେଶୀ ମୋତେ ମନେ ନାହିଁ ନା ଆଜ୍ଞା,
0: ଗୀତଟା ମନେ ନାହିଁ ଆପଣଙ୍କୁ, ନହେଲେ ଗାଇଥାନ୍ତି ଆପଣ।
1: ଟିକେ ମନେ ଅଛି ଆଜ୍ଞା।
0: ଟିକେ ଗାଇଦିଅନ୍ତୁ, ଆମେ ଶୁଣିବୁ, ସମସ୍ତେ ଶୁଣିବେ।
1: ଯେତେ କହୁଥିଲେ କଥା ତ ସରେ ନା, ବାକି ରହେ କିଛି ତଥାପି। ଯେତେ କହୁଥିଲେ କଥା ତ ସରେ ନା, ବାକି ରହେ।

0: ଗୋଲାପି ଗୋଲାପି ଗୋଲାପି ଗୋଲାପି ଗୋଲାପି ଆଜ୍ଞା।
1: ଆଚ୍ଛା, ତେବେ ମନୋଜ ବାବୁ
0: ଆଜ୍ଞା,
1: ଆପଣ ଗୋଲାପ ଫୁଲ ଦେଖିଛନ୍ତି କି ନାହିଁ?
0: ହଁ ଆଜ୍ଞା ଦେଖିଛି।
1: କେତେ ରକମର ଗୋଲାପ ଫୁଲ ଦେଖିଛନ୍ତି?
0: ଆଜ୍ଞା ହ୍ୱାଇଟ କଲର୍ର ଦେଖିଛି ଆଉ ଲାଲ ଗୋଲାପ।
1: ଏତିକି ଦୁଇଟା ଖାଲି?
0: ହଁ ଆଜ୍ଞା।
1: ଆଚ୍ଛା, କେବେ କାହାକୁ ଗୋଲାପ ଫୁଲ?
0: ହଳଦିଆ କଲର୍ର ବି ଦେଖିଛି ଆଜ୍ଞା।
1: ଆଚ୍ଛା, ଗୋଲାପ ଫୁଲ କାହାକୁ କେବେ ଦେଇଛନ୍ତି କି ନାହିଁ କୁହନ୍ତୁ।
0: ନା ଦେଇ ନାହିଁ।
1: ନାଇଁ, ଦେବାର ଇଚ୍ଛା ଥିଲା କିନ୍ତୁ

0: ଦେଇଥାନ୍ତି ନାଇଁ କି?
1: ହଁ ଆଜ୍ଞା।
0: ନାଇଁ ନିଜର ବଗିଚାରେ ଥିଲେ ତ ଦେଇଥାନ୍ତେ, କିନ୍ତୁ କିଣିକି ଆଣିକି ଦେବାଟା କଷ୍ଟ।
1: ଆଜ୍ଞା ସେ କଥା କହନ୍ତୁ ନାହିଁ, ମାନେ ଘରେ ଟିକେ ଝଗଡ଼ା ହେବ ସେ କଥାରେ। ଆଜ୍ଞା କଥାକୁ ଧରିଲେ ତ ମାନେ ଦେଇଛି ଆଜ୍ଞା, ମାନେ ଜଣକୁ ଦେଇଛି, ସେ ଆକ୍ସେପ୍ଟ ବି କରିଛନ୍ତି।
0: ଆଚ୍ଛା। ନାଇଁ ବେଳେ ବେଳେ ଏମିତି ହୁଏ, ଆପଣ ଭଲରେ ଦେଇଛନ୍ତି କି ପ୍ରେମରେ ଦେଇଛନ୍ତି ସେ ତ ଗ୍ରହଣ କରିନିଏ, କିନ୍ତୁ କିଏ କିଏ ଗ୍ରହଣ ନ କରିଲେ ଓଲଟା ସେମାନେ ଚାପଡ଼ା ମାରନ୍ତି, ସେମିତି ବି ହୁଏ ନାଇଁ କି?
1: ହଁ ନିହାତି ଆଜ୍ଞା।
0: ତଥାପି ଗୋଲାପ ଫୁଲ ହଉଛି ପ୍ରେମର ପ୍ରତୀକ ନାଇଁ କି?
1: ନିହାତି ନିହାତି ଭାବେ ଆଜ୍ଞା।
0: ଆଉ କୁହନ୍ତୁ ଆପଣଙ୍କର ସେପଟେ କେମିତି ବର୍ଷା ହଉଛି?
1: ବର୍ଷା କାଲି ବେଶୀ ବର୍ଷା ହେଇଥିଲା ଆଜ୍ଞା, ଆଜି ଟିକେ ଟିକେ ଝିପି ଝିପି ବର୍ଷା ହଉଛି।
0: ଏ ବର୍ଷାରେ ତ କୁଆଡେ ଯାଇ ହଉନଥିବ?
1: ନାଇଁ କୁଆଡେ ଯାଇ ହଉନି ଆଜ୍ଞା।
0: ବଡ଼ ବିରକ୍ତ ଯୋଉ ବର୍ଷା ହେଲେ ନାଇଁ କି?
1: ହଁ ମାନେ କାଦୁଅରେ କୁଆଡେ ଯାଇ ହଉନି, ମାନେ କୁଆଡେ ଗଲେ ମଧ୍ୟ କାହା ଘରେ ବସି ହଉନି,
0: ଖାଇକିରି ଖାଲି ଶୋଇବାକୁ ଇଚ୍ଛା ହଉଥିବ।
1: ହଁ ନିହାତି ଆଜ୍ଞା।
0: ଆମିଷ ବାହାରେ ହେଲେ ଦେଶୀ କୁକୁଡ଼ା ହେଇଯାଇଥିବାର ଭଲ ଲାଗିବ
1: ଆଜ୍ଞା, ହେଲେ କଣ କରିବା ମାନେ ଦେଶୀ କୁକୁଡ଼ା ତ ମିଳୁ ନାହିଁ।
0: ଆଚ୍ଛା ଆପଣଙ୍କର ଅଞ୍ଚଳରେ ମିଳୁ ନାହିଁ?
1: ନାଇଁ ଆଜ୍ଞା, ମିଳେ ଯେ ମାନେ ଗାଁ ଗଣ୍ଡାରେ ମିଳେ ଯେ ମାନେ ବିକିବା ପାଇଁ ନାରାଜ ଆଜ୍ଞା, ମାନେ ଆମ ସାଇଟ୍ରେ।
0: ଆଚ୍ଛା ବିକୁନାହାନ୍ତି ତାମାନେ ନାଇଁ କି?
1: ହଁ ହଁ।
0: ଗୋଟେ ଦିନ ପ୍ଲାନ କରନ୍ତୁ, ଆପଣ ଥିବେ, ଚିତ୍ରସେନ ବାବୁ ଥିବେ, ସୀମାଞ୍ଚଳ ବାବୁ ଥିବେ, ମିଶିକିରି ଗୋଟେ କରିବା ଭୋଜିଭାତ।
1: ଆଜ୍ଞା ଆଜ୍ଞା ନିହାତି, ଆମେ ତ କରୁ ଆଜ୍ଞା, ମଝି ମଝିରେ କରୁ, କିନ୍ତୁ ଦେଶୀ ହୁଏ ନାହିଁ, ମାନେ ବ୍ରଏଲର ହୁଏ ଆଜ୍ଞା, ଆଉ ଦେଶୀ ତ ମିଳେ ନାହିଁ ଆଉ।
0: ଆପଣ ମାନେ ସିନା ଖାଉଛନ୍ତି, ଆମକୁ ଡାକିଲେ ସିନା ହବ
1: ଆଜ୍ଞା। ଆପଣ ଆସନ୍ତୁ ନା, ଆପଣଙ୍କୁ ଡାକିବାକୁ ପଡିବ ନାହିଁ, ଆପଣ ଆସନ୍ତୁ,
0: ଯେତେବେଳେ ଗଲେ ବି ଆପଣ ମାନେ ଆମକୁ ସ୍ୱାଗତ କରିବେ ନାଇଁ କି?
1: ଆଜ୍ଞା ଆଜ୍ଞା ନିହାତି ଆଜ୍ଞା।
0: ଠିକ ଅଛି ମନୋଜ ବାବୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ, ଧନ୍ୟବାଦ, ଜୁହାର,
1: ରହିଲେ, ନମସ୍କାର
0: ନମସ୍କାର।

0: ମୋ ପିଲାଦିନ।
1: ଆଉ କଣ କାମ ଚାଲିଛି ଆଜିକାଲି?
0: ଆଜିକାଲି ତ ଆଜ୍ଞା ଚାଷ କାମ ଚାଲିଛି, ଅଧା ସରିଛି ଅଧା ବାକି ରହିଯାଇଛି, ବର୍ଷା ହଉନଥିଲା ବର୍ତ୍ତମାନ ବର୍ଷା ହଉଛି।
1: ଜଳକଣ୍ଠ ବାବୁ ଆପଣ ମାନେ ସବୁ ମାଣ୍ଡିଆ ଚାଷ କରୁଛନ୍ତି କି ନାହିଁ?
0: ଆଜ୍ଞା କରୁଛୁ ଆଜ୍ଞା।
1: ଆଚ୍ଛା କୁହାଯାଏ ମାଣ୍ଡିଆ ଚାଷରେ ପ୍ରକୃତରେ ଲାଭ କି?
0: ହଁ ମାଣ୍ଡିଆ ଚାଷରେ ଲାଭ ନାହିଁ, ଏଥର ତ ସରକାର ସୁବିଧା କରିଦେଇଛନ୍ତି ମଡିର ସୁବିଧା।
1: ଆଚ୍ଛା
0: ହଁ ଭଲ ରେଟ୍ରେ ଯାଉଛି ଆଜ୍ଞା।
1: ମାନେ
0: ଏ ବର୍ଷ ମକା ଟିକେ କମ୍ କରୁଛନ୍ତି, ମାଣ୍ଡିଆ ଟିକେ ଅଧିକା କରୁଛନ୍ତି।
1: ଆଚ୍ଛା ମାନେ କ୍ୱିଣ୍ଟାଲ ପ୍ରତି କେମିତି ବିକ୍ରି ହୁଏ?
0: କ୍ୱିଣ୍ଟାଲ ପ୍ରତି 4,500 ଏମିତି ଅଛି ଆଜ୍ଞା।
1: ତାମାନେ
0: ଆଜ୍ଞା ଟିକେ ବର୍ଷା ହଉଛି ଆଜ୍ଞା, ଶୁଭୁ ନାହିଁ ଟିକେ, ଦୟାକରି ରଖୁଛି।
1: ହଁ ଧନ୍ୟବାଦ।

0: ହ୍ୟାଲୋ, ଡାଇଲ ଆକାଶବାଣୀ
1: ସାର୍ ନମସ୍କାର।
0: ହଁ ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଲୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତରକ ଜିଲ୍ଲା ବଲାଙ୍ଗୀର। ସେତେ ପରିଶ୍ରମର ଫଳ ମିଠା ହେବେ ଲାଗିଲା, ଆପଣ ଟିକେ ଖୁସି ଲାଗିଲା।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଉ ଗୋଟେ ଗୀତଟେ ଅଛି, ଜୟ ଶ୍ରୀରାମ ପ୍ରଭୁ ଜୟ ଶ୍ରୀରାମ, ବହୁତ ସୁନ୍ଦର ଭାବରେ ଗାଇଛନ୍ତି ସର୍ବଦ୍ୱାର।
0: ଆଉ ବର୍ଷା ହଉଛି କି ନାହିଁ ଆପଣଙ୍କ ସେପଟେ?
1: ହଁ, ନିହାତି ଭାବରେ ବର୍ଷା ତ କଣ କହନ୍ତେ, ଲମ୍ବା ଚଉଡ଼ା ବର୍ଷା ଲାଗିଛି, ଯୋଉଟା ଆମେ ରଜ ସରିଲା ଆର ଏମିତି ଭାବରେ ବର୍ଷା ହେଲା ଯେ ଲଗାତାର ସାତ ଦିନ କାଲିଟେ ବର୍ଷା ହେଲା। ଗୋଟେ ବର୍ଷାରେ ଆମ ଗାଁରେ ଯେତେ ବନ୍ଧ ବି ଥିଲା ଗୋଟେ ବର୍ଷାରେ ବନ୍ଧ ପୁରିଗଲା, ତାପରେ ପୁଣି ବର୍ଷା ଟିକେ ବ୍ରେକ୍ ଲାଗିଥିଲା। ଏଇଟା ବର୍ତ୍ତମାନ ଶ୍ରାବଣ ମାସ ହେବାକୁ ବସିଲାଣି, ଏଇଟା ଅତିକମରେ ତିନି ଦିନ ଚାରି ଦିନ ହେବ ବର୍ଷା ଲାଗିଛି ଯେ ଲାଗିଛି ଯେ ଝରିଆ ବସେଇଛି ଯେ ବସେଇଛି ନାଇଁ ନ। ଆଉ ସମସ୍ତେ ତ ବର୍ତ୍ତମାନ କିଏ ଯେନ୍ ଧାନ ରୁଚି କିଏ ଧାନ ବିହିଡୁଛି, ଆଉ କାର ଧାନ ତ ଆମ ଗାଁ ତ ଅନେକ ଧାନ ବର୍ତ୍ତମାନ କୁହି କୁହା ଯାଇଛି, ଅନ୍ୟ ଧାନ ତ ନଷ୍ଟ ହେଇଯାଇଛି। ଯଦି 100% ଆମ ଗାଁରେ 1% ଇଏ କଣ କହନ୍ତି 45% କି 50% ବାଞ୍ଚିବ, ଯାହା ବାକି ତ ସବୁ ନଷ୍ଟ ହେଇଗଲା। ଏମିତି ଭାବରେ ବର୍ଷା ହଉଛି ସାର୍। ଆଉ ବିଶେଷ କି ବହୁତ ଖୁସି ଲାଗିଲା ଯେ ମୋର ଯେତେ ବି କୌତିକିଆ ପ୍ରଶ୍ନ ପଚାରୁଛି ଆପଣଙ୍କୁ, ବଡ ଭାଇ ଉଦୟ ଶଙ୍କର ଜାନୀ ଏମିତି ଭାବରେ ଉତ୍ତର ଦଉଛନ୍ତି, କିନ୍ତୁ କହିବାକୁ ତୁଣ୍ଡରେ ଆଉ ଶବ୍ଦ ନାହିଁ।
0: ତେବେ ଏଇ ଯୋଉ ବର୍ଷା ବର୍ତ୍ତମାନ ହଉଛି, ଆମେ ସବୁ ଖରାଦିନ ହେଲେ ବିରକ୍ତ ହଉଥିଲେ ଯେ ଗରମ ବେଶୀ ହଉଛି ବୋଲି, ବର୍ଷା ହେଲେ ବର୍ଷା ହେଇଯାଉଛି ବୋଲିକିରି, ଶୀତ ହେଲେ ଶୀତ ହଉଛି ବୋଲିକିରି, ମାନେ ଆମେ ପ୍ରକୃତରେ ବିଭିନ୍ନ ଋତୁ ସହିତ ନିଜକୁ ସାମିଲ କରିବା ଉଚିତ କି ନୁହଁ?
1: ଦେଖନ୍ତୁ ସାର୍, କଥାରେ ଅଛି ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ, କଥାରେ ଅଛି ରାତି ପରେ ଦିନ, ଦିନ ପରେ ରାତି। ଏ ମଣିଷ ସମାଜ ଗୋଟେ ଏମିତି ମଣିଷ, ସେ ଅତି ବର୍ଷା କଲେ କହୁଛି ବର୍ଷା ହଉଛି ମୁଁ କୁଆଡେ ଯାଇପାରୁନାହାନ୍ତି, ଅତି ଶୀତ କଲେ କହୁଛି ଏତେ ମୁଁ ଶୀତ ଯାଇପାରୁନାହାନ୍ତି, ପ୍ରବଳ ଖରା କଲେ କହୁଛି ଏତେ ଖରା କଲା ମୁଁ ଯାଇପାରୁନାହାନ୍ତି। କିନ୍ତୁ ଯଦି ମୋଟା ମୋଟା କି ଯଦି ଆମେ ଦେଖିବା, କିନ୍ତୁ ମୋ ମତରେ ହଉଛି ଶୀତଟା ହେଉଛି ଭଲ, ଏଥିପାଇଁ ଶୀତ ଋତୁ ଭଲ। ଶୀତ ଋତୁରେ ଆପଣ ଯୁଆଡେ ପାରିବେ ଯାଇପାରିବେ, ଯୁଆଡେ ପାରିବେ ଆପଣ କୋଉଟା ଲଗେଇବେ ଯାଇପାରିବେ, କିନ୍ତୁ ଅତି ଯଦି ପ୍ରବଳ ବର୍ଷା ବର୍ଷିଲା କି 40 ଡିଗ୍ରୀ 45 ଡିଗ୍ରୀ ଖରା ତାପମାତ୍ରା ରହିଲା, ସେଟା ମଣିଷର ଟିକେ ବଞ୍ଚିବା ପାଇଁ ଅସମ୍ଭବ କଥା। ଆଉ ମଣିଷର ଗୋଟେ ତାର ଭ୍ରମଣ ଥାଏ ଯେ ସିଏ କଣ ଭାବୁଛି କି ନା ଏତେ ଏତେ ଏଇଟା କହୁଛି ଯାଇପାରୁନାହାନ୍ତି, କିନ୍ତୁ ଆମେ ଯୋଉଟା ତିନିଟା ବିଭାଗକୁ ଆମେ ଟିକେ ଯଦି ସମ୍ମାନ ସହିତ ଚଳିବା, ତାହେଲେ ଆମେ ଗୋଟେ ସପଦର ଚାବିକାଠି ପାଇପାରିବା। ଆଉ କହିବା କି ଯେ ଏତେ ପ୍ରବଳ ବର୍ଷା ହଉଛି ମୁଁ ଯାଇପାରୁନାହାନ୍ତି, ଏତେ ଖରା ହଉଛି ମୁଁ ଯାଇପାରୁନାହାନ୍ତି, ଏତେ ଶୀତ ହଉଛି ଯାଇପାରୁ, ଆମେ ସବୁ ଋତୁକୁ ସବୁ ଭାବରେ ଯଦି ଆମେ ଚଳିବା ତାହେଲେ ଗୋଟେ ଭଲ ସୁବିଧା ପାଇପାରିବା। ଆଉ ସେତାକୁ ବାର ଦେବା ସେତାକୁ ନାହିଁ, ସେତାକୁ ବାର ଦେବା ସେତାକୁ ନାହିଁ, ତାହେଲେ କେବେ ବି ଏଇଟା କରିପାରିବ ନାହିଁ। ଆଉ ସବୁକୁ ଆମେ ସମ୍ମାନ ଦେଖିଲେ ଯୋଉ ଋତୁରେ ଯୋଉ ଜିନିଷ ଆସୁଛି, ଯୋଉ ଋତୁରେ

0: ଯୋଉ ସିଜିନ୍ ଆସୁଛି ସେ ସିଜିନ୍କୁ ଆମେ ଚାହିଁବା ତାହେଲେ ଗୋଟେ ଭଲ ଭାବରେ ଏଇଟା କରିପାରିବା। ଆଉ ମତେ ଋତୁ ଭିତରୁ ବିଶେଷ କରି ମତେ ଯୋଉ ଭଲ ଲାଗେ ବସନ୍ତ ଋତୁଟା, ବସନ୍ତ ଋତୁଟା ଏଥିପାଇଁ ଭଲ ଲାଗେ, ଆପଣ ଲକ୍ଷ୍ୟ କରିଥିବେ ଅଧିକ ଖରା ହୋଇନଥିବ କି ଅଧିକ ଶୀତ ହୋଇନଥିବ କି ସବୁ ପୁରା ପରିବେଶଟି ଭଲ ଥିବ, ପରିବେଶଟି ଖୁସି ଥିବ, ସେଥିପାଇଁ ମତେ ବିଶେଷ କି ମତେ ଋତୁ ଭିତରୁ ଭଲ ଲାଗେ ବସନ୍ତ ଋତୁଟା।
1: ତାମାନେ ବସନ୍ତ ଋତୁକୁ ଆପଣ ବେଶୀ ଭଲ ପାଆନ୍ତି?
0: ହଁ ହଁ, ବସନ୍ତ ଋତୁଟା ହଉଛି ମୋର ଗୋଟେ ପ୍ରିୟ। ସେ ଟାଇମ୍ରେ କଣ କି ଆପଣ ଲକ୍ଷ୍ୟ କରି ସେ ଟାଇମ୍ ଅନେକ ଫଳମୂଳ ଆସେ, ଯେମିତି ଆମ୍ବ ବଡ଼ ଆସୁଥିବ, ଖଜୁରୀ ଗୋଟେ ଗୋଟେ ଇଏ କଣ ପଡିବା ପାଇଁ ଆସୁଥିବ, ତା ବାହାରେ ଆମ ଏପଟରେ କଣ କହନ୍ତି ଅନେକ ଫଳମୂଳ ଅଛି, ସେ ଫଳମୂଳ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସୁଥିବ। ବିଶେଷ କରି ଆମ୍ବ ବଡ଼ ବାସନା ଗୋଟେ ଏମିତି ଲାଗିବ, ଫଳସା ଫୁଲର ବାସନା ଗୋଟେ ଏମିତି ଲାଗିବ, କିନ୍ତୁ କହିବାକୁ ଆ ଶବ୍ଦ ନାହିଁ। ସେଟା ଋତୁ ଗୋଟେ କେମିତି ଲାଗେ ଆପଣ ଲକ୍ଷ୍ୟ କରିଥିବେ, ଯୋଉ ଟାଇମ୍ରେ ବସନ୍ତ ଋତୁ ଆସିବ ଖୁବ୍ ଶୀଘ୍ର ଆମେ କଣ କହିବା 60 ଦିନ ସରିଯିବ, ଆପଣ ଜମାର ସ୍ତର ପାଇବେ। ସେଥିପାଇଁ ମତେ ବିଶେଷ କରି ବସନ୍ତ ଋତୁ ବେଶୀ ଭଲ ଲାଗେ।
1: ଚାଷବାସ କଣ ଚାଲିଛି?
0: ଚାଷବାସ ସାର୍ ଦେଖନ୍ତୁ, ବର୍ତ୍ତମାନ ଚାଷବାସ ଅଛନ୍ତି, କପା ଚାଷ ଚାଲିଛି, କପା ଅଲରେଡି ତ କପା ଚାଷ ରୁଆ ହେଇ ସାରିଲାଣି, ଆଉ ତ କପା ଚାଷ ଚାଲିଛି। ତା ପରେ ଯାହାର ଯଦି ଟିକେ ଯଦି ବଗିଚା ଅଛି, ଯାହାର ଯଦି ତାର ଯଦି ବାରି ଫାରି ଅଛି, ସେ ଟମାଟୋ ଟିକେ କରିଛି, କି ଅଥବା ଆମର ଇଏ କଣ କହନ୍ତି ଅନେକ ଫଳମୂଳ ଯେମିତି ମିର୍ଚା ଗଛ ହେଲା କି ରସୁଣ ଗଛ ହେଲା, ଏମିତି ଅନେକ ଗଛ ଗୁଛ ଆସିଛି ବର୍ତ୍ତମାନ ଯୋଗେଇଛି, ଯାହାର ଯଦି ଟିକେ ବଗିଚା ଅଛି। ଆଉ ସେମିତି ମୋଟାମୋଟି କହିବାକୁ ଗାଁରେ ତ ଅନେକ ବର୍ତ୍ତମାନ ଚାଲିଛି। ବିଶେଷ କେସଙ୍ଗା ଯାହାର କ୍ଷେତକୁ ଦେଖିବା ଧାନ ଇଏ କଣ ଧାନ ଜଗାତି ବେଶୀ ଚାଲିଛି, ଟ୍ରାକ୍ଟର ଘୁରୁଛି, ସେ କଣ କହନ୍ତି ପାୱାର୍ଟର ଘୁରୁଛି, ସବୁ ବର୍ତ୍ତମାନ ଗାଁରେ ଠିକ୍ ଠାକ୍ ଚାଲିଛି।
1: ଠିକ୍ ଅଛି, ନୀଳାଚଳ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭଜନଟି ଶୁଣି ଦଉଛୁ।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:00 to 12:40 ଭିତରେ। ଆମର ଫୋନ୍ ନମ୍ବର ହେଲା 0685423-0690। ତାହେଲେ ବିଦାୟ ନେଉଛି ଆଜିର ଡାଇଲ୍ ଆକାଶବାଣୀରୁ, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆଜି ଦିନ 11ଟାରେ ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଦିନ 11:30ରେ ଭେଟିଦେବୁ ସଙ୍ଗୀତ ରୂପକ କୃଷ୍ଣଗାଥା।

ପରିଚାଳନା ଓ ବର୍ଣ୍ଣନା ସୁରେନ ମହାନ୍ତି। ଦିନ 12:30 ରହିଛି ସୌରାଭାଷାର କାର୍ଯ୍ୟକ୍ରମ ତାରବା। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଭିକାରୀ ଚରଣ ବଳ ଏବଂ ପ୍ରୀତିନନ୍ଦ ରାଉତରାୟ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିବେ ଗଜଲ ଦିନ 1:05। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ଜଗଜିତ୍ ସିଂ ଏବଂ ଭୂପିନ୍ଦର ସିଂ। ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାଇବର ଅପରାଧ ସମ୍ପର୍କରେ। ପରେ ଆମରି ନାରୀ ଦେଶର ସିରି, ଏହି କ୍ରମରେ ଶୁଣିବେ ଦୁର୍ଗାବାଈ ଦେଶମୁଖଙ୍କ ସମ୍ପର୍କରେ। ଶେଷରେ ରହିଛି ବାଳିକା ଶିକ୍ଷାର ଆବଶ୍ୟକତା, ଏକ ସାକ୍ଷାତକାର ଡକ୍ଟର ସଂଯୁକ୍ତ ପଣ୍ଡାଙ୍କ ସହିତ। ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:00, ଏଥିରେ ସନ୍ଧାନରେ ସ୍ଥାନ ପାଇଛି ନୂତନ ପ୍ରତିଭା। ପରେ ଜାଣିବା କଥାରେ ରହିଛି ପୃଥ୍ୱୀରାଜ ଚୌହାନ ଏବଂ ହର୍ଷବର୍ଦ୍ଧନଙ୍କ ସମ୍ପର୍କରେ। ଅପରାହ୍ନ 5:30 ଚୈତିଚାନ୍ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ବିଶ୍ୱ ମାନବ ଚାଲାଣ ବିରୋଧ ସମ୍ପର୍କରେ। ପରେ ଭେଟଘାଟରେ ରହିଛି କାନ ଖରାପ ହେଲେ କେନ୍ତାର କରବାର। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ରାତି 7:00। ରାତି 7:30 ରହିଛି କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଛେଳି ମେଣ୍ଢା ପାଳନରୁ ଲାଭ ସମ୍ପର୍କରେ ସାକ୍ଷାତକାର ସୂର୍ଯ୍ୟକାନ୍ତ ରାଉଳଙ୍କ ସହ। ପରେ ଆଜିର ଚାଷୀକ୍ରମରେ ରହିଛି ମନୋଜ କୁମାର ଖରାଙ୍କ ସହ ସାକ୍ଷାତକାର। ସଂସଦ ସମୀକ୍ଷା ଶୁଣିବେ ରାତି 8:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ରହିଛି ଧାରାବାହିକ ନାଟକ ଅମୃତର ସନ୍ତାନର ପ୍ରଥମ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପରିଚାଳନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ସୀତାରବାଦନ ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ, ଶୁଣିବେ ରାତି 8:30। ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମୌଚ ପ୍ରଚାର କରିବୁ ରାତି 9:30। ଦେଶିଆ ଗୀତର କାର୍ଯ୍ୟକ୍ରମ ରହିଛି ରାତି 9:45। ଶିଳ୍ପୀମାନେ ହେଲେ ପ୍ରୀତି ପଣ୍ଡା, ପ୍ରଶାନ୍ତ କୁମାର ସାମନ୍ତରାୟ ଏବଂ ନବକିଶୋର ଭତ୍ରା। ପାର୍ଲିଆମେଣ୍ଟରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ପରେ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କୁରୁକ୍ଷେତ୍ର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଦେବ କୋହଲିଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଇଦିଲ ଆସିକାନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଏଲି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ବିଚିତ୍ର କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ରଚନା ଅକ୍ଷୟ କୁମାର ମହାନ୍ତି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଶୁଣନ୍ତୁ ଓଡ଼ିଶୀ, ଗାଇଛନ୍ତି ଭାରତୀ ଭୂୟାଁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: आपणको स्वप्नको सत करिबा आउ समय र परीक्षा नबा पाई चेटिनाड सुपर ग्रेट सिमेन्ट अल्टिमेट चॉइस बिल्डिंग को स्ट्रांग फाउंडेशन दबा पाई चेटिनाड सिमेन्ट।
2: विचित्र कार्यक्रम सुनछन्ति आकाशवाणी जयपुर केन्द्ररो। एथरो बनवाणीको रचनारो ओडिसी गाइछन्ति कान्हो चरण प्रधान।

0: ପୁରାତନ ରଚନାରୁ ଛାନ୍ଦ ଶୁଣିଲେ ଶିଳ୍ପୀ ଥିଲେ ନିମାଇ ଚରଣ ହରିଚନ୍ଦନ। ବିଚିତ୍ର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରିଡ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ୍ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସଙ୍ଗୀତ ରୂପକ।

ଏଇଠି ଶେଷ ହେଲା ସଙ୍ଗୀତ ରୂପକ କୃଷ୍ଣ ଗାଥା। ବର୍ଣ୍ଣନା ଏବଂ ପ୍ରଯୋଜନା କରିଥିଲେ ସୁରେନ ମହାନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ସାଗର ଚଳଚ୍ଚିତ୍ରରେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କି ଥୋଡ଼ି ଭକ୍ତିଗୀତ ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ବଜେକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଗଜଲ ଶୁଣିଲେ। ଶିଳ୍ପୀମାନେ ଥିଲେ ହରିହରନ, ଲତା ମଙ୍ଗେସ୍କର ଏବଂ ଜଗଜିତ ସିଂ। ଆକାଶବାଣୀ ଜୟପୁର, ଶୁଣନ୍ତୁ ଚାଷବାସ କଥା।
1: ଗହମ ଭାରତର ଏକ ପ୍ରମୁଖ ଖାଦ୍ୟଶସ୍ୟ ଏବଂ ଧାନ ପରେ ଦ୍ୱିତୀୟ ସର୍ବାଧିକ ଚାଷ କରାଯାଉଥିବା ଫସଲ। ଗହମରେ ଶର୍କରା, ପ୍ରୋଟିନ୍, ଭିଟାମିନ୍ ବି, ଫାଇବର ଓ ବିଭିନ୍ନ ଖଣିଜ ଲବଣ ରହିଥାଏ। ଏହାରୁ ଅଟା, ମଇଦା, ସୁଜି, ପାଉରୁଟି, ବିସ୍କୁଟ, ନୁଡଲ୍ସ, ପାସ୍ତା ଇତ୍ୟାଦି ପ୍ରସ୍ତୁତ କରାଯାଏ। ଓଡ଼ିଶାର କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ନୂଆପଡ଼ା ଆଦି ଜିଲ୍ଲାରେ ଗହମ ଚାଷ ଅଧିକ ପରିମାଣରେ କରାଯାଏ। ଗହମ ଏକ ରବି ଫସଲ, ଏହା ଥଣ୍ଡା ଜଳବାୟୁରେ ଭଲ।

0: ବଢ଼େ। 15 ଡିଗ୍ରୀରୁ 25 ଡିଗ୍ରୀ ସେଲସିୟସ ତାପମାତ୍ରା ଏହା ପାଇଁ ଉପଯୁକ୍ତ ଅଟେ। ଅତ୍ୟଧିକ ବର୍ଷା ଓ ପାଣି ଜମି ରହିବା ଗହମ ଚାଷ ପାଇଁ କ୍ଷତିକାରକ। ଦରସା ଓ ଏଣ୍ଟେଲ ଦରସା ମାଟି ଗହମ ଚାଷ ପାଇଁ ସର୍ବୋତ୍ତମ। ମାଟିର ପିଏଚ୍ 6.0ରୁ 7.5 ମଧ୍ୟରେ ରହିଲେ ଭଲ ଅମଳ ମଧ୍ୟ ମିଳେ। ପାଣି ନିଷ୍କାସନ ବ୍ୟବସ୍ଥା ଭଲ ଥିବା ଜମି ବାଛିବା ଉଚିତ। ତେବେ ଏଥିପାଇଁ ଜମିକୁ 2ରୁ 3 ଥର ଚାଷ କରି ମାଟିକୁ ଭଲ ଭାବେ ଗୁଣ୍ଡ କରାଯାଏ। ଶେଷ ଚାଷ ସମୟରେ ପଚା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମିକୁ ସମତଳ କରାଯାଏ। ଉନ୍ନତମାନର ଓ ରୋଗମୁକ୍ତ ବିହନ ବ୍ୟବହାର କରିବା ଉଚିତ। ସାଧାରଣତଃ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ବିହନ ବୁଣାଯାଏ। 1 ହେକ୍ଟର ଜମି ପାଇଁ ପ୍ରାୟ 100ରୁ 125 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଜୈବ ସାର ସହିତ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍ ସାର ମୃତ୍ତିକା ପରୀକ୍ଷା ଅନୁଯାୟୀ ପ୍ରୟୋଗ କରିବା ଉଚିତ। ଠିକ୍ ସମୟରେ ସାର ଦେଲେ ଅଧିକ ଅମଳ ମିଳେ। ତେବେ ଗହମ ଚାଷରେ 3ରୁ 5 ଥର ଜଳସେଚନ ଆବଶ୍ୟକ। ଫୁଲ ଆସିବା ଓ ଦାନା ଭରିବା ସମୟରେ ଜଳସେଚନ କଲେ ଭଲ ଅମଳ ହୋଇଥାଏ। ବିହନ ବୁଣାର 20ରୁ 30 ଦିନ ପରେ ତୃଣ ସଫା କରିବା ଆବଶ୍ୟକ, ନହେଲେ ତୃଣନାଶକ ବ୍ୟବହାର ମଧ୍ୟ କରାଯାଇପାରିବ। ଗହମରେ ରଷ୍ଟ ରୋଗ, ସ୍ପଟ ରୋଗ, ମୂଳ ପଚାରକ ଏବଂ ଜୀବପୋକର ଆକ୍ରମଣ ଦେଖାଯାଏ। ଉନ୍ନତ ବିହନ ବ୍ୟବହାର, ଫସଲ ପର୍ଯ୍ୟାୟକ୍ରମ ପାଳନ ଓ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଗହମ 110ରୁ 130 ଦିନ ମଧ୍ୟରେ ପାଚିଯାଏ। ଫସଲ ପାଚିଗଲେ ଏହାକୁ କାଟି ମାଡ଼ କରାଯାଏ। ଦାନାକୁ ଭଲ ଭାବେ ଶୁଖାଇ ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ଗହମରୁ ଅନେକ ସାର ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ, ଯେମିତିକି ଅଟା, ମଇଦା, ସୁଜି, ପାଉରୁଟି, ବିସ୍କୁଟ, କେକ୍, ନୁଡଲ୍ସ, ପାସ୍ତା, ପିଜା ବେସ୍, ରୁଟି, ପରଠା, ପୁରୀ, ଦଲିଆ ଇତ୍ୟାଦି। ଗହମର ଖୁବ୍ ସାରା ଉପକାରିତା ମଧ୍ୟ ରହିଛି, ଯେମିତିକି ଶକ୍ତିର ଏକ ପ୍ରମୁଖ ଉତ୍ସ, ପ୍ରୋଟିନ୍ ଓ ଫାଇବରରେ ସମୃଦ୍ଧ, ବିଭିନ୍ନ ଖାଦ୍ୟ ଶିଳ୍ପର କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ, କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ମଧ୍ୟ ହୁଏ, ପଶୁ ଖାଦ୍ୟ ଭାବରେ ମଧ୍ୟ ବ୍ୟବହୃତ। ଗହମ ଏକ ପୌଷ୍ଟିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଫସଲ। ବୈଜ୍ଞାନିକ ପଦ୍ଧତିରେ ଗହମ ଚାଷ କଲେ ଅଧିକ ଅମଳ ଓ ଅଧିକ ଲାଭ ମିଳେ, ତେଣୁ କୃଷକମାନେ ଉନ୍ନତ ବିହନ, ସନ୍ତୁଳିତ ସାର ପ୍ରୟୋଗ ଓ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ଅନୁସରଣ କରି ଗହମ ଚାଷକୁ ସଫଳ କରିବା ଉଚିତ। ତେବେ ଆମ ଓଡ଼ିଶା ବାହାରେ ଗହମର ଚାହିଦା ଖୁବ୍ ଅଧିକ, କାରଣ ବାହାରେ ସେମାନେ ଭାତ ବଦଳରେ ରୁଟିକୁ ଅଧିକା ପରିମାଣରେ ଖାଆନ୍ତି।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ମମତା ବେଜ୍।

0: ନମସ୍କାର ଶ୍ରୋତା ଭଉଣୀ, ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଆନ୍ତରିକତାର ସହିତ ସ୍ୱାଗତ ଜଣାଉଛୁ ଆମେ ଦୁହେଁ। ମୁଁ ରାଜେଶ୍ୱରୀ, ଆଉ ମୋ ସହିତ ଅଛନ୍ତି
1: ମୁଁ ମମତା। ମୋର ମଧ୍ୟ ନମସ୍କାର।

0: ପ୍ରତିବର୍ଷ ଜୁଲାଇ 30 ତାରିଖରେ ମାନବ ଚୋରାଚାଲାଣ ବିରୋଧୀ ବିଶ୍ୱ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ମାନବ ଚୋରାଚାଲାଣ ବିଷୟରେ ସଚେତନତା ସୃଷ୍ଟି କରିବା, ପୀଡ଼ିତମାନଙ୍କର ଅଧିକାର ସୁରକ୍ଷା କରିବା ଏବଂ ଏହି ଅପରାଧକୁ ରୋକିବା ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ପ୍ରେରିତ କରିବା।
1: ମାନବ ଚୋରାଚାଲାଣ ଏକ ଗୁରୁତର ଅପରାଧ। ଏଥିରେ ଲୋକମାନଙ୍କୁ ମିଥ୍ୟା ପ୍ରଲୋଭନ କିମ୍ବା ବଳପୂର୍ବକ ନେଇ ଶ୍ରମ, ଯୌନ ଶୋଷଣ, ଭିକ୍ଷାବୃତ୍ତି କିମ୍ବା ଅନ୍ୟାନ୍ୟ ଶୋଷଣମୂଳକ କାର୍ଯ୍ୟରେ ବାଧ୍ୟ କରାଯାଏ। ମହିଳା, ଶିଶୁ ଏବଂ ଆର୍ଥିକ ଭାବେ ଦୁର୍ବଳ ଲୋକମାନେ ଏହାର ଅଧିକ ଶିକାର ହୁଅନ୍ତି।
0: ଆମେ ସଚେତନ ରହିବା, ସନ୍ଦେହଜନକ ଘଟଣାର ସୂଚନା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ଦେବା ଏବଂ ସମାଜରେ ସଚେତନତା ବଢ଼ାଇବା ମାଧ୍ୟମରେ ଏହି ଅପରାଧକୁ ରୋକିବାରେ ସହଯୋଗ କରିପାରିବା।

0: ବର୍ତ୍ତମାନ ଡିଜିଟାଲ ଯୁଗରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ଆମ ଜୀବନକୁ ସହଜ କରିଛି। ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡିଆ ଏବଂ ଅନ୍ଲାଇନ୍ ସପିଂ ଆମର ଦୈନନ୍ଦିନ ଜୀବନର ଅଂଶ ହୋଇପାରିଛି। କିନ୍ତୁ ଏହା ସହିତ ସାଇବର ଅପରାଧ ଓ ଅନ୍ଲାଇନ୍ ଠକାମୀ ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ସଚେତନ ରହିବା ହିଁ ଆମର ଏକ ସବୁଠାରୁ ବଡ଼ ପ୍ରତିରୋଧ।
1: ତାହେଲେ ସାଇବର ଅପରାଧ କ'ଣ?
0: କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ କିମ୍ବା ଡିଜିଟାଲ ମାଧ୍ୟମ ବ୍ୟବହାର କରି କରାଯାଉଥିବା ଅପରାଧକୁ ସାଇବର ଅପରାଧ କୁହାଯାଏ। ଏଇ ଯେମିତି ଓଟିପି କିମ୍ବା ବ୍ୟାଙ୍କ ବିବରଣୀ ନେଇ ଟଙ୍କା ଚୋରି କରିବା, ନକଲି ଲଟେରୀ କିମ୍ବା ପୁରସ୍କାରର ଲୋଭ ଦେଖାଇ ଲୋକମାନଙ୍କୁ ଠକିବା, ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ତିଆରି କରି ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଠକିବା, ମିଛ ଚାକିରି କିମ୍ବା ଋଣର ପ୍ରତିଶ୍ରୁତି ଦେଇ ଟଙ୍କା ସେମାନଙ୍କଠାରୁ ଉଠାଇ ନେବା। ତେବେ ଏଇ ଯୋଉ ସାଇବର ଠକାମିରୁ ଆମେ କିପରି ବଞ୍ଚିପାରିବା ସେଇ ବିଷୟରେ ମଧ୍ୟ ଆମ ଶ୍ରୋତା ଭଉଣୀମାନଙ୍କୁ କହିଦେବା।
1: ହଁ, କାହାକୁ ମଧ୍ୟ ନିଜର ଓଟିପି, ଏଟିଏମ୍ ପିନ୍, ସିଭିଭି କିମ୍ବା ପାସୱାର୍ଡ କହିବା ନାହିଁ, ଅଜଣା ଲିଙ୍କରେ କ୍ଲିକ୍ କରିବା ନାହିଁ, କେବଳ ବିଶ୍ୱସନୀୟ ୱେବସାଇଟ୍ ଓ ଆପ୍ ବ୍ୟବହାର କରିବା, ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା, ଅଜଣା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଟଙ୍କା ପଠାଇବା ନାହିଁ ଏବଂ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ସୂଚନା ଯେତେ ହୋଇପାରୁଛି କମ୍ ସେୟାର କରିବା।
0: ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଭୟ ନୁହେଁ, ବରଂ ସଚେତନତା ଆଉ ସତର୍କତା ଆବଶ୍ୟକ ହୋଇଥାଏ। ସଚେତନତା ହେଉଛି ସାଇବର ଅପରାଧ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର। ଆମେ ନିଜେ ସଚେତନ ରହିବା ସହିତ ନିଜ ପରିବାର, ବନ୍ଧୁବାନ୍ଧବ ଆଉ ସମାଜର ଅନ୍ୟମାନଙ୍କୁ ମଧ୍ୟ ଏହି ବିଷୟରେ ସଚେତନ କରିବା ଦରକାର। ଆମେ ଯଦି ସଠିକ୍ ନିୟମ ମାନିବା ଏବଂ ଅନ୍ଲାଇନ୍ରେ ସତର୍କ ରହିବା, ତେବେ ଠକାମିର ଶିକାର ହେବାରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିବା।

ଶ୍ରୋତା ଭଉଣୀ, ପ୍ରତ୍ୟେକ ମାସ ଆମ କାର୍ଯ୍ୟକ୍ରମରେ ଆମେ ନେଇ ଆସୁଛୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଆମରି ନାରୀ ଦେଶର ଶ୍ରୀ। ଏହି କାର୍ଯ୍ୟକ୍ରମରେ ଆମେ ଭେଟି ଦେଇଥାଉ ଜଣେ ଏମିତି ମହିୟସୀ ମହିଳାଙ୍କ ବିଷୟରେ ଯେଉଁମାନଙ୍କ କାର୍ଯ୍ୟ ପାଇଁ ଆମେ ସେମାନଙ୍କୁ ଆଜି ମଧ୍ୟ ମନେ ପକାଇଥାଉ, ଆଉ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଆଗେଇବା ପାଇଁ ପ୍ରେରିତ ମଧ୍ୟ କରିଥାଉ। ସେହିପରି ଜଣେ ମହିୟସୀ ମହିଳାଙ୍କ ବିଷୟରେ ଆଜି ଆମେ କହିବାକୁ ଯାଉଛୁ, ସେ ହେଲେ ଦୁର୍ଗାବାଈ ଦେଶମୁଖ।

0: ଦୁର୍ଗାବାଈ ଦେଶମୁଖ ଜଣେ ଭାରତର ମହିଳା ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଭାରତୀୟ ସମ୍ବିଧାନ ସଭାର ଏକମାତ୍ର ମହିଳା ସଦସ୍ୟ ଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଚିନ୍ତାମଣି ଦ୍ୱାରକାନାଥ ଦେଶମୁଖଙ୍କର ପତ୍ନୀ ଥିଲେ।
1: ଆନ୍ଧ୍ରପ୍ରଦେଶରୁ ସ୍ୱାଧୀନତା ସଂଗ୍ରାମରେ ପ୍ରଥମେ ଯୋଗ ଦେଇଥିବା ମହିଳା ଦୁର୍ଗାବାଈଙ୍କର ଜନ୍ମ ହୋଇଥିଲା 1909 ମସିହା 15 ଜୁଲାଇ ରାଜମନ୍ଦ୍ରି ଜିଲ୍ଲାର କାକିନାଡ଼ା ନାମକ ସ୍ଥାନରେ। ମା ଥିଲେ ଶ୍ରୀମତୀ କୃଷ୍ଣ ବେନମ୍ମା ଏବଂ ବାପା ଥିଲେ ଶ୍ରୀ ରାମାରାଓ। ଛୋଟବେଳେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା, କିନ୍ତୁ ମାଙ୍କର କଂଗ୍ରେସରେ କାର୍ଯ୍ୟକଳାପ ଦ୍ୱାରା ଦୁର୍ଗାବାଈଙ୍କ ମନରେ ଛୋଟବେଳୁ ଦେଶପ୍ରେମ ଏବଂ ସମାଜସେବାର ସଂସ୍କାର ଗଢ଼ି ଉଠିଥିଲା।
0: ଦୁର୍ଗାବାଈ ଆନ୍ଧ୍ର ମହିଳା ସଭା, ବିଶ୍ୱବିଦ୍ୟାଳୟ ମହିଳା ସଂଘ, ନାରୀ ନିକେତନ ପରି ଅନେକ ସଂସ୍ଥା ମାଧ୍ୟମରେ ମହିଳା ଉନ୍ନତି ପାଇଁ ଅନେକ ପ୍ରୟାସ କରିଥିଲେ। ସେ ବ୍ଲାଇଣ୍ଡ ରିଲିଫ୍ ଆସୋସିଏସନ୍ର ଅଧ୍ୟକ୍ଷ ଥିଲେ। ଏହି ପଦବୀରେ ସେ ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ଏକ ବିଦ୍ୟାଳୟ, ଛାତ୍ରାବାସ ଏବଂ ଏକ ଆଲୋକ ଇଞ୍ଜିନିୟରିଂ କାର୍ଯ୍ୟଶାଳା ପ୍ରତିଷ୍ଠା କରିଥିଲେ।
1: ସେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଭାବରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଜଣେ ସତ୍ୟାଗ୍ରହୀ ଭାବରେ ଅଳଙ୍କାର, ଆଭୂଷଣ ବା ଶୃଙ୍ଗାର ବସ୍ତୁ ପିନ୍ଧିବା ସେ ପରିତ୍ୟାଗ କରିଦେଇଥିଲେ। ସେ ଗାନ୍ଧୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ମହିଳା ସତ୍ୟାଗ୍ରହୀମାନଙ୍କ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି କାରଣରୁ 1930 ମସିହାରୁ 1933 ମସିହା ପର୍ଯ୍ୟନ୍ତ ସେ ତିନିଥର ଜେଲ୍ ମଧ୍ୟ ଯାଇଥିଲେ।
0: ଜେଲ୍ରୁ ବାହାରିବା ପରେ ସେ ପୁଣି ପଢ଼ାପଢ଼ି ଆରମ୍ଭ କରିଥିଲେ। 1930 ଦଶକରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ବିଏ ଏବଂ ଏମ୍ଏ ଶିକ୍ଷା ସମାପ୍ତ କରିଥିଲେ। 1982 ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସେ ଆଇନ ଶିକ୍ଷା ସମାପ୍ତ କରି ମାଡ୍ରାସ ହାଇକୋର୍ଟରେ ଓକିଲ ଭାବେ କାମ କରିଥିଲେ।
1: 1946 ମସିହାରେ ସେ ମାଡ୍ରାସ ପ୍ରାନ୍ତରୁ ସମ୍ବିଧାନ ସଭା ପାଇଁ ମନୋନୀତ ହୋଇଥିଲେ। ସେ ସମ୍ବିଧାନ ସଭାରେ ଅଧ୍ୟକ୍ଷ ମଣ୍ଡଳୀର ଏକମାତ୍ର ମହିଳା ଥିଲେ। ସେ ଅନେକ ସାମାଜିକ କଲ୍ୟାଣ ଆଇନ ପାସ୍ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।

0: ମସିହାରେ ସେ ଆନ୍ଧ୍ର ଏଜୁକେସନ୍ ସୋସାଇଟି ବା ଏଇଏସ୍ ପ୍ରତିଷ୍ଠା କରିଥିଲେ, ଯାହା ତେଲୁଗୁ ଶିଶୁମାନଙ୍କ ଶିକ୍ଷା ପ୍ରୟୋଜନ ପୂରଣ କରିବା ପାଇଁ ଥିଲା।
1: 1952 ମସିହାରେ ସେ ସଂସଦ ପାଇଁ ନିର୍ବାଚନରେ ଲଢ଼ି ହାରିଥିଲେ। ପରେ ତାଙ୍କୁ ଯୋଜନା ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ସେଠାରେ ସେ ଜାତୀୟ ସାମାଜିକ କଲ୍ୟାଣ ନୀତି ପାଇଁ ପ୍ରୟାସ କରିଥିଲେ। ଏହାର ପରିଣାମ ସ୍ୱରୂପ 1953 ମସିହାରେ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ବୋର୍ଡ ଗଠିତ ହୋଇଥିଲା। ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ ସେ ବହୁ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ସହିତ ମିଶି କାମ କରିଥିଲେ, ଯାହାର ଉଦ୍ଦେଶ୍ୟ ମହିଳା ଏବଂ ଶିଶୁମାନଙ୍କ ପୁନର୍ବାସ, ଶିକ୍ଷା ଓ ପ୍ରଶିକ୍ଷଣ ଥିଲା।
0: 1953 ମସିହାରେ ସେ ତତ୍କାଳୀନ ଭାରତର ଅର୍ଥମନ୍ତ୍ରୀ ଚିନ୍ତାମଣି ଦେଶମୁଖଙ୍କ ସହ ବିବାହ କରିଥିଲେ। 1958 ମସିହାରେ ସେ ଭାରତ ସରକାର ପ୍ରତିଷ୍ଠିତ ଜାତୀୟ ମହିଳା ଶିକ୍ଷା ପରିଷଦର ପ୍ରଥମ ଅଧ୍ୟକ୍ଷ ଥିଲେ।
1: 1969 ମସିହାରେ ସେ ସରକାରଙ୍କୁ ବହୁ ଜିନିଷ କରିବା ପାଇଁ ସୁପାରିଶ କରିଥିଲେ, ଯେମିତିକି କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଶିକ୍ଷାକୁ ପ୍ରାଥମିକତା ଦିଅନ୍ତୁ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟରେ ମହିଳା ଶିକ୍ଷା ବିଭାଗ ସୃଷ୍ଟି କରାଯିବା ଉଚିତ, ପ୍ରତ୍ୟେକ ରାଜ୍ୟରେ ମହିଳା ଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ ହେବା ଦରକାର, ଉଚ୍ଚଶିକ୍ଷା ସ୍ତରରେ ସହଶିକ୍ଷା ଉଚିତ ଭାବରେ ବ୍ୟବସ୍ଥା କରିବା ଦରକାର, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମହିଳା ଶିକ୍ଷା ପାଇଁ ଅଲଗା ଅନୁଦାନ ଦେବା ଦରକାର।
0: ତା ସହିତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମହିଳାମାନେ ମାଗଣା ଶିକ୍ଷା ପାଇବା ଦରକାର, ବିକଳ୍ପ ବିଷୟ ପାଠ୍ୟକ୍ରମ ମହିଳାମାନଙ୍କ ପାଇଁ ଉପଲବ୍ଧ ହେବା ଦରକାର, ପ୍ରଶିକ୍ଷଣ ସୁଯୋଗ ଉଦାର ଭାବରେ ମହିଳାମାନେ ପାଇବା ଦରକାର,
1: ଗ୍ରାମାଞ୍ଚଳରେ ମହିଳା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦରକାର, ବିଭିନ୍ନ ସେବାରେ ମହିଳାମାନଙ୍କର ବହୁ ସଂଖ୍ୟାରେ ସ୍ଥାନ ଆରକ୍ଷିତ ହେବା ଉଚିତ, ପ୍ରାପ୍ତ ବୟସ୍କ ମହିଳା ଶିକ୍ଷା ପାଇଁ ଉଚିତ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ଏବଂ ପ୍ରୋତ୍ସାହିତ ହେବା ଉଚିତ, ଏହିସବୁ ବିଷୟବସ୍ତୁକୁ ନେଇ ସେ ସରକାରଙ୍କୁ ଘେରିଥିଲେ ଏବଂ ସରକାରଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ, ଯାହାଫଳରେ କି ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ ଏହିସବୁ କାର୍ଯ୍ୟକାରୀ କରିବା ପାଇଁ।
0: ତାଙ୍କ ଏହି ଉତ୍କୃଷ୍ଟ କାର୍ଯ୍ୟ ସ୍ମୃତିରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ବିଶାଖପାଟନାମରେ ମହିଳା ଅଧ୍ୟୟନ ବିଭାଗକୁ ଡକ୍ଟର ଦୁର୍ଗାବାଇ ଦେଶମୁଖ ମହିଳା ଅଧ୍ୟୟନ କେନ୍ଦ୍ର ଭାବେ ନାମିତ କରାଯାଇଛି।
1: 1962 ମସିହାରେ ସେ ଗରିବ ଲୋକମାନଙ୍କ ପାଇଁ ଏକ ନର୍ସିଂ ହୋମ୍ ଆରମ୍ଭ କରିଥିଲେ, ଯାହା ଆଜି ଦୁର୍ଗାବାଇ ଦେଶମୁଖ ହସ୍ପିଟାଲ ନାମରେ ପରିଚିତ ଅଛି। 1963 ମସିହାରେ ସେ ଭାରତୀୟ ପ୍ରତିନିଧି ମଣ୍ଡଳ ସଦସ୍ୟ ଭାବରେ ୱାଶିଂଟନ ଡିସିରେ ବିଶ୍ୱ ଖାଦ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ।
0: ତାଙ୍କ ଅଦ୍ୱିତୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। 1981 ମସିହା ମେ 9 ତାରିଖରେ ଶ୍ରୀକାକୁଲମ୍ ଜିଲ୍ଲାର ନର୍ସନ୍ପେଟାରେ ତାଙ୍କ ଦେହାନ୍ତ ହୋଇଥିଲା।

0: ଶିକ୍ଷା ହେଉଛି ମଣିଷ ଜୀବନର ମୂଳ ଆଧାର। ଜଣେ ବାଳିକା ଶିକ୍ଷିତ ହେଲେ ସେ କେବଳ ନିଜ ଜୀବନକୁ ନୁହେଁ, ନିଜ ପରିବାର, ସମାଜ ଏବଂ ଦେଶର ଉନ୍ନତିରେ ମଧ୍ୟ ଅବଦାନ ରଖିଥାଏ। ସେଇଥିପାଇଁ ବାଳିକା ଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଶିକ୍ଷା ଜଣେ ବାଳିକାକୁ ଜ୍ଞାନ, ଆତ୍ମବିଶ୍ୱାସ ଓ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ଦେଇଥାଏ। ଶିକ୍ଷିତ ଝିଅ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇଥାଏ। ସେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ନିଜ ପରିବାରକୁ ସହାୟତା କରିପାରେ।
0: ଯେଉଁ ଦେଶରେ ବାଳିକାମାନେ ଶିକ୍ଷିତ, ସେହି ଦେଶ ଦ୍ରୁତ ଉନ୍ନତି କରେ। ବାଳିକା ଶିକ୍ଷା ହେଉଛି ଏକ ଉନ୍ନତ, ସମୃଦ୍ଧ ଓ ସମାନତା ଭିତ୍ତିକ ସମାଜ ଗଠନର ମୂଳ ଆଧାର। ଜଣେ ଝିଅକୁ ଶିକ୍ଷିତ କରିବା ଅର୍ଥ ଏକ ପରିବାରକୁ ଶିକ୍ଷିତ କରିବା, ଏକ ସମାଜକୁ ଶିକ୍ଷିତ କରିବା। ତେବେ ଚାଲନ୍ତୁ ଶ୍ରୋତା ଭଉଣୀ, ଏହି ବାଳିକା ଶିକ୍ଷାକୁ ନେଇ ଆମେ ଅଧିକ ଆଲୋଚନା କରିବୁନି। ଚାଲନ୍ତୁ ଶୁଣିବା ଏହି ସାକ୍ଷାତକାରଟି।

0: ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ।
0: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ଡକ୍ଟର ସଂଯୁକ୍ତ ପରିଡ଼ା, ଅଧ୍ୟାପିକା, ନିମାପଡ଼ା ଅଟୋନମସ୍ କଲେଜରେ ଅଛି।
0: ମ୍ୟାଡାମ ଆଜି ଆମ କାର୍ଯ୍ୟକ୍ରମର ଆମ ଆଲୋଚନାର ବିଷୟବସ୍ତୁ ରହିଛି ବାଳିକା ଶିକ୍ଷାକୁ ନେଇ। ତ ପ୍ରଥମେ ଆମେ ଜାଣିବା ପାଇଁ ଚାହିଁବୁ ଯେ ବାଳିକା ଶିକ୍ଷା ପ୍ରକୃତରେ କ'ଣ?
1: ବାଳିକା ଶିକ୍ଷା କହିଲେ ମ୍ୟାଡାମ ମୁଁ ବର୍ତ୍ତମାନ ତାକୁ ଶିକ୍ଷା କ'ଣ, ଶିକ୍ଷା ହଉଛି ଏଜୁକେସନ, ଇଂରେଜୀରେ ତାକୁ ଆମେ ଶିକ୍ଷାକୁ ଏଜୁକେସନ କହିଥାଉ। ଏଜୁକେସନ ଇଜ୍ ଲାଇଟ୍ ଡିସପ୍ଲେସ୍ ଡାର୍କନେସ୍ ଇଟ୍ ମେକ୍ସ ଅସ୍ ବ୍ରାଇଟ୍, ଅର୍ଥ ଯେଉଁ ସ୍ଥାନ ଅନ୍ଧକାର ଥାଏ ଶିକ୍ଷା ଏମିତି ଏକ ଜିନିଷ ଯେ ସେଇ ଅନ୍ଧକାର ସ୍ଥାନକୁ ଆଲୋକରେ ଭରି ଦେଇଥାଏ। ଆଉ ବାଳିକା ଶିକ୍ଷା ହଉଛି ଯୋଉଟାକି ପୁରାତନ ସମାଜରେ ଆମର ବାଳିକା ଶିକ୍ଷା ଝିଅମାନଙ୍କୁ ଶିକ୍ଷା ଦବାରୁ ବଞ୍ଚିତ କରାଯାଉଥିଲା। ଏଇଠି ମନେ ପଡୁଛି ଯେ ଫକୀର ମୋହନଙ୍କର ଯୋଉ କ୍ଷୁଦ୍ର ଗଳ୍ପ ରେବତୀ। ତେଣୁ ବାଳିକା ଶିକ୍ଷା ହଉଛି ଏକ ସୁସ୍ଥ ସମୃଦ୍ଧ ଓ ସଭ୍ୟ ସମାଜ ଗଠନର ମୂଳ ଆଧାର। ଜଣେ ବାଳିକା ଶିକ୍ଷିତ ହେଲେ ସେ କେବଳ ନିଜ ଜୀବନକୁ ଉନ୍ନତ କରେ ନାହିଁ, ବରଂ ପରିବାର ସମାଜ ଓ ଦେଶର ପ୍ରଗତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ। ସେଥିପାଇଁ କୁହାଯାଏ ଜଣେ ନାରୀକୁ ଶିକ୍ଷିତ କରିବା ଅର୍ଥ ଏକ ପରିବାରକୁ ଶିକ୍ଷିତ କରିବା।
0: ଆଜ୍ଞା, ତ ବାଳିକା ଶିକ୍ଷାର ଆମ ସମାଜ ଉପରେ କଣ ସବୁ ପ୍ରଭାବ ପଡିଥାଏ?
1: ବାଳିକା ଶିକ୍ଷା ଆମର ନେପୋଲିଅନ ବୋନାପାର୍ଟ କହିଥିଲେ ଯେ ମୋତେ ଗୋଟିଏ ଭଲ ସ୍ତ୍ରୀ ଲୋକଟେ ଦିଅ, ମୁଁ ଗୋଟିଏ ସୁନ୍ଦର ରାଷ୍ଟ୍ର ଦେଇଦେବି, ଅର୍ଥ ସେଇ ସ୍ତ୍ରୀ ଲୋକଟି ପରିବାରକୁ ତାର ସଂସ୍କାରରେ ମାର୍ଜିତ କରିଥାଏ। ପ୍ରାଚୀନ କାଳରେ ବାଳିକା ମାନଙ୍କୁ ଶିକ୍ଷାରୁ ବଞ୍ଚିତ କରାଯାଉଥିଲା। ବାଲ୍ୟ ବିବାହ, ସାମାଜିକ କୁସଂସ୍କାର, ଦାରିଦ୍ର୍ୟ ଓ ଅସଚେତନତା ସେମାନଙ୍କ ଶିକ୍ଷାରେ ବାଧକ ଥିଲା। କିନ୍ତୁ ଆଜି ସମୟ ବଦଳିଛି, ସରକାରଙ୍କ ବିଭିନ୍ନ ଯୋଜନା, ଅଭିଭାବକମାନଙ୍କ ସଚେତନତା ଏବଂ ସମାଜର ସକାରାତ୍ମକ ମନୋଭାବ ଯୋଗୁଁ ବାଳିକା ଶିକ୍ଷାର ହାର ନିରନ୍ତର ବୃଦ୍ଧି ପାଉଛି। ଏହି ବାଳିକା ଶିକ୍ଷା ଦ୍ୱାରା ବାଳିକା ମାନଙ୍କର ମନରେ ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା ଓ ସଠିକ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ ସୃଷ୍ଟି ହେଉଛି। ସେମାନେ ଆଜିର ଦିନରେ ଡାକ୍ତର, ଶିକ୍ଷିତ, ଶିକ୍ଷକ, ବୈଜ୍ଞାନିକ, ପ୍ରଶାସନିକ, ସୈନିକ ଓ ମହାକାଶଚାରୀ ହୋଇ ଦେଶର ଗୌରବ ବଢ଼ାଉଛନ୍ତି। ତେଣୁ ଶିକ୍ଷିତ ମହିଳାମାନେ ଆମ ରାଷ୍ଟ୍ର ପାଇଁ ସୁସ୍ଥ ପରିବାର ଗଠନ କରିଥାନ୍ତି, ଶିଶୁମାନଙ୍କ ସଠିକ ଲାଳନ ପାଳନ କରି ସାମାଜିକ ସଚେତନତା ବୃଦ୍ଧିରେ ମଧ୍ୟ ଅଗ୍ରଣୀ ଭୂମିକା ନିଭାଇଥାନ୍ତି।
0: ବାଳିକା ଶିକ୍ଷା ପରିବାରର ବିକାଶରେ କିପରି ସହାୟକ ହୋଇଥାଏ?
1: ବାଳିକା ଶିକ୍ଷା ପରିବାରର ହଉଛି ଗୋଟେ ଯେମିତି ଚାବି କାଠି, ଠିକ ସେମିତି ପିଲାଟିଏ ଯେତେବେଳେ ଜନ୍ମ ହୁଏ, ଆଗ କାଳରେ ପୁଅ ଆଉ ଝିଅକୁ କଥା ଦେଖୁଥିଲେ। ଗୋଟେ ପୁଅଟିଏ ଜନ୍ମ ହେଲେ ସେମାନେ ଭାବୁଥିଲେ ଯେ ଆମକୁ ପିଣ୍ଡ ଦବ, ଆମ ଶବ ସଂସ୍କାର କରିବ ଏବଂ ଆମେ ପୁଅ ଦ୍ଵାରା ହିଁ ଆମେ ନିଜେ ଉପକୃତ ହୋଇପାରିବୁ। କିନ୍ତୁ ବର୍ତ୍ତମାନ ଯୁଗ ବଦଳି ଯାଇଛି, ଯୁଗ ସହ ତାଳ ଦେଇ ଆମେ ଆଗେଇ ଚାଲିଛୁ। ଯୋଉ ଝିଅଟିଏ ଘରେ ରହି ବାପା ମା ପୁଅ ମାନଙ୍କ ସହିତ ତାଙ୍କୁ ସମାନ ଭାବରେ ଉପଯୁକ୍ତ ଶିକ୍ଷା ଦେଉଛନ୍ତି, ସେ ଘରେ ଉଭୟ ସମାନ ଭାବରେ ପୁଅ ଆଉ ଝିଅ ଶିକ୍ଷା ପାଇବା ଦ୍ଵାରା ଝିଅଟିଏ ମଧ୍ୟ ତା ପରିବାରକୁ ଖୁବ ସୁନ୍ଦର ଭାବରେ ଗଢି ତୋଳୁଛି। ତା ପିଲାମାନଙ୍କୁ ଆର୍ଥିକ ହେଉ ବା ସବୁ ପ୍ରକାର ସାହାଯ୍ୟ ମଧ୍ୟ ସିଏ କରିପାରୁଛି ଏବଂ ନିଜେ ଆତ୍ମସନ୍ତୋଷ ଲାଭ କରୁଛି, ଯୋଉଟା କି ଆଗ କାଳରୁ ନଥିଲା, ଏବେ ତାହା ହେଇଛି। ବର୍ତ୍ତମାନ ଆପଣ ଦେଖନ୍ତୁ ରାଷ୍ଟ୍ରପତି ଆମର ବାଳିକା, ଆମର ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି, ଆମର ଇନ୍ଦିରା ଗାନ୍ଧୀ ମଧ୍ୟ ଥିଲେ ପ୍ରଧାନମନ୍ତ୍ରୀ। ତେଣୁ ଆମର ବାଳିକା ମାନଙ୍କ ଦ୍ଵାରା ପରିବାରଟା ଖୁବ ସୁନ୍ଦର ଭାବରେ ତୋଳିଥାଏ।
0: ତାହେଲେ ବାଳିକା ଶିକ୍ଷାରେ କେଉଁ କେଉଁ ସବୁ ପ୍ରତିବନ୍ଧକ ଆସେ, ବାଧା ବିଘ୍ନ ଆସିଥାଏ?
1: ବାଳିକା ଶିକ୍ଷାରେ ବାଧା ବିଘ୍ନ ଆସେ ଯୋଉ ପରିବାରର ପିତାମାତା ଶିକ୍ଷିତ ନଥାନ୍ତି। ସେମାନେ ଭାବନ୍ତି ଯେ ମୋ ପିଲାଟାକୁ, ମୋ ଝିଅଟାକୁ ପୁଅ ବୋଲେ ଠିକ ଅଛି, କିନ୍ତୁ ଝିଅ ଯେତେବେଳେ ସହରରେ ଯାଏ, କଲେଜକୁ ଯାଏ, ପାଠ ପଢେ, ତାର ପୁଅମାନଙ୍କ ସାଙ୍ଗରେ ସାଙ୍ଗ ହୁଏ, ସେଇଟା ଏମାନେ ସହିପାରନ୍ତିନି। କାରଣ ଏମାନଙ୍କର ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର, ଆମର ଯେମିତି ଗୋଟେ କଥା ଅଛି, ଠିକ ସେମିତି ଏମାନେ କିଛି ବୁଝିପାରନ୍ତିନି, ବାଧକ ସୃଷ୍ଟି କରନ୍ତି। ନାଇଁ ନାଇଁ ତୋର ସ୍କୁଲ ଯିବା କି କଲେଜ ଯିବା ବନ୍ଦ, ତୁ ତା ସାଙ୍ଗେ କଥା ହଉଥିଲୁ, ତୁ ଗାଡି ଚଲଉଛୁ, କୌଣସି କଥାରେ ପୁଅମାନଙ୍କୁ ଯେପରି ସପୋର୍ଟ ଥାଏ ଝିଅମାନଙ୍କୁ ଆଉ ସେମିତି ନଥାଏ, ତେଣୁ ସେଟା ବାଧକ ସୃଷ୍ଟି ହୁଏ। ଆଉ ମଧ୍ୟ ଅନ୍ୟ ଦିଗ ଅଛି।

0: ବାଲ୍ୟ ବିବାହ, ଅଶିକ୍ଷା, ଲିଙ୍ଗଗତ ବୈଷମ୍ୟ ଏବଂ କୁସଂସ୍କାର ବାଳିକା ଶିକ୍ଷାର ବାଧକ ସାଜୁଛି। କେବଳ ପରିବାର ଝିଅମାନେ ଶିକ୍ଷାକୁ ଆବଶ୍ୟକ ମନେ କରନ୍ତି ନାହିଁ, ଯାହା ସମାଜର ପ୍ରଗତିରେ ବାଧା ସୃଷ୍ଟି କରେ।
1: ତାହେଲେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ କଣ କରାଯିବା ଉଚିତ?
0: ଏବେ ସରକାର ମଧ୍ୟ ବାଳିକା ଶିକ୍ଷାର ପ୍ରସାର ପାଇଁ ନିଃଶୁଳ୍କ ଶିକ୍ଷା ଏବେ ଅଳ୍ପ ଦିନ ତଳେ, ବୋଧେ 7-8 ଦିନ ତଳେ ସରକାର ଆମର ଘୋଷଣା କରିଛନ୍ତି, କେଜି ପିଲାଙ୍କଠାରୁ ପିଜି ପିଲା ପର୍ଯ୍ୟନ୍ତ ତାଙ୍କର ନିଃଶୁଳ୍କ ଶିକ୍ଷା। ତାପରେ ବୃତ୍ତି, ଯୋଉଟାକୁ ଆମେ କହୁ ସ୍କଲାରସିପ, ସାଇକେଲ ବଣ୍ଟନ ମଧ୍ୟ କରୁଛନ୍ତି, ମଧ୍ୟାହ୍ନ ଭୋଜନ ଦଉଛନ୍ତି, ବେଟି ବଚା ବେଟି ପଢା ଭଳି ଯୋଜନା କାର୍ଯ୍ୟକାରୀ ମଧ୍ୟ କରିଛନ୍ତି। ଏହା ସହିତ ସମାଜରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ତେଣୁ ଏସବୁ ଦ୍ଵାରା ବାଳିକା ମାନେ ଆଗକୁ ଯିବାର ପ୍ରୋତ୍ସାହନ ପାଇବା ସହିତ ଆଗକୁ ଯାଇ ସେମାନେ ମଧ୍ୟ ସ୍ୱାବଲମ୍ବିନୀ ହେଉଛନ୍ତି।
1: ବାଳିକା ଶିକ୍ଷା ଆଉ ନାରୀ ସଶକ୍ତିକରଣର ସମ୍ପର୍କ କଣ?
0: ବାଳିକାଟିଏ ଯେତେବେଳେ ଶିକ୍ଷା ଲାଭ କରେ, ବାଳିକା ହଉଛି ନାରୀର ପ୍ରଥମ ଅବସ୍ଥା। ନାରୀ ଯେତେବେଳେ ବାଳିକାଟି ଯେତେବେଳେ ପାଠ ସାଠ ପଢି ବଡ ମଣିଷଟିଏ ହୁଏ, ସେତେବେଳେ ସେ ଯେତେବେଳେ ବିବାହ ଯୋଗ୍ୟ ହୁଏ, ବିବାହ ହୋଇଯାଏ, ତେଣୁ ନାରୀ ସଶକ୍ତିକରଣ ତାକୁ ଆମେ କହୁ। ନାରୀ ଯେତେବେଳେ ଏ ଦେଶ ଦୁନିଆ ପାଇଁ ତାର ଅବଦାନ ରହିଥାଏ, ଯେତେବେଳେ ସେ ଶିକ୍ଷିତ ହୋଇଥାଏ, ସେ ସବୁ କିଛି କଥା ଜାଣିପାରିଥାଏ। ତେଣୁ ଏ ଯୋଉ ସୁନାର ଦେଶ ଆମର ଭାରତ ବର୍ଷ, ଆଜି ମଧ୍ୟ ନାରୀମାନେ ସେମାନେ ହେଉଛନ୍ତି ପୁରୁଷ ମାନଙ୍କ ଦ୍ଵାରା ଅତ୍ୟାଚାରିତ ହେଉଛନ୍ତି। କାହିଁକି ନା ସମୟ ଆମର ଏମିତି ଅଛି ଯେ କେତେବେଳେ ସେମାନେ ଶିକ୍ଷିତ ହୁଅନ୍ତୁ, କିନ୍ତୁ ଆମେ ରାତିରେ ଗୋଟେ ନାରୀଟି ସୁରକ୍ଷିତ ନୁହେଁ। ବାଳିକା ଅବସ୍ଥାରେ ଯେତେବେଳେ ସେମାନେ ଏଇସବୁ କଥା ଶିକ୍ଷା ଲାଭ କରିବେ, ସେମାନେ ଜାଣିବେ କଥା ସବୁ, ତାଙ୍କର ମନ ଆଗ୍ରହ ହବ। ଅନ୍ୟ କଥା ସେମାନେ ଜାଣିଲା ପର୍ଯ୍ୟନ୍ତ ଯେତେବେଳେ ସେମାନେ ବଡ ହେବେ, ଶିକ୍ଷାଟା ତାଙ୍କୁ ବହୁତ ସାହାଯ୍ୟ କରିଥାଏ। ତେଣୁ ଏଇ ବାଳିକା ଶିକ୍ଷା ଦ୍ଵାରା ନାରୀ ସଶକ୍ତିକରଣ ମଧ୍ୟ ସେମାନେ ହୋଇପାରିଥାନ୍ତି।
1: ଜଣେ ଝିଅକୁ ଶିକ୍ଷିତ କଲେ ଗୋଟେ ପରିବାର ମଧ୍ୟ ଶିକ୍ଷିତ ହୁଏ ବୋଲି ଗୋଟେ ଉକ୍ତି ଅଛି, ତ ଏଇ ଉକ୍ତିର ପ୍ରକୃତରେ ଯଥାର୍ଥତା କଣ ରହିଛି?
0: ଗୋଟେ ଝିଅକୁ ଶିକ୍ଷିତ କଲେ ଯେପରି ଆପଣ କହିଲେ ନାରୀ ସଶକ୍ତିକରଣ, ନାରୀ ସଶକ୍ତିକରଣ କେମିତି ହେଲା ଯେ ସେଇ ଯୋଉ ପିଲାଟିଏ ଶିକ୍ଷା ପାଇଲା, ଅର୍ଥନୀତି ହେଉ ବା ସାମାଜିକ ହେଉ ବା ରାଜନୈତିକ ବା ଆଇନଗତ କ୍ଷେତ୍ରରେ ସମାନ ସୁଯୋଗ, ଅଧିକାର ଏବଂ ସ୍ଵାଧୀନତା ପ୍ରଦାନ କରିବାର ପ୍ରକ୍ରିୟା। ତେଣୁ ଏଇ ନାରୀର ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କୁ ନିଜ ଜୀବନର ନିଷ୍ପତ୍ତି ନିଜେ ନେବାର କ୍ଷମତା ପ୍ରଦାନ କରିଥାଏ। ଆଜିର ସମାଜରେ ନାରୀମାନେ ଶିକ୍ଷା, ବିଜ୍ଞାନ, କ୍ରୀଡା, ସାହିତ୍ୟ, ପ୍ରଶାସନ, ବ୍ୟବସାୟ, ରାଜନୀତି ପରି ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି। ତେଣୁ ସେମାନଙ୍କ ଉନ୍ନତି ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରୁଛି। ତେଣୁ ନାରୀକୁ ସମାନ ଭାବରେ ସମ୍ମାନ, ସୁରକ୍ଷା ଓ ସୁଯୋଗ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଉଚିତ।
1: ଆଚ୍ଛା, ବାଳିକା ଶିକ୍ଷାର ଯଦି ଅଭାବ ଦେଖାଗଲେ ତାହା ଆମ ସମାଜ ଉପରେ କଣ ସବୁ ପ୍ରଭାବ ପକେଇବ?
0: ବାଳିକା ଶିକ୍ଷାର ଅଭାବ ଦେଖାଗଲେ କୁପ୍ରଥା ପଡିବ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ହେବ ନାହିଁ, ସେମାନେ ସ୍ୱାବଲମ୍ବୀ ହୋଇପାରିବେ ନାହିଁ, ସ୍ୱାସ୍ଥ୍ୟ ସେବାରେ ଅସୁବିଧା ହେବ, ଆଇନର ସଠିକ କାର୍ଯ୍ୟ ସେମାନେ କରିପାରିବେ ନାହିଁ। ପରିବାର, ସମାଜ ଓ ସରକାର ମିଳିତ ଭାବରେ ଯଦି ବାଳିକା ଶିକ୍ଷାର ପ୍ରସାର କରିବେ, ତେବେ ଯାଇ ଏଇସବୁ କଥା ଠିକ ଭାବରେ ହୋଇପାରିବ ଏବଂ ଏକ ସୁସ୍ଥ, ସମୃଦ୍ଧ ଓ ସମତା ଭିତ୍ତିକ ସମାଜ ଗଠନ ହୋଇପାରିବ।
1: ବହୁତ ସୁନ୍ଦର ମ୍ୟାଡମ, ଆଜିର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆପଣ ନିଜର ବହୁତ ସୁନ୍ଦର ମତାମତ ରଖିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ନମସ୍କାର। ନମସ୍କାର।

0: ଶ୍ରୋତା ଭଉଣୀ, ଦେଖୁ ଦେଖୁ ସମୟ ସରିବାକୁ ବସିଲାଣି, ଆଉ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାର ସମୟ ମଧ୍ୟ ଆସିଗଲାଣି। ତେବେ ଯିବା ଆଗରୁ ଆସନ୍ତା ରବିବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ସବୁ ଶୁଣିବାକୁ ପାଇବେ ସେ ସମ୍ପର୍କରେ ମଧ୍ୟ କହି ରଖୁଛୁ। ହଁ ଶ୍ରୋତା ଭଉଣୀ, ରବିବାର ଦିନ ରହିଛି ମହିଳାମାନଙ୍କ ମଧ୍ୟରେ ସହଯୋଗ ଏବଂ ସହାନୁଭୂତିର ଭୂମିକା ଏବଂ ସୁସ୍ଥ ଶିଶୁ ସୁନ୍ଦର ଭବିଷ୍ୟତ, ଏହି ଦୁଇଟି ବିଷୟବସ୍ତୁକୁ ନେଇ ସାକ୍ଷାତକାର ଆପଣମାନେ ଶୁଣିବାକୁ ପାଇବେ। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ସେ ବିଷୟରେ ମଧ୍ୟ ମତାମତ ଦେବା ପାଇଁ ଅନୁରୋଧ ରହିଲା। ଆମ ପାଖକୁ ମତାମତ ଦେବାର ଫୋନ ନମ୍ବରଟି ହେଲା
1: 9438268568।
0: ଏହି ନମ୍ବରରେ ଆପଣମାନେ ହ୍ୱାଟ୍ସଆପ୍ରେ ମେସେଜ ମଧ୍ୟ କରିପାରିବେ, ନର୍ମାଲ ମେସେଜ ମଧ୍ୟ କରିପାରିବେ ଏବଂ ଆମକୁ ଇମେଲ ମଧ୍ୟ କରିପାରିବେ, ଯାହାର ଆଡ୍ରେସ୍ଟି ହେଲା
1: aijaipur@gmail.com।
0: ତାହେଲେ ରହିଲୁ ଶ୍ରୋତା ଭଉଣୀ, ଆଉ ଏକ ଦିନ ଆସି ଆପଣମାନଙ୍କ ସହିତ ଏମିତି ଭେଟ ହେବ, ସେତିକି ଦିନ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ, ରହିଲୁ, ନମସ୍କାର।

0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପ୍ୟାଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି। ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଲୋଚନା ପାଇଁ ଆଗତ କରାଯିବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରିବେ। ପୂର୍ବାହ୍ନ 11 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି, ଫଳରେ ଆଲୋଚନା କାଳରେ ସେମାନେ ସେମାନଙ୍କର ସଂଶୋଧନ ଜନିତ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ପ୍ରମୋଦ ତିୱାରୀ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ଉଠାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏଥିପାଇଁ ବିବୃତ୍ତି ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଗୃହର ନେତା ଜେପି ନଡ୍ଡା କହିଛନ୍ତି ଗୃହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ, ବିରୋଧୀ ସଦସ୍ୟ ନକାରାତ୍ମକ ରାଜନୀତି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
1: बात का संदेश देना चाहता हूं कि मोदी जी के नेतृत्व में चलने वाली सरकार हर विषय पर चर्चा करने के लिए तैयार है। विपक्ष जो है वो गैर जिम्मेदाराना व्यवहार कर रही है।

0: को इस बात का संदेश देना चाहता हूं कि मोदी जी के नेतृत्व में चलने वाली सरकार हर विषय पर चर्चा करने के लिए तैयार है। विपक्ष जो है वो गैर जिम्मेदाराना व्यवहार कर रही है, यह ध्यान में रहे।
1: ଶ୍ରୀ ନଡ୍ଡାଙ୍କ ଜବାବରେ ପ୍ରତିବାଦ ଜଣାଇ କଂଗ୍ରେସ ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ପାଥେୟ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଧିବେଶନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ଗ୍ଲାସ୍କୋ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ଆଥଲେଟ୍ ବର୍ଗରେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପାରା ଆଥଲେଟ୍ ବର୍ଗରେ ଦିଲୀପ ଗାଭିତ୍ ସ୍ୱର୍ଣ୍ଣପଦକ ଏବଂ ମହମ୍ମଦ ବାସିଲ୍ ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀ ବିର୍ଲା ପଦକ ବିଜେତା ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଦେଶର ଗୌରବ ବୃଦ୍ଧି କରିଥିବାରୁ ଗୃହ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
2: 23ବେ ରାଷ୍ଟ୍ରମଣ୍ଡଳ ଖେଳ ଶ୍ରୀ ଦିଲୀପ ଗାଭିତ୍ ने स्वर्ण तथा श्री मोहम्मद बासिल ने रजत पद जीता है। श्री मुरली शंकर ने रजत पद जीतकर भारत का गौरव बढ़ाया है। मैं सदन की ओर से देश का मान बढ़ाने वाले सभी खिलाड़ियों, उनके कोच एवं टीम इंडिया को हार्दिक बधाई शुभकामनाएं देता हूं।
1: ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍କତି କହିଥିଲେ ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଏଥିରେ ବାଧା ସୃଷ୍ଟି ନ କରି ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ବାଚସ୍କତି କହିଥିଲେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଂସଦୀୟ ପରମ୍ପରାର ପରିପନ୍ଥୀ, ତେବେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଦିଲ୍ଲୀର ଯନ୍ତର୍ ମନ୍ତର୍ଠାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଛାତ୍ର ପ୍ରତିବାଦ ସମୟରେ ତ୍ୱରିତ କ୍ରିୟାନୁଷ୍ଠାନ ବଳର ବ୍ୟବହୃତ ଧାତବ ପେଲେଟ୍ର ଅଂଶକୁ ସଂରକ୍ଷଣ କରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନିର୍ଦ୍ଦେଶ ଦେଇଛନ୍ତି। ପେଲେଟ୍ ମାଡ଼ ଦ୍ୱାରା ଆହତକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାତବ ପେଲେଟ୍ ଗନ୍ ବ୍ୟବହାର ଜନିତ ପୁଲିସ୍ର କ୍ଷମତା ଉପରେ ଏ ଆବେଦନର ପ୍ରଶ୍ନ ଉଠାଯାଇଛି। କେନ୍ଦ୍ର ସରକାରଙ୍କର 6 ଆନ୍ତଃ ମନ୍ତ୍ରଣାଳୟ କମିଟି ଗତକାଲି ଆସାମର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଚରାଇଦେଓ, ଶିବସାଗର, ଜୋରହାଟ ଏବଂ ଗୋଲାଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଡିସ୍ପୁରଠାରେ ରାଜ୍ୟ ମୁଖ୍ୟ ସଚିବ ଡକ୍ଟର ରବି କୋଟ୍ଟାଙ୍କ ସହ ପରିସ୍ଥିତି ନେଇ ସମୀକ୍ଷା କରିଥିଲେ। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ପ୍ରତିକ ବନ୍ୟାର କାରଣ, କ୍ଷୟକ୍ଷତି, ରିଲିଫ୍ ଏବଂ ପୁନର୍ବାସ ପ୍ରସଙ୍ଗଗୁଡ଼ିକ ଉପରେ ରାଜ୍ୟସ୍ତରୀୟ ଅଧିକାରୀ କେନ୍ଦ୍ରୀୟ ଦଳକୁ ଅବଗତ କରାଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ଜାରି ରହିଥିବା ନେଇ ରାଜ୍ୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ 3-4 ମଧ୍ୟରେ ଆସାମର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଆଜିଠାରୁ ଆସନ୍ତା 1 ପର୍ଯ୍ୟନ୍ତ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏପରିକି ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ହେବାକୁ ଥିବା ବର୍ଷା ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକର ସୀମାନ୍ତ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ତ୍ୱରିତ କ୍ରିୟାନୁଷ୍ଠାନ ସଂସ୍ଥାଗୁଡ଼ିକୁ ସଜାଗ ରହିବା ସହ ସାଧାରଣ ଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ 1,76,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ତ୍ୱରିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯିବା ସହ ବନ୍ୟା ସଂକ୍ରାନ୍ତ ହାଇ ଆଲର୍ଟ ଜାରି କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆଠାରେ ମତଦାନ ହେଉଛି। ନିର୍ବାଚନ ଆୟୋଗଙ୍କୁ ମିଳିଥିବା ସୂଚନା ଅନୁଯାୟୀ ବାଙ୍କିପୁର ବିଧାନସଭା ଆସନରେ ପୂର୍ବାହ୍ନ 11 ସୁଦ୍ଧା 11%, ମଞ୍ଜଲପୁରରେ 14%ରୁ ଅଧିକ ଏବଂ ଦାତିଆରେ 32.5%ରୁ ଅଧିକ ମତଦାନ ହୋଇଛି। ସକାଳ 7 ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ଚଣ୍ଡୀଗଡ଼ ପ୍ରଶାସନ ପକ୍ଷରୁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ଅନ୍ୟାନ୍ୟ ଆପ୍ ନେତାଙ୍କଠାରୁ ଜବାବ

0: କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନ୍ଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। 2020 ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅଭିଯୋଗ ନେଇ ଆପ୍ର ନେତାଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା। ଏଥିରେ ଶ୍ରୀ ମାନ୍ଙ୍କ ସମେତ ବହୁ ଦଳୀୟ ନେତା ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଚଣ୍ଡୀଗଡ଼ସ୍ଥିତ ବାସଭବନ ଆଡ଼କୁ ପଦଯାତ୍ରା କରିବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ବ୍ୟାରିକେଟ୍ ଭାଙ୍ଗିବା ଏବଂ ପଥରମାଡ଼ କରିଥିବା ନେଇ ପୁଲିସ୍ ପକ୍ଷରୁ ଅଭିଯୋଗ ରହିଛି। ଏହି ମାମଲାର ଶୁଣାଣି କରି ପଞ୍ଜାବ ହାଇକୋର୍ଟ ଏ ସଂକ୍ରାନ୍ତ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ। ଏହା ବିରୁଦ୍ଧରେ ଚଣ୍ଡୀଗଡ଼ ପ୍ରଶାସନ ସୁପ୍ରିମ୍କୋର୍ଟରେ ମାମଲା ଦାଖଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି ଯକ୍ଷ୍ମାରୋଗ ପ୍ରତିହତ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମାରୋଗ 21% ହ୍ରାସ ପାଇଥିବାବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। 2013 କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ରାହାଣେ ଭାରତ ପାଇଁ ମୋଟ 85 ଟେଷ୍ଟ, 90 ଦିନିକିଆ ଏବଂ 20 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 ମିଟର T47 ଫାଇନାଲ୍ରେ ଦିଲୀପ ମାହାଦୁ ଗାଭିତ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହମ୍ମଦ ବାସିଲ୍ ମସିଙ୍ଗାନାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟସଭାରେ ଆଜି ଆଗତ ହେବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପେଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Rajya Sabha to take up public examinations prevention of unfair means amendment bill 2026 to make the law more stringent for paper leak offenders. Proceedings in Lok Sabha disrupted amid opposition ruckus over various issues. Supreme Court asked Centre to preserve the ammunition log of RAF used during students' protest in Delhi. Polling underway for by-elections in 3 assembly constituencies in Bihar, Gujarat and Madhya Pradesh. Red alert for heavy to extremely heavy rainfall for Maharashtra, Telangana, Vidarbha and West Madhya Pradesh. And Indian men's team storm into semi-finals of squash junior team championships in Canada. The Rajya Sabha has taken up the Public Examinations Prevention of Unfair Means Amendment Bill 2026 for consideration and passing. Minister of State for Personnel, Public Grievances and Pensions, Dr. Jitendra Singh, will move the bill this afternoon. When the House met at 11 a.m, the Chairman C.P. Radhakrishnan took up 0 hour. The Chairman said he has admitted the notice received from Dr. Jitendra Singh to move the bill. He said the copy of the bill has been circulated to the members so that they can move amendments. The bill was passed by the Lok Sabha yesterday. We have more from our correspondent.
2: The new legislation will further strengthen the legal framework for preventing examination-related malpractices, including question paper leaks, impersonation and organized cheating, while ensuring swift investigation, speedy trial and timely disposal of cases. The bill seeks to uphold the integrity, fairness and transparency of public examinations and protect

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମଜବୁର ଚଳଚ୍ଚିତ୍ରରେ ମହମ୍ମଦ ଅଜିଜ ଏବଂ ଅନୁରାଧା।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମ ଲେଖା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରି କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ଭନ କରାଯିବ। ଏହି ବିଲ୍କୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ସିଂ ସବୁ ଦଳର ସହଯୋଗ କାମନା କରିଛନ୍ତି। ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ପ୍ରଶ୍ନପତ୍ର ପ୍ରଘଟ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବର୍ତ୍ତମାନ ଲୋକସଭା ଗୃହ କାର୍ଯ୍ୟ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 mm ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ପରେ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 5 ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣିଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
0: ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି।

0: ମଣ୍ଡଳୀ ବ୍ୟାରେଜ୍ର 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖାନଦୀ ଲୁଣା, କରାଣ୍ଡିଆ, ଚିତ୍ରପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ବନ୍ୟା ଯୋଗୁଁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରତପୁର ଓ ଆଳି ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।
1: ଅନରେବୁଲ ମିନିଷ୍ଟର ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ମିଟିଂ ନେଇଥିଲେ, ସେସବୁ କଲେକ୍ଟରମାନଙ୍କ ସହିତ ବିଶ୍ୱରେ କଥା ହୋଇଛନ୍ତି। ଯେଉଁଠି ଯାହା ୱାଟର ଲଗିଂ ହେବ, ଜଳବନ୍ଦୀ ହେବ, ଯେଉଁଠି ଲୋକମାନଙ୍କର ଏଭାକୁଏସନ ଦରକାର ପଡ଼ିବ, ଯେଉଁଠି ଖାଇବା ଦରକାର ପଡ଼ିବ, ସେସବୁ ଆରେଞ୍ଜମେଣ୍ଟ କରିବେ। ଓଡ୍ରା, ପୋଲିସ ପର୍ସନେଲ, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଏମାନେ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଆଉ ଆମେ ବି ବନ୍ୟା ପରିଚାଳନା କରିବା ପାଇଁ ସଜାଗ ରହିଛୁ।
0: ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 311,660 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 63,114 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର ସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଥିବା ଜଣାପଡ଼ିଛି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମୁଖ୍ୟ ଯନ୍ତ୍ରୀ ଆଳି ବ୍ଲକକୁ ଗସ୍ତ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼, ବଡ଼ମ୍ବା, ବାଙ୍କି, ନିଆଳି, ମାହାଙ୍ଗାରେ ବନ୍ୟାଜଳ ପ୍ରବେଶ ସମ୍ଭାବନା ଥିବାରୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ନଦୀବନ୍ଧ ଓ ବ୍ୟାରେଜ୍ ଉପରେ ଭିଡ଼ିଓ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିନ୍ଧେ କହିଛନ୍ତି। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାରେ 3 ବ୍ଲକ ଯାଜପୁର, କୋରେଇ, ଦଶରଥପୁର ପ୍ରଭାବିତ ହୋଇଛି ବୋଲି ସୂଚନା ମିଳିଛି। 18 ରିଲିଫ୍ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ଅନ୍ତର୍ଗତ ଗଦାପଦର ଗ୍ରାମରେ ଜଳବନ୍ଦୀ ଥିବା 7 ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରେ କାନ୍ଥ ଭୁଷୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରାଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା 13 ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲା ଗୋଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରାୟ 30 ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି।
2: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପୋଷ ବୁଝାମଣା ଜରିଆରେ ଜଳ ବିବାଦର ସମାଧାନ ନେଇ ବୈଠକରେ ବିଚାର ବିମର୍ଶ କରାଯିବ। ଟ୍ରିବ୍ୟୁନାଲରେ ଜଳ ବିବାଦର ଖୁବ୍ ଶୀଘ୍ର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11:00 ଆରମ୍ଭ ହୋଇଛି। ଆସନ୍ତା ମାସ 2 ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ବନ୍ଧୁତ୍ୱର ମୂଲ୍ୟବୋଧ ଓ ପରିଭାଷାକୁ ଅଧିକ ସ୍କରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି। 1958 ମସିହା ଜୁଲାଇ 30 ତାରିଖରେ ପାରାଗୁଏରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା 2011 ମସିହାରେ ବନ୍ଧୁତ୍ୱ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦେଶ, ସଂସ୍କୃତି, ଜନସାଧାରଣ ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବନ୍ଧୁତାର ଶାନ୍ତି ପ୍ରୟାସକୁ ପ୍ରେରଣା ଏବଂ ସମ୍ପ୍ରଦାୟ ମଧ୍ୟରେ ସେତୁ ନିର୍ମାଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ, ସରକାର, ଆନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ପକ୍ଷରୁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାତି, ଧର୍ମ, ଭାଷା ଓ ସଂସ୍କୃତିର ସୀମାକୁ ଅତିକ୍ରମ କରି ବନ୍ଧୁତା, ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ। ଏହା ଏପରି ଏକ ସମ୍ପର୍କ ଯାହା ମଣିଷକୁ ମଣିଷ ସହ ଯୋଡ଼ିବା ସହିତ ସମାଜକୁ ଅଧିକ ସମ୍ବେଦନଶୀଳ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିଥାଏ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଜୟପୁର ଶୁଣନ୍ତୁ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ଅପରାହ୍ନ 5ଟାରେ ଏଥିରେ ନୂତନ ପ୍ରତିଭାରେ ଶୁଣିବେ ଯୁବ କଣ୍ଠଶିଳ୍ପୀ ଡାକ୍ତର ସମୀକ୍ଷା ପତ୍ରଙ୍କ ସହ ସାକ୍ଷାତକାର। ପରେ ରହିଛି ଜାଣିବା କଥା। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ଭେଟଘାଟରେ ରହିଛି କାନ ଖରାପ ହେଲେ କେନ୍ତାର କରବାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ରାତି 7:25। ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:30। କିଷାନବାଣୀ କାର୍ଯ୍ୟକ୍ରମ ଏଥିରେ ଛେଳି ମେଣ୍ଢା ପାଳନରୁ ଲାଭ ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ ସୂର୍ଯ୍ୟକାନ୍ତ ରାଉଳଙ୍କ ସହ। ସଂସଦ ସମୀକ୍ଷା ରାତି 8:00 ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ପ୍ରଚାର କରିବ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତ।

ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବିଭ୍ରି 204.5 meter ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ର 103.6 megahertzରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଯୁବବାଣୀ କାର୍ଯ୍ୟକ୍ରମ।

0: ସ୍ପନ୍ଦନ ସ୍ପନ୍ଦନ କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ହେଉଛି ହୃଦୟର ନୀରବ ଆଶା, ଅନୁଭୂତିର ଏକ ସୁନ୍ଦର ଭାଷା ଏବଂ ମଣିଷକୁ ମଣିଷ ସହିତ ଯୋଡ଼ି ରଖୁଥିବା ଅଦୃଶ୍ୟ ସେତୁ। କେବେ ଗୋଟିଏ ହସ, କେବେ ଗୋଟିଏ ଲୁହ, କେବେ କିଛି ଅସମ୍ପୂର୍ଣ୍ଣ ସ୍ୱପ୍ନ, ଆଉ କେବେ ଅସୀମ ଆଶା। ଏହି ସବୁ କିଛି ମିଶି ଗଢ଼ନ୍ତି ଆମ ଜୀବନ।
1: ହଁ ସାଥୀ, ଏବଂ ଏହି ଜୀବନର ବ୍ୟସ୍ତତା ଭିତରେ ଆମେ ଅନେକ ସମୟରେ ନିଜ ମନର କଥାକୁ ଶୁଣିବାକୁ ଭୁଲିଯାଉ, କିନ୍ତୁ ହୃଦୟର ପ୍ରତ୍ୟେକ ସ୍ପନ୍ଦନ ଆମକୁ ମନେ ପକାଏ ଯେ ଭଲ ପାଇବା, ସହାନୁଭୂତି, ସମ୍ପର୍କ ଏବଂ ମାନବିକତା ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ତେବେ ହଁ ସାଥୀ, ଆପଣମାନଙ୍କ ଆଉ ଆମ ମଧ୍ୟରେ ଥିବା ଏହି ଭଲ ପାଇବାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଏହି ସନ୍ଧାନ ଅଗଣାକୁ ଆସିଯାଇଛୁ ଆମେ ଦୁହେଁ। ମୁଁ ଆପଣଙ୍କର ପ୍ରିୟ ଉପସ୍ଥାପକ ସୁଶୀଲ କୁମାର ସାହୁ,
0: ଆଉ ମୁଁ ସୋନାଲି ପଣ୍ଡା।
2: ନମସ୍କାର।

0: ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ୱାର୍ଥ ସମ୍ପର୍କ ଆଉ ପ୍ରକୃତ ବନ୍ଧୁତା କେବେ ମଧ୍ୟ ବଦଳନ୍ତି ନାହିଁ।
1: ତେବେ ହଁ ସାଥୀ, ଗୋଟିଏ ପ୍ରକୃତ ବନ୍ଧୁକୁ ଖୋଜିବା ବହୁତ କଷ୍ଟ ହୋଇଥାଏ। ତେବେ ଯଦି ଆପଣଙ୍କ ଜୀବନରେ କେହି ଜଣେ ଏହିପରି ପ୍ରକୃତ ବନ୍ଧୁ ଅଛନ୍ତି, ତେବେ ତାଙ୍କୁ ନିଜର କରି ରଖନ୍ତୁ।
0: ତେବେ ସାଥୀ, ଏହି ସୁନ୍ଦର ବିଚାର ସହିତ ଆଗକୁ ବଢ଼ିବା ଏବଂ ଶୁଣିବା କିଛି ଜାଣିବା କଥା।
1: ଯେଉଁଥିର ପ୍ରଥମ ବିଷୟଟି ରହିଛି ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ। ପ୍ରତିବର୍ଷ ଜୁଲାଇ 30 ତାରିଖରେ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ମାନବ ଚାଲାଣ ଭଳି ଜଘନ୍ୟ ଅପରାଧ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପୀଡ଼ିତମାନଙ୍କର ଅଧିକାରର ସୁରକ୍ଷା ପ୍ରତି ସମାଜକୁ ସଚେତନ କରିବା। ମାନବ ଚାଲାଣ ହେଉଛି ଲୋଭ, ପ୍ରତାରଣା, ବଳ ପ୍ରୟୋଗ କିମ୍ବା ଧମକ ଦେଇ ଲୋକମାନଙ୍କୁ ଶୋଷଣ କରିବା। ଏଥିରେ ବାଧ୍ୟତାମୂଳକ ଶ୍ରମ, ଯୌନ ଶୋଷଣ, ଶିଶୁ ଶ୍ରମ ଏବଂ ଅନ୍ୟାନ୍ୟ ଅମାନବିକ କାର୍ଯ୍ୟ ସାମିଲ ଥାଏ। ଦାରିଦ୍ର୍ୟ, ବେକାରୀ, ଅଶିକ୍ଷା ଏବଂ ସଚେତନତାର ଅଭାବ ମାନବ ଚାଲାଣର ପ୍ରମୁଖ କାରଣ। ଏହି ଅପରାଧକୁ ରୋକିବା ପାଇଁ ସରକାର, ସାମାଜିକ ସଂଗଠନ ଏବଂ ସାଧାରଣ ଜନତାଙ୍କର ସମ୍ମିଳିତ ପ୍ରୟାସ ଆବଶ୍ୟକ। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ଏବଂ ପୀଡ଼ିତମାନଙ୍କୁ ସହଯୋଗ କରିବା ଆମର ସାମାଜିକ ଦାୟିତ୍ୱ।
0: ତେବେ ବର୍ତ୍ତମାନ ଶୁଣିବା ପୃଥ୍ୱୀରାଜ ଚୌହାନଙ୍କ ସମ୍ପର୍କରେ। ପୃଥ୍ୱୀରାଜ ଚୌହାନ ଭାରତର ଇତିହାସରେ ଜଣେ ପ୍ରସିଦ୍ଧ ବୀର ଏବଂ ପରାକ୍ରମୀ ରାଜପୁତ ରାଜା ଭାବେ ପରିଚିତ। ସେ ଚୌହାନ ବଂଶର ଶାସକ ଥିଲେ ଏବଂ ଅଜମେର ଓ ଦିଲ୍ଲୀରେ ରାଜ୍ୟ ଶାସନ କରୁଥିଲେ। ତାଙ୍କର ସାହସ, ଦେଶପ୍ରେମ, ଯୁଦ୍ଧକୌଶଳ ଓ ପ୍ରଜାବତ୍ସଳ ଶାସନ ପାଇଁ ସେ ଆଜି ମଧ୍ୟ ଭାରତୀୟ ଇତିହାସରେ ସମ୍ମାନର ସହିତ ସ୍ମରଣୀୟ ହୋଇ ରହିଛନ୍ତି। ସେ ମଧ୍ୟଯୁଗୀୟ ଭାରତରେ ଶେଷ ପ୍ରଭାବଶାଳୀ ହିନ୍ଦୁ ରାଜାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚିତ। ପୃଥ୍ୱୀରାଜ ଚୌହାନଙ୍କ ଜନ୍ମ ପ୍ରାୟ 1166 ଖ୍ରୀଷ୍ଟାବ୍ଦରେ ହୋଇଥିବା ବୋଲି ଇତିହାସବିଦ୍ମାନେ ମନେ କରନ୍ତି। ତାଙ୍କ ପିତାଙ୍କ ନାମ ସୋମେଶ୍ୱର ଚୌହାନ ଏବଂ ତାଙ୍କର ମାତାଙ୍କ ନାମ କର୍ପୂର ଦେବୀ ଥିଲା। ପିତାଙ୍କ ମୃତ୍ୟୁ ପରେ ଅଳ୍ପ ବୟସରେ ସେ ସିଂହାସନ ଆରୋହଣ କରିଥିଲେ। ଛୋଟବେଳୁ ସେ ଅସ୍ତ୍ରଚାଳନା, ଘୋଡ଼ା ଚଢ଼ା, ଧନୁର୍ବିଦ୍ୟା ଏବଂ ଯୁଦ୍ଧକଳାରେ ପାରଙ୍ଗମ ଥିଲେ। ପୃଥ୍ୱୀରାଜ ଚୌହାନଙ୍କର ଜୀବନର ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ମହମ୍ମଦ ଘୋରୀଙ୍କ ସହ ହୋଇଥିବା ତରାଇନ୍ର ଯୁଦ୍ଧ। ସେ 1191 ଖ୍ରୀଷ୍ଟାବ୍ଦରେ ହୋଇଥିବା ତରାଇନ୍ର ପ୍ରଥମ ଯୁଦ୍ଧରେ ବିଜୟ ଲାଭ କରିଥିଲେ। ସେ କଳା, ସାହିତ୍ୟ ଓ ସଂସ୍କୃତିର ମଧ୍ୟ ଜଣେ ପୃଷ୍ଠପୋଷକ ଥିଲେ। ତାଙ୍କର ବୁଦ୍ଧିମତା ଓ ନେତୃତ୍ୱ ତାଙ୍କୁ ଜଣେ ଦକ୍ଷ ଶାସକ ଭାବେ ପ୍ରତିଷ୍ଠିତ କରିଥିଲା।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ସମୁଦ୍ରଗୁପ୍ତଙ୍କ ସମ୍ପର୍କରେ। ସମୁଦ୍ରଗୁପ୍ତ ପ୍ରାଚୀନ ଭାରତର ଜଣେ ମହାନ ସମ୍ରାଟ ଏବଂ ଗୁପ୍ତ ବଂଶର ସବୁଠାରୁ ପରାକ୍ରମୀ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କର ଶାସନ କାଳରେ ଗୁପ୍ତ ସାମ୍ରାଜ୍ୟର ବ୍ୟାପକ ବିସ୍ତାର ହୋଇଥିଲା ଏବଂ ଭାରତର ରାଜନୈତିକ ଏକତା ସୁଦୃଢ଼ ହୋଇଥିଲା। ସେ ଜଣେ ସାହସୀ ଯୋଦ୍ଧା, ଦକ୍ଷ ପ୍ରଶାସକ, କଳା ଓ ସଂସ୍କୃତିର ପୃଷ୍ଠପୋଷକ ଥିଲେ। ତାଙ୍କୁ ଭାରତର ନେପୋଲିଅନ ବୋଲି ମଧ୍ୟ ବର୍ଣ୍ଣନା କରାଯାଏ। ସମୁଦ୍ରଗୁପ୍ତ ଗୁପ୍ତ ବଂଶର ରାଜା ଚନ୍ଦ୍ରଗୁପ୍ତ ପ୍ରଥମ ଓ ରାଣୀ କୁମାରଦେବୀଙ୍କ ପୁତ୍ର ଥିଲେ। ସେ ପ୍ରାୟ 335 ମସିହାରେ ସିଂହାସନ ଆହରଣ କରିଥିଲେ। ତାଙ୍କ ପିତା ତାଙ୍କର ଯୋଗ୍ୟତା, ବୁଦ୍ଧିମତା ଓ ସାହସକୁ ଦେଖି ତାଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ।

0: ଥିଲେ। ସମୁଦ୍ରଗୁପ୍ତଙ୍କ ଶାସନ କାଳକୁ ଗୁପ୍ତ ସାମ୍ରାଜ୍ୟର ଉନ୍ନତିର ଏକ ସ୍ୱର୍ଣ୍ଣିମ ପର୍ଯ୍ୟାୟ ବୋଲି କୁହାଯାଏ। ତାଙ୍କର ବିଜୟ ଓ ଦକ୍ଷ ପ୍ରଶାସନ ଗୁପ୍ତ ସାମ୍ରାଜ୍ୟକୁ ଭାରତର ଶକ୍ତିଶାଳୀ ସାମ୍ରାଜ୍ୟରେ ପରିଣତ କରିଥିଲା।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ହର୍ଷବର୍ଦ୍ଧନଙ୍କ ବିଷୟରେ। ହର୍ଷବର୍ଦ୍ଧନ ପ୍ରାଚୀନ ଭାରତର ଜଣେ ପ୍ରସିଦ୍ଧ ଏବଂ ପରାକ୍ରମୀ ସମ୍ରାଟ ଥିଲେ। ସେ ବର୍ଦ୍ଧନ ବଂଶର ଶାସକ ଥିଲେ ଏବଂ ପ୍ରାୟ 606 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ତାଙ୍କ ପିତାଙ୍କ ନାମ ପ୍ରଭାକର ବର୍ଦ୍ଧନ ଥିଲା। ଅଳ୍ପ ବୟସରେ ସେ ରାଜ୍ୟର ଶାସନଭାର ଗ୍ରହଣ କରି ନିଜ ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ।
0: ଆଚ୍ଛା ସୋନାଲି, ତମେ ଜାଣିଛ ନା, ଆଜିକାଲି ସମୟରେ ଏହି ଦୁନିଆରେ ବଞ୍ଚିବାକୁ ହେଲେ କିଛି ପ୍ରତିଭା ଥିବା ନିହାତି ଜରୁରୀ ନୁହଁ?
1: ସତ କହିଛ ସୁଶୀଲ, ଆଜିକାଲିର ଜୀବନରେ କିଛି ପ୍ରତିଭା ଥିଲେ ହିଁ ଆଜିକାଲିର ସମାଜରେ ତିଷ୍ଠି ପାରିବା।
0: ଠିକ କଥା, ଆଜିକାଲିର ଏହି ପ୍ରତିଯୋଗିତାମୂଳକ ସମୟରେ କିଛି ପ୍ରତିଭା ନଥିଲେ ଯେ କେମିତି ତିଷ୍ଠି ପାରିବା ତାହା ବିଷୟରେ ଭାବିବା ବହୁତ କଷ୍ଟ। ତେବେ ହଁ, ସେଥିଯୋଗୁଁ ଆମେ ଯୁବବାଣୀରେ ସବୁବେଳେ ପ୍ରତିଭାକୁ ସମ୍ମାନ ଦେଇ ଆସିଛୁ। ତେଣୁ ଆମେ ପ୍ରତ୍ୟେକ ମାସ ଚେଷ୍ଟା କରୁ କିଛି ନୂତନ ପ୍ରତିଭାମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ। ତେବେ ଚାଲନ୍ତୁ ସାଥୀ, ଆଜିର ନୂତନ ପ୍ରତିଭା ଧାରାରେ ଶୁଣିବା ଜଣେ ସଙ୍ଗୀତ ଶିଳ୍ପୀଙ୍କ ସହିତ କଥାବାର୍ତ୍ତା।
1: ଆଜି ନୂତନ ପ୍ରତିଭାରେ ଆମେ ଏମିତି ଜଣେ ନାରୀଙ୍କୁ ଭେଟିବା ଯିଏ ପେସାରେ ତ ଜଣେ ଡାକ୍ତର, ହେଲେ ମଧ୍ୟ ନିଶାରେ ସେ ଜଣେ ସଙ୍ଗୀତ ଶିଳ୍ପୀ।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ଆଜିର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ଅନେକ ଅନେକ ସ୍ୱାଗତ।
3: ଧନ୍ୟବାଦ।
2: ମ୍ୟାଡାମ, ପ୍ରଥମେ ଆପଣ ଆମ ଶ୍ରୋତା ବନ୍ଧୁଙ୍କୁ ନିଜର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ହଉଛି ସମୀକ୍ଷା ପାତ୍ର। ମୁଁ ରିସେଣ୍ଟଲି ମୁଁ MBBS କମ୍ପ୍ଲିଟ କରିଛି, ତ ଏବେ ଆପଣ ମତେ ଡକ୍ଟର ସମୀକ୍ଷା ପାତ୍ର ବୋଲି ବି ଆଡ୍ରେସ୍ କରିପାରିବେ।
2: ବହୁତ ବଢିଆ ମ୍ୟାଡାମ। ତ ମ୍ୟାଡାମ, ଆଜି ଆମର ଯୋଉ ଟପିକ ରହିଛି ନୂତନ ପ୍ରତିଭା, ତେବେ ମ୍ୟାଡାମ ଆପଣଙ୍କ ପାଇଁ ଯୋଉ ସଙ୍ଗୀତ, ଏଇଟା କେବଳ ଏକ ହବି ନା ଏହା ସହ ଆପଣଙ୍କର କୌଣସି ଭାବନା ଓ ସ୍ମୃତି ମଧ୍ୟ ଯୋଡି ହୋଇଛି?
3: ସଙ୍ଗୀତ ମୋ ପାଇଁ ଗୋଟେ ହବି ବି ଆଉ ଗୋଟେ ଇମୋସନାଲ କନେକ୍ଟ ବି ରହିଛି ମୋର ସାଙ୍ଗରେ। ମୁଁ ଗୀତ ଗାଇଲେ ମୋ ଷ୍ଟ୍ରେସ୍ ବି ଦୂର ହୁଏ ଆଉ ମତେ ବହୁତ ଭଲ ଲାଗେ ଗୀତ ଗାଇଲେ।
2: ତାହେଲେ ମ୍ୟାଡାମ, ଆପଣଙ୍କ ସଙ୍ଗୀତ ଯାତ୍ରା କେବେ ଏବଂ କେମିତି ଆରମ୍ଭ ହୋଇଥିଲା?
4: ସଙ୍ଗୀତ ଜର୍ନି ଆରମ୍ଭ ହେଲା ଯେବେ ମୁଁ 4 ବର୍ଷର ପିଲାଟେ ଥିଲି। ସେବେଠୁ ମୁଁ ସଙ୍ଗୀତ ଶିଖିବା ଷ୍ଟାର୍ଟ କରିଥିଲି ଆଉ ମୋ ପ୍ରଥମ ଗୁରୁ ଥିଲେ ଲେଟ୍ ଶ୍ରୀ ମୁନି ସାର୍। ତାପରେ 5 ବର୍ଷ ମୁଁ ଶିଖିପାରିନଥିଲି ଗୀତ, ଆଉ ତାପରେ ସେକେଣ୍ଡ ଗୀତ ସାର୍ ଥିଲେ ମୋର ଶ୍ରୀ ଭାସ୍କର ସାର୍। ମୁଁ ଏବେ ଯାହା ବି କିଛି ଗାଇପାରୁଛି, ଯେତିକି ବି ଶୈଳତା ଅଛି ମୋ ଗୀତରେ, ସେ ସବୁର ଶ୍ରେୟ ମୁଁ ତାଙ୍କୁ ଦେବାକୁ ଚାହୁଁଛି। ଆଉ ମୋ ଗୀତ ଶିଖିବାରେ ସବୁଠୁ ବଡ଼ ଅବଦାନ ରହିଛି ମୋ ମା ବାପାଙ୍କର। ତାଙ୍କେ ସବୁବେଳେ ମୋତେ କୁହନ୍ତି ଯେ ତୁ ଗୀତ ଶିଖେ, ତୁ ଗୀତ ଶିଖିଲେ ହିଁ ଭଲ, କାହିଁକି ନା ମୋର ପିଲାବେଳେ ଟୋନ୍ ଟିକେ ମୋଟା ଥିଲା, ଟିକେ ଡବଲ ଟୋନ୍ ଟାଇପ୍ସ ଥିଲା, ତ ସେଇଟା ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗୁନଥିଲା କି ଲାଗିନଥାନ୍ତା ଏବେ ବି, ତ ତାକୁ ଭଲ କରିବା ପାଇଁ, ତାକୁ ସ୍ମୁଥ କରିବା ପାଇଁ, ତାକୁ ଲୋକଙ୍କୁ ଯେମିତି ଶୁଣିଲେ ଭଲ ଲାଗିବ ତା ପାଇଁ ବୋଲି ମୋତେ କହିଥିଲେ ତୁ ସରଗମ ଶିଖେ, ତୁ ଗୀତ ଶିଖେ। ଆଉ ବହୁତ ବଡ଼ ଶ୍ରେୟ ମୋ ଭାଇଙ୍କୁ ବି ମୁଁ ଦେବାକୁ ଚାହୁଁଛି। ତାଙ୍କେ ମୋତେ ସବୁବେଳେ ଗାଇଡ୍ କରନ୍ତି ଯେ ତୁ ଏମିତି ଗାଇଲେ ଠିକ୍ ହବ, ତୁ ତଣ୍ଟି ଖୋଲିକି ଗା ବା କିଛି ବି, ମାନେ ଏ ଗୀତରେ ଏ ପାଖରେ ଏମିତି ହବ, ଏ ପାଖରେ ଏ ହରକତଟା କଲେ ଭଲ ଲାଗିବ, ଏ ପାଖରେ ଏମିତି ଗାଇଲେ ଭଲ ଲାଗିବ, ତାଙ୍କର ବହୁତ ଆଡଭାଇସ୍ ମୋତେ ସବୁବେଳେ ହେଲ୍ପ କରିଛି।
2: ବହୁତ ହିଁ ଠିକ କଥା କହିଛନ୍ତି ମ୍ୟାଡାମ। ଗୁରୁଙ୍କ ସହିତ ମା ବାପାଙ୍କର ବି ବହୁତ ହିଁ ଅଧିକ ଭୂମିକା ରୁହେ ଏଇସବୁ ଜିନିଷରେ। ଏବେ ତ ଆପଣଙ୍କ କଣ୍ଠ ବହୁତ ହିଁ ମଧୁର ଅଛି, ଏବେ ମ୍ୟାଡାମ ଶ୍ରୋତା ବନ୍ଧୁକୁ ଆପଣଙ୍କ ତରଫରୁ ଗୋଟେ ସୁନ୍ଦର ଗୀତ ଶୁଣେଇ ଦେଲେ ବହୁତ ବଢିଆ ହେଇଥାନ୍ତା।
3: ଆଜ୍ଞା।

0: ଧନ୍ୟବାଦ।
1: ବହୁତ ସୁନ୍ଦର ଯାଇଛନ୍ତି ମ୍ୟାଡମ, ଆଶା କରୁଛି ଆମ ଶ୍ରୋତା ବନ୍ଧୁଙ୍କୁ ବହୁତ ବଢିଆ ଲାଗିବ ଆପଣଙ୍କ ଗୀତ। ଆଉ ପର୍ସନାଲି ମୁଁ ତ ଫ୍ୟାନ ହେଇଗଲି ଆପଣଙ୍କ ଭଏସ ରୁ, ବହୁତ ହିଁ ବଢିଆ ଗାଇଛନ୍ତି। ତାହେଲେ ମ୍ୟାଡମ ଆପଣ କହିଲେ ପ୍ରଫେସନାଲି ଆପଣ MBBS ପଢିଛନ୍ତି, ତାହେଲେ ମ୍ୟାଡମ MBBS ପରି ଏକ କଠିନ ବ୍ୟସ୍ତପୂର୍ଣ୍ଣ ପାଠ ପଢିବା ସତ୍ତ୍ୱେ ମଧ୍ୟ ସଙ୍ଗୀତ ପ୍ରତି ଏହି ଭଲ ପାଇବାକୁ କେମିତି ବଜାୟ ରଖିପାରିଲେ?
0: ସେଠି ବହୁତ ପ୍ରୋଗ୍ରାମ୍ସ ହୁଏ ଆକ୍ଚୁଆଲି, ମାନେ ସେଠି ମାନେ କେତେଟା ନ୍ୟାସନାଲ ଡେଜ୍ ବି ସେଲିବ୍ରେଟ ହୁଏ, ଯେମିତି ୱୁମେନ୍ସ ଡେ ହେଇଗଲା, ତ ସେ ଟାଇପ୍ର ତ ସେମିତି ପ୍ରୋଗ୍ରାମ୍ସ ରେ ମୁଁ ବହୁତ ପାର୍ଟିସିପେଟ କରେ। ଆଉ ମୋ ଗୀତ ଶୁଣିଲେ ସବୁ ମାନେ ସବୁ ମତେ ପ୍ରୋତ୍ସାହନ କରନ୍ତି ଯେ ହଁ ତୁ ଗୀତ ଗା, ତୁ ତୋ ଗୀତ ଭଲ ଲାଗୁଛି। ତ ମୁଁ ବହୁତ ସାରା ପ୍ରୋଗ୍ରାମ୍ସ ରେ ପାର୍ଟିସିପେଟ କରେ, ମୋ ଗୀତକୁ ଟିକେ ଟାଇମ୍ ଦିଏ, ମୁଁ ଟିକେ ପ୍ରାକ୍ଟିସ୍ କରେ, କେତେଟା ନୂଆ ଗୀତ ମୁଁ ଶିଖିବାକୁ ଚେଷ୍ଟା କରେ, ଆଉ ସେଇଟା ରେକର୍ଡ କରିକି ମୁଁ ଛାଡେ। ଏମିତି ଇନଷ୍ଟାଗ୍ରାମ ହଉ ବା ହ୍ୱାଟ୍ସଆପ୍ ହଉ ଷ୍ଟେଟସ୍ ରେ ମୁଁ ଛାଡେ, ତ ମତେ ଭଲ ଲାଗେ, ମତେ ମାନେ ସ୍ଟ୍ରେସ୍ ଫ୍ରି ଲାଗେ ମୁଁ ଯେବେ ରେକର୍ଡ କରିକି ଛାଡେ।
1: ତ ମ୍ୟାଡମ ଆପଣ ଯୋଉ ସ୍ଟ୍ରେସ୍ ଫ୍ରି କହିଲେ, ତ ମେଡିକାଲ କଲେଜର ବ୍ୟସ୍ତତା ଓ ଚାପ ମଧ୍ୟରେ ସଙ୍ଗୀତ ଆପଣଙ୍କୁ ମାନସିକ ଭାବରେ କେତେ ସାହାଯ୍ୟ କରିଛି?
0: ମାନେ ମୁଁ ବେଶୀ ବି ପାଠ ପଢି ପଢି ମାନେ ମୁଣ୍ଡ ବିରକ୍ତ ହେଇଯାଏ ବେଳେ ବେଳେ, କେତେ ମାନେ ଇଆଡ଼େ ପାଠ ପଢିବା, ସିଆଡ଼େ ସେମିନାର ବି ପ୍ରେଜେଣ୍ଟେସନ ବଗେରା ବି ଥାଏ, ତ ସେସବୁ ବି ଆମକୁ ମାନେ ପ୍ରିପାରେସନ କରିବାକୁ ଥାଏ, ତାର ସ୍ଟ୍ରେସ୍ ଥାଏ। ଆଉ ବାକି ବେଳେ ବେଳେ ସାଙ୍ଗମାନଙ୍କ ସାଙ୍ଗେ ଝଗଡା ହେଇଯାଏ ବା କିଛି ଇମୋସନାଲ ଜିନିଷ ଥାଏ ଯାହା ଆମେ କହିପାରିବାନି କାହାକୁ, ମାନେ ନିଜ ଭିତରେ ରଖିଦବା, ତ ସେ ଜିନିଷକୁ ବାହାର କରିବାକୁ ମୁଁ ଗୀତ ଗାଏ। ତ ସେ ହିସାବରେ ମତେ ବହୁତ ହେଲ୍ପ କରିଛି ସଙ୍ଗୀତ। ଆଉ ମୁଁ ବେଳେ ବେଳେ ଭଲ ଲାଗେନି ତ ମୁଁ ଟିକେ ୱାକିଂ କରିକି ଗୀତ ଶୁଣିଦିଏ, ସେ ଗୀତ ମୁଁ ଗାଇବାକୁ ଚେଷ୍ଟା କରେ, ତ ସେତେବେଳେ ବି ମତେ ସ୍ଟ୍ରେସ୍ ଫ୍ରି ଲାଗେ।
1: ଅକୃହ କଥା ଯେତେବେଳେ ରହିଯାଏ ସେତେବେଳେ ଆମେ ସଙ୍ଗୀତ ମାଧ୍ୟମରେ ହିଁ ଆମେ ଲୋକମାନଙ୍କ ପାଖେ ପହଞ୍ଚାଉ। ଠିକ କହିଛନ୍ତି। ତାହେଲେ ମ୍ୟାଡମ ଆପଣଙ୍କ ଜୀବନରେ ଏମିତି କୌଣସି ମୁହୂର୍ତ୍ତ ଅଛି କି ଯେତେବେଳେ ଲାଗିଥିଲା ଯେ ସଙ୍ଗୀତ ଆପଣଙ୍କୁ ନୂଆ ସାହସ ବା ଆତ୍ମବିଶ୍ୱାସ ଦେଇଛି?
0: ହଁ, ଆକ୍ଚୁଆଲି ମୁଁ ପିଲାବେଳେ ଗୋଟେ ଜୁନିୟର ରେଡିଓ ଆର୍ଟିଷ୍ଟ ବି ଥିଲି। ମୁଁ ଗୋଟେ ଡ୍ରାମା ମାନେ ମାଲେରିଆ ଡିଜିଜ୍ ଉପରେ ଗୋଟେ ଡ୍ରାମା ହେଇଥିଲା, ତାହିଁରେ ବି ମୁଁ ଭାଗ ନେଇଥିଲି, ତାହିଁରେ ମୁଁ ମାନେ ମେନ୍ କ୍ୟାରେକ୍ଟର ପିଲା ଯାହାକୁ ମ୍ୟାଲେରିଆ ହେଇଛି, ତ ମୁଁ ତାର ଯାହା ବି ସିମ୍ପଟମ୍ସ ହଉ କି ଯାହା ବି ହଉ ସେସବୁ ମୋର ରୋଲ ଥିଲା ସେ ପିଲାର। ତ ମୁଁ ସେବେଠୁ ମୋର ପ୍ରଫେସନାଲି କହିଲେ ମୋର ସଙ୍ଗୀତ ଜର୍ନି ଷ୍ଟାର୍ଟ ହେଇଥିଲା। ତାପରେ ବି ବହୁତ ଜାଗାରେ ମୁଁ ଭଜନ ବଗେରା ଗାଉଥିଲି, ଆଉ ଟାଉନ ହଲ୍ରେ ବି ମୁଁ ଥରେ ପରଫର୍ମ କରିଥିଲି, ଯେ ଏସବୁ ମୁଁ ଗୋଟେ ଗ୍ରୁପ୍ରେ କରିଥିଲି। ଇଣ୍ଡିପେଣ୍ଡେଣ୍ଟଲି ଫାର୍ଷ୍ଟ ଟାଇମ୍ କହିବାକୁ ଗଲେ ଗୋଟେ ଅଫିସିଆଲ ଫଙ୍କସନ ଥିଲା ଜୟପୁରରେ, ସେଠି ମୁଁ ଯୋଉ ସୁନିଧି ଚୌହାନ ଯୋଉ ଗୀତ ଗାଇଛନ୍ତି କମ୍ଲି ସଙ୍ଗ, ଯୋଉ ଧୂମ୍ ଥ୍ରୀର ଗୋଟେ କମ୍ଲି ସଙ୍ଗ, ସେଟା ବହୁତ ଜଣ ଜାଣିଥିବେ, ବହୁତ ଫେମସ ହେଇଥିଲା ସେ ଗୀତ। ସୁନିଧି ଚୌହାନ ଗୋଟେ ବହୁତ ଭର୍ସାଟାଇଲ୍ ସିଙ୍ଗର, ତ ଆଉ ମୁଁ ତାଙ୍କ ସାଙ୍ଗେ ବହୁତ କନେକ୍ଟ କରିପାରେ, ବିକଜ୍ ଆମ ଟୋନ୍ କ୍ୱାଲିଟି ଆଉ ଟୋନାଲିଟି ମତେ ଟିକେ ସମାନ ଲାଗେ, ତ ମୁଁ ତାଙ୍କର ସେଇ ଗୀତ ମୋର ବହୁତ ଫେଭରେଟ୍ ଥିଲା ସେ ଟାଇମ୍ରେ, ତ ମୁଁ ସେଇଟା ଗାଇବାକୁ ଚେଷ୍ଟା କରିଥିଲି ଆଉ ମୁଁ ସେଠି ପରଫର୍ମ କରିଥିଲି ସେ ଅଫିସିଆଲ ଫଙ୍କସନ୍ରେ। ତ ସେଇଟା ଯେତେବେଳେ ମୁଁ ଗାଇଥିଲି ମୁଁ ସେଠି ଏକଲା ହିଁ ଥିଲି, ବାକି ମୋ ପଛରେ ବ୍ୟାଣ୍ଡ ଥିଲେ, ବଟ୍ ମୁଁ ସେଠି ଏକଲା ପରଫର୍ମ କରୁଥିଲି ମାଇକ୍ ଧରିକି ୱିଦାଉଟ୍ ଫିୟର, ଫାର୍ଷ୍ଟ ଟାଇମ୍ ଅନ୍ ଷ୍ଟେଜ୍ ମୁଁ ପରଫର୍ମ କରିଥିଲି, ତ ସେତେବେଳେ ମତେ ବହୁତ କନଫିଡେଣ୍ଟ ଲାଗିଥିଲା, ଆଉ ତା ପରଠୁ ମତେ କେବେ ବି ଷ୍ଟେଜ୍ ଫିୟର ବୋଲି ଗୋଟେ ଜିନିଷ ରହିଲାନି।
1: ଠିକ କଥା କହିଛନ୍ତି ମ୍ୟାଡମ, ଯେତେବେଳେ ଏତେ ଲୋକଙ୍କ ଗହଣରେ ବି ଷ୍ଟେଜ୍ ଉପରେ ଠିଆ ହେଇକି ପରଫର୍ମାନ୍ସ ଦବାଟା ଗୋଟେ ସହଜ ଜିନିଷ ନୁହେଁ, ଆଉ ଯେତେବେଳେ ସେଇ ଜିନିଷ କରିଦେବେ ଆପଣ, ଆପଣଙ୍କ ଭିତରେ ଗୋଟେ ଅଲଗା ଉର୍ଜା, ଅଲଗା ସାହସ ଆଉ ଆତ୍ମବିଶ୍ୱାସ ଆସିଯାଏ। ଏକଦମ ଠିକ କହିଛନ୍ତି। ତାହେଲେ ମ୍ୟାଡମ ଆପଣଙ୍କର ଯୋଉ MBBS ପାଠ ପଢିବା, ଏହା ସମୟରେ ଆପଣଙ୍କ ସାଙ୍ଗମାନେ ଆପଣଙ୍କ ଗୀତକୁ କେତେ ପ୍ରୋତ୍ସାହନ ଦେଉଥିଲେ, ଏମିତି କୌଣସି ସ୍ମରଣୀୟ ଘଟଣା ଅଛି ଯାହା ଆପଣ ଆମ ସହିତ ବାଣ୍ଟିବାକୁ ଚାହିଁବେ?
0: ମୋ ସାଙ୍ଗମାନେ ମତେ ସବୁବେଳେ ପ୍ରୋତ୍ସାହନ ଦଉଥିଲେ, ଆଉ ଯଦି ମୁଁ ଭୁଲ ଗାଇଯାଏ କୋଉ ଶବ୍ଦ ହଉ ବା କିଛି ହଉ, ତ ତାକୁ ଠିକ ବି କରୁଥିଲେ କି ମାନେ ଯଦି କୋଉ ଜାଗାରେ ଟ୍ୟୁନ୍ ଠିକ ସେ ହେଇନି, ନାଇଁ ତୁ ଆକୁ ଟିକେ ଆଉ ଟିକେ ଇମ୍ପ୍ରୋଭାଇଜ କରିପାରିବୁ ସେ ଟାଇପ୍ର। ଆଉ ମେନଲି ମୋ 10th ଆଉ 12th କ୍ଲାସର ସାଙ୍ଗମାନେ ବହୁତ ସପୋର୍ଟ କରିଛନ୍ତି, ମାନେ ତାଙ୍କେ ମାନେ ମତେ ସବୁବେଳେ କହିବେ ନାଇଁ ତୁ ଗୀତ ଗା, ତୁ ଗୀତ ଲାଇନ୍ରେ ବି ଗୋଟେ କରିୟର ବନେଇବାକୁ, ଆପାର୍ଟ ଫ୍ରମ୍ ମେଡିକାଲ ଷ୍ଟଡିଜ୍ ଗୀତରେ ବି ଗୋଟେ ତୁ ମାନେ ଟିକେ ଡେଡିକେସନ ବି କରିଲେ ବହୁତ ଆମକୁ ବି ଭଲ ଲାଗିବ ଶୁଣିବାକୁ ଏ ସାଙ୍ଗ, ଆଉ ତତେ ବି ଭଲ ଲାଗିବ, ତ ସେ ଟାଇପ୍ର। ଆଉ ମୁଁ MBBS ଯେହେତୁ ମୁଁ ଆନ୍ଧ୍ରପ୍ରଦେଶରେ କରିଛି, ତ ଭାଷା ଅଲଗା, ତ

0: ମୁଁ ଯେବେ ବି ସେମାନେ ମତେ କୁହନ୍ତି ତୁ ତେଲୁଗୁରେ ବି ଗୀତ ଶିଖିବା କଥା, ତ ମୁଁ ତେଲୁଗୁରେ ବି ବହୁତ ଗୀତ ଶିଖିଲି ଆଉ ତାଙ୍କ ସାଙ୍ଗରେ ତେଲୁଗୁରେ ମୁଁ କଥା ହେଇକି ବହୁତ ସାରା ତେଲୁଗୁ ଶବ୍ଦର ମାନେ ଠିକ ପ୍ରୋନାଉନସିଏସନ ବି ମୁଁ ଜାଣିପାରିଲି, ଆଉ ସେ ଲାଗି ମୁଁ ବହୁତ ସାରା ଭାଷାରେ ଗୀତ ଗାଇପାରେ, ଯେମିତି ତେଲୁଗୁ ହଉ, ତାମିଲ ହଉ, ଆଉ ଓଡିଆ ହିନ୍ଦୀ ତ ଗାଏ, ଆଉ ସ୍ପାନିଶ ଗୀତ ବି ମୁଁ ଶିଖିକି ଗାଇପାରେ।
1: ଆପଣ ବେଙ୍ଗଲୀ ବି ବହୁତ ସୁନ୍ଦର ଗାଆନ୍ତି ମ୍ୟାଡମ, ମୁଁ ଶୁଣିଥିଲି।
0: ଆଜ୍ଞା, ବେଙ୍ଗଲୀ ଗୀତ ବି ମୁଁ ଗାଏ।
1: ଆଜ୍ଞା, ତାହେଲେ ମ୍ୟାଡମ ଆପଣଙ୍କ ପ୍ରିୟ ଗାୟକ କିମ୍ବା ଗାୟିକା କିଏ, ଆଉ ତାଙ୍କ ଠାରୁ ଆପଣ କଣ ଶିଖିଛନ୍ତି?
0: ମତେ ବହୁତ ଜଣ ଗାୟକ ଗାୟିକା ବହୁତ ପସନ୍ଦ, ବଟ୍ ମୁଁ ଆଇଡଲ ମାନେ ଲେଟ୍ ଶ୍ରୀମତୀ ଲତା ମଙ୍ଗେସକର ଜୀ ଆଉ ଏବେ ଅରିଜିତ ସିଂ, ମାନେ ସେମାନେ ଏମିତି ଗାଆନ୍ତି ମାନେ ଗୋଟେ ଗୀତର ପ୍ରତି ଶବ୍ଦର ଭାବନା ତାଙ୍କ ଗାଇବା ଶୈଳୀରେ ପ୍ରକାଶିତ ହୁଏ, ଯାହାକି ଗୀତକୁ ଏତେ ସୁନ୍ଦର କରିଥାଏ ଆଉ ଶୁଣିବାକୁ ବି ଏତେ ଭଲ ଲାଗେ। ପ୍ରତି ଶବ୍ଦର ଗୋଟେ ମହତ୍ଵ ତାଙ୍କ ଗୀତରେ ଜଣାପଡେ, ତ ସେଇଟା ମୁଁ ତାଙ୍କଠୁ ବହୁତ ଶିଖିଛି। ମାନେ ଗୋଟେ ଗୀତର ଏଭ୍ରି ୱାର୍ଡର ଇମୋସନ ତମେ କେମିତି ଗୀତରେ ବାହାର କରିପାରିବ ଆଉ ତାର ମିନିଂ ତମେ ବୁଝେଇ ପାରିବ, ସେଇଟା ମୁଁ ତାଙ୍କମାନଙ୍କଠୁ ଶିଖିଛି।
1: ତେବେ ମ୍ୟାଡମ ଆଜିର ଯୋଉ ଯୁବପିଢି ଅଛନ୍ତି, ଏମାନେ କରିୟର ପାଇଁ ନିଜର ହବିକୁ ଛାଡି ଦଉଛନ୍ତି, ଆପଣ ଜାଣିଥିବେ, କାହାକୁ ଡକ୍ଟର ବନିବାର ଅଛି, ଇଞ୍ଜିନିୟର ବନିବାର ଅଛି, ତ ସେହି ରେଟ ରେସରେ ସେମାନେ ଦୌଡି ଦୌଡି ସେମାନେ କିଏ ଗୋଟେ ଭଲ ଡ୍ୟାନ୍ସର ଥାନ୍ତି, କିଏ ଗୋଟେ ଭଲ ଆର୍ଟିଷ୍ଟ ପେଣ୍ଟ କରନ୍ତି, କିଏ ଗୋଟେ ଭଲ ସିଙ୍ଗର ଥାନ୍ତି, ତ ସେଇ ଜିନିଷକୁ ସେମାନେ ଛାଡିକି ତାଙ୍କ କରିୟର ମାନେ ଆଗକୁ ବଢିବା ପାଇଁ ସେମାନେ ଚାଲିଯାନ୍ତି, ତ ସେମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
0: ମୁଁ କହିବି କରିୟର ବହୁତ ଇମ୍ପୋର୍ଟାଣ୍ଟ, ବଟ୍ ନିଜ ହବିକୁ ବି କେବେ ଛାଡିବା କଥା ନାହିଁ, କାହିଁକି ନା ହବି ହେଲା ଗୋଟେ ପର୍ସନର ୟୁନିକ୍ ଆଇଡେଣ୍ଟିଟି। ଆମେ ଯେମିତି ଆଧାର କାର୍ଡ କହୁଛେ, ସେମିତି ଗୋଟେ ପର୍ସନର ୟୁନିକ୍ ଆଇଡେଣ୍ଟିଟି ହେଲା ତା ହବି, ତା ହବି ତାକୁ କେବେ ବି ଛାଡିବା କଥା ନାହିଁ। କରିୟର ପାଇଁ ପରିଶ୍ରମ ଦରକାର, ବହୁତ ଦରକାର, ପରିଶ୍ରମ କରିକି କରିୟର ପାଇବା ଦରକାର, ମାତ୍ର କରିୟର ସାଙ୍ଗରେ ନିଜ ହବି ପାଇଁ ବି କିଛି ସମୟ ନିଜ ଦିନରୁ ତ କାଢିପାରିବ ନା। ଏବେ ଫୋନ ରେ ସ୍କ୍ରୋଲ କରିକି ବା ଯାହା ବି ହ୍ୱାଟ୍ସଆପ ଷ୍ଟେଟସ ଦେଖିକି ବା ଯାହା କାହାର ଷ୍ଟୋରୀ ଦେଖିକି ସେସବୁରେ ଯୋଉ ସମୟ ତମେ କାଢୁଥାଅ, ସେମିତି କି ନିଜ ପାଠ ପଢିବାରେ ଯେମିତି ସମୟ କାଢୁଥାଅ, ଟିକେ ବ୍ରେକ୍ ନେଇକି ଆପଣ ନିଜ ହବିକୁ ବି ଫଲୋ କରିବା କଥା।
1: ଠିକ କଥା କହିଛନ୍ତି ମ୍ୟାଡମ। ତାହେଲେ ମ୍ୟାଡମ ଏହି ଇଣ୍ଟରଭ୍ୟୁଟା ସରିବା ଆଗରୁ ଆପଣ ଆଉ ଗୋଟେ ଛୋଟ ଆପଣଙ୍କର ଫେଭରେଟ ଗୀତ ଯଦି ଆମ ଶ୍ରୋତା ମାନଙ୍କୁ ଶୁଣେଇ ଦେଇଥାନ୍ତେ ବହୁତ ହିଁ ଭଲ ହେଇଥାନ୍ତା।
0: ଆଜ୍ଞା, ଏଇଟା ଅରିଜିତ ସିଂଙ୍କର ଗୋଟେ ଗୀତ ମତେ ବହୁତ ପସନ୍ଦ, ତ ସେଇଟା ମୁଁ ଆପଣଙ୍କୁ ଶୁଣେଇବାକୁ ଚାହୁଁଛି। जब जब तेरे पास मैं आया एक सुकून मिला।

0: जरा फिर मोहब्बत करने चला है तू। धन्यवाद।
1: बहुत ही बढ़िया गायचंती मैडम। मुँ तो पर्सनली आपण बहुत बड़ा फैन हो जाएगी गीत गुड़ा शुणिकी। एटा वन ऑफ माय फेवरेट सॉन्ग। तापरे मैडम आपण गोटे शेष प्रश्नटा रही। मैडम आज जो टॉपिक रही नूतन प्रतिभा, यह मध्यम आम श्रोता मानक उद्देश्य आपणकर कौन सी प्रेरणादायक बार्ता रही?
0: ମୁଁ କହିବି ଯେ କେବେ ବି ଆପଣ ନିଜ ଟ୍ୟାଲେଣ୍ଟ କୁ ବା ନିଜ ହବି କୁ ନିଜ କରିୟର ପାଇଁ ସାକ୍ରିଫାଇସ୍ କରନ୍ତୁ ନାହିଁ। କରିୟର କୁ ପାଆନ୍ତୁ, ପରିଶ୍ରମ କରନ୍ତୁ, କରିୟର ଇଜ୍ ଇମ୍ପୋର୍ଟାଣ୍ଟ, ବଟ୍ ହବି ଗୋଟେ ଏମିତି ଜିନିଷ ଆଉ ଟ୍ୟାଲେଣ୍ଟ ଗୋଟେ ଏମିତି ଜିନିଷ ଯୋଉଟା କି ସବୁ ପର୍ସନ୍ ର ୟୁନିକ୍ ଆଇଡେଣ୍ଟିଟି ଥାଏ, ଆଉ ତା ଟ୍ୟାଲେଣ୍ଟ କୁ ସିଏ ଯଦି ଫଲୋ କରେ, ଯାହା କରିୟର ରେ ଆମକୁ ପଇସା ମିଳିବ ସବୁ ମିଳିବ, ବଟ୍ ଟ୍ୟାଲେଣ୍ଟ ନିଜ ହବି କୁ ଫଲୋ କରିଲେ ଆମକୁ ଖୁସି ମିଳିବ। ଆଉ ଯେତେବେଳେ ଲୋକମାନେ ଆମ ହବି କୁ ଆପ୍ରିସିଏଟ୍ କରିବେ ବା ପ୍ରଶଂସା କରିବେ, ସେତେବେଳେ ଆମକୁ ବହୁତ କନଫିଡେଣ୍ଟ ଫିଲ୍ ହବ, ବହୁତ ଖୁସି ଲାଗିବ ଯେ ହଁ ମୁଁ ବି କିଛି ଅଲଗା, ମତେ ବି କିଛି ଜଣା, ମୁଁ ବି ପାଠ ଛଡା ଆଉ ବି କଣ ମୁଁ କରିପାରେ। ତ ସେ ଜିନିଷର ଗୋଟେ କନଫିଡେନ୍ସ ରହିବ। ଯେତିକି କରିୟର ଇମ୍ପୋର୍ଟାଣ୍ଟ ସେତିକି ହବି ବି ଇମ୍ପୋର୍ଟାଣ୍ଟ। କାହିଁ ମୁଁ କହିବାକୁ ଚାହୁଁଛି, ମୋର ବି ଗୋଟେ ଇଚ୍ଛା ଅଛି।

0: ମୁଁ ଏବେ ଗୀତ ଶିଖିଛି ବଟ୍ ଇନ୍ ଫ୍ୟୁଚର ମତେ ଗିଟାର ଆଉ କିବୋର୍ଡ ଶିଖିବାର ବି ଇଚ୍ଛା ରହିଛି। ତ ଯାହା ବି ଇଚ୍ଛା ଆପଣଙ୍କ ଜୀବନରେ ଅଛି କରିବାର ସେଇଟା ଆପଣ କେବେ ବି ଦବେଇ ରଖନ୍ତୁ ନାହିଁ। ଆପଣ ମୁହୂର୍ତ୍ତ ଖୋଜନ୍ତୁ ନାହିଁ ଯେ ହଁ ଏ ମୁହୂର୍ତ୍ତ ଆସିଲେ ମୁଁ କରିବି, ହଁ ଏବେ କରିବି, କାହିଁକି ନା ସେମିତି ହେଇ ହେଇ ଜୀବନ ସରିଯିବ ସିନା ସେ ମୁହୂର୍ତ୍ତ କେବେ ଆସିବନି।
1: ଠିକ୍ କଥା।
0: ଆଜ୍ ଏଣ୍ଡ ୱେନ୍ ୟୁ ଫିଲ୍ ଦାଟ୍ ଦିସ୍ ଇଜ୍ ଦ ଟାଇମ୍ ଆଇ ଶୁଡ୍ ଷ୍ଟାର୍ଟ ଫଲୋଇଂ ମାଇ ହବି, ଆପଣ ସେବେ ହିଁ ଷ୍ଟାର୍ଟ କରିଦିଅନ୍ତୁ।
1: ଠିକ୍ କଥା କହିଥିଲି ମ୍ୟାଡମ୍। ଆପଣଙ୍କର willing to learn something ର ଯୋଉ ଆଶା ଏବଂ ଗୋଟେ ଏତେ ସୁନ୍ଦର ଇଣ୍ଟରେଷ୍ଟ ଦେଖିକି ବହୁତ ହିଁ ଖୁସି ଲାଗିଲା। ଆଜିର ଯୋଉ ଆମର ବିଷୟ ଥିଲା ନୂତନ ପ୍ରତିଭା, ରେ ଆମ ସହିତ ଆଲୋଚନାରେ ଥିଲେ ଡକ୍ଟର ସମୀକ୍ଷା ପାତ୍ର। ସେ ନିଜର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମ ଜରିଆରେ ଆମ ଯୁବ ଶ୍ରୋତାଙ୍କୁ ଅନୁପ୍ରେରିତ କରିଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି ମ୍ୟାଡମ୍। ବହୁତ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ମତେ ଗୋଟେ ଏମିତି ପ୍ଲାଟଫର୍ମ ଦେବାକୁ ଯାହାରେ ମୁଁ କଳା ବିଷୟରେ କିଛି କହିପାରିଲି। ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ୍, ରହିଲୁ। ନମସ୍କାର।
0: ନମସ୍କାର।

0: ତେବେ ସାଥୀ ଶୁଣୁଥିଲେ ତ ଗୋଟିଏ ସାକ୍ଷାତକାର ଯେଉଁଥିରେ ଆମେ କଥାବାର୍ତ୍ତା ହେଲୁ ସମୀକ୍ଷା ବାପାଙ୍କ ସହିତ ଏବଂ ତାଙ୍କଠାରୁ ବହୁତ କିଛି ଶୁଣିବାକୁ ମିଳିଲା ଏବଂ ତାଙ୍କର ସଙ୍ଗୀତ ଜୀବନ ସମ୍ପର୍କରେ ଆମେ ବହୁତ କିଛି ଜାଣିଲେ। ଆଶା କରୁଛି ଆପଣଙ୍କୁ ସାକ୍ଷାତକାରଟି ଭଲ ଲାଗିଥିବ। ତେବେ ସାଥୀ ଏଥିସହିତ ଆମେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛେ ଏବଂ ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ ଆସନ୍ତାକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆପଣମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।
0: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତା ସମ୍ପର୍କରେ ମଧ୍ୟ ଆମ ନିକଟକୁ ମତାମତ ପଠାଇବାକୁ ଯେପରି ନ ଭୁଲନ୍ତି। ତେବେ ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ ଆମକୁ ମେସେଜ, ଭଏସ୍ ମେସେଜ ଏବଂ ଇମେଲ ମଧ୍ୟ କରିପାରିବେ। ଆମ ନିକଟକୁ ମେସେଜ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568
0: ଏବଂ ଆମ ନିକଟକୁ ଇମେଲ କରିବା ପାଇଁ ଆମର ଇମେଲ ଆଇଡିଟି ହେଲା
1: airjaipur@gmail.com।
0: ତେବେ ହଁ ସାଥୀ, ଆପଣମାନଙ୍କଠାରୁ ଏହି ସ୍ପନ୍ଦନ ଅଗଣାରୁ ଆଜି ବିଦାୟ ନେଉଛୁ ଆମେ ଦୁହେଁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ସୁଶୀଲ କୁମାର ସାହୁ
1: ଆଉ ମୁଁ ସୋନାଲି ପଣ୍ଡା। ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଜୟତିଜନ। ଉପସ୍ଥାପନା କରୁଛନ୍ତି ମନୋଜ ପାତ୍ର ଏବଂ ଜୟରାମ ମୋର୍ଚ୍ଚା।

0: ଯାଇଥିବ କିମ୍ବା ଆକ୍ସିଡେଣ୍ଟ ହେଇଯାଇଥିବ ସେଇଭଳିଆ କଣ୍ଡିସନ ସେଇସବୁ ଜିନିଷ ମାନଙ୍କରେ କାନ ବି କମ ଶୁଭିବ, ସେଟା ହେଲା ମାନେ ନିହାତି ଦେଖିବାକୁ ପଡିବ ହିଁ ପଡିବ।
1: ଇଲେ ଏ ଯେନ୍ କାନ ଏମିତି ଏମିତି ଖରାପ ହେଇଛି ବୋଲା ତମେ ଯେ କାନ ଖରାପ ହେଲେ କାଇ ତାର କାଇ ଉପାୟ ଅଛି କି ଡୋଲ କରିବା ପାଇଁ?
0: ଅଛି, ଏବେ ଦେଖନ୍ତୁ ଯଦି କାନ ଗୋଟେ ଛୋଟ ପିଲା ଗୋଟେ 3-4 ବର୍ଷ ପିଲା ଜଣେ ତାର ମା ଧରିକି ଆସିଲେ ନାଇଁ କାନ ଶୁଭୁ ତୁ କାନ ଶୁଭୁ ନାହିଁ କଥା ବି କହିପାରୁ ନାହିଁ କଣ କରିବା, ତ ଆମେ ପ୍ରଥମେ ଦେଖିବୁ ତାର କାନ ଭିତରେ ଠିକ ଅଛି ନା ନାହିଁ, କାନ ଭିତରେ ପୁଜ ବାହାରୁଛି କି ଗଇ ଅଛି କି ମଳି ଅଛି ଫାଷ୍ଟ ଦେଖିବି, ତାକୁ ପ୍ରଥମେ ସଫା କରାହବ। ସଫା କରା ହେଲା ପରେ ଆମର ଅଡିଓଲୋଜିଷ୍ଟ ଅଛନ୍ତି, ଆମର ଗୋଟେ ଟେକ୍ନିସିଆନ ଅଛନ୍ତି, ସେମାନେ ଟେଷ୍ଟ କଲେ ଜଣା ପଡିବ ସେ ଟେଷ୍ଟରେ କାନ କଣ ପାଇଁ ତାର ଖରାପ ଅଛି, ଶୁଭୁ ନାହିଁ କଣ ପାଇଁ। ଯଦି ତାର ଭିତରେ ଶିର ଯଦି ଦୋଷ ଅଛି ପ୍ରୋବ୍ଲେମ ହଉଛି ତାହେଲେ ଆମେ କଣ କରିବୁ ତାକୁ ମେସିନ ଲଗେଇବା ପାଇଁ କହିବୁ। ଛୋଟ ପିଲା ଯେମିତି ଚକଲା ପିନ୍ଧୁଛନ୍ତି ପିଲାବେଳୁ ସେମିତି ଛୋଟ ପିଲା ସେମିତି କାନ ପିଲା କାନ ମେସିନ ମେସିନ ଲଗେଇବ, ସେଟା ଆମର ବ୍ଲକ ଅଫିସ ମାନଙ୍କରେ ଆମେ ସାର୍ଟିଫିକେଟ ଦେଲେ ବ୍ଲକ ଅଫିସ ତରଫରୁ ଆମର ଡିଷ୍ଟ୍ରିକ୍ଟ ସୋସିଆଲ ସିକ୍ୟୁରିଟି ଅଫିସର DSSO ଆମର ବ୍ଲକ ଅଫିସରେ ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ଯେଉଁମାନେ ପେନ୍ସନ ମାନେ ଦଉଛନ୍ତି ବୁଢା ବୁଢୀ ପେନ୍ସନ ଏ ଡିପାର୍ଟମେଣ୍ଟ ବାଲା ଆମର କାନ ମେସିନ ବି ପ୍ରୋଭାଇଡ କରୁଛନ୍ତି, ଏଟା ସବୁ ଲୋକ ଜାଣିବାର ଅଛି। ଆମେ ପ୍ରଥମେ ସାର୍ଟିଫିକେଟ ଯେତେବେଳେ ଦଉଛୁ ବୁଢା ଲୋକ ହଉ
1: ସାର୍ଟିଫିକେଟ
0: ପାଇଲା ପରେ ତାଙ୍କ ପାଇଁ ସରକାର ବ୍ୟବସ୍ଥା ଅଫିସରେ ମେସିନ ଦଉଛନ୍ତି, ମେସିନ ଲଗେଇଲା ପରେ ସେ ଲୋକଟା ଶୁଣିପାରିବ ସେ ପିଲାଟା ଶୁଣିପାରିବେ
1: ଡୋଗରା ଡୋଗରୀ ପିଲା ଟୋକି
0: ହେଲେ ବି ଯଦି ତାର କାନ
1: ସାର୍ଟିଫିକେଟ
0: ଇମ୍ପୋର୍ଟାଣ୍ଟ ସାର୍ଟିଫିକେଟ କରବାର ଅଛି, ଆଉ ଆମେ ଘରେ ବସିବୁ ତମ ଘରେ ଆଣି ଦେଇଦେବେ ମେସିନ ଚିନ୍ତି ହବ ନାହିଁ, ଆମେ ଡକ୍ଟର ପାଖକୁ ଯିବୁ ଟେଷ୍ଟ କରିବୁ ତାପରେ ସାର୍ଟିଫିକେଟ ପାଇଁ ଆପ୍ଲାଏ କରବ। ଆମର ବ୍ଲକ ଲେଭେଲରେ କ୍ୟାମ୍ପ ସବୁ ହଉଛି, ଆପ୍ଲାଏ କଲେ ସେ କ୍ୟାମ୍ପରେ ଆମେ ତାଙ୍କୁ ସାର୍ଟିଫିକେଟ ଦବୁ।
1: ସେଟା ତମେ ଶୁଣିବା ଯନ୍ତର ଦେବାଟା ଆମେ କାନ କେ କେନ୍ତା ଯତ୍ନ କରଲେ ଏ ସବୁ ଦାନ୍ତା ଆମକେ ନୁହେ।
0: ଯଦି ଆମେ ପିଲାବେଳ ଠୁ ଏଇ ଜିନିଷ ଦେଖିବା କଣ ହଉଛି, ଯଦି କାହାର କାନରୁ ପୁଜ ବାହାରୁଛି ପାଣି ବାହାରୁଛି ଶୁଭୁନି ତାକୁ କହିବା ମୁଣ୍ଡ ବେଶୀ ଧୋଇବ ନାହିଁ, ଥଣ୍ଡା ପାଣି ପିଇବ ନାହିଁ, କୁସୁମ ପାଣି ପିଇବ, କାନ ସବୁବେଳେ ସଫା ସୁରକ୍ଷିତ ରଖିବ। ବଡ ଲୋକ ବି ସେମିତି କିଛି ହେଇଛି ସେମିତି ସବୁବେଳେ ଦେଖିବ ମନ ଇଚ୍ଛା କାଠି କିମ୍ବା ଆମର ଯୋଉ ଇୟର ବଡ୍ସ କି ଇତ୍ୟାଦି କାଠି କଣ କଣ ମନ ଇଚ୍ଛା ଜିନିଷ ଯେମିତି କାନ ଭିତରେ ମାରିବନି, କାନ ମାରିଲେ କାନ ପର୍ଦା ବହୁତ ସୂକ୍ଷ୍ମ, ଥରେ ଯଦି ଫାଟିଯିବ ଭଗବାନ ଆମକୁ ଥରେ ଦେଇଛନ୍ତି, ଯଦି ଫାଟିଯିବ ଆଉ ସେଟା ଭଲ ହବାଟା ବହୁତ ମୁସ୍କିଲ, ସେଥିପାଇଁ ଜାଗ୍ରତ ରହିବାକୁ ପଡିବ। ଆଉ ତା ସହିତ ଡାକ୍ତରଙ୍କୁ ଦେଖେଇକିରି ଭଲ ମେଡିସିନ ଟିକେ ଖାଇବ, କାନ ଡ୍ରପ ଦେଲେ ଧୀରେ ଧୀରେ ଶୁଖିବ ଆଉ ଭଲ ଶୁଭିବ।
1: ଏଟା ତ ଗଲା କାର କାର ଏଇଟା ସବୁ ଖରାପ ହେଲେ ଡାକ୍ତର ଦେଖାଇବାର କି ଯତ୍ନ କରବାର, ଗୋଟେ ମାମୁଲି ଲୋକ ଗୋଟେ କେନ୍ତା ଯତ୍ନ କଲେ ଏସବୁ ନୁହେ ବାବୁ?
0: ମାମୁଲି ଲୋକ ଆମର ଯେତେବେଳେ ଆସୁଛନ୍ତି ସେମାନେ ଏବେ ଆମେ ଗାଧେଲା ପରେ ପ୍ରତିଦିନ ଟାୱାଲରେ ଟିକେ କାନ ଟିକେ ଭଲ କି ଝାଙ୍କି ଝାଙ୍କି ପୋଛି ଦବା, ପାଣି ଯେମିତି ପଶିବନି, ଯଦି ବର୍ଷା ରୌଦା ହଉଛୁ ସବୁବେଳେ ରେନକୋଟ ପିନ୍ଧିବା, କାନରେ ଭଲ ତୁଳା ଦେଇକି ବାହାରକୁ ଆମେ ବର୍ଷା ଦିନ ପାଣି ପଶିବ ସେଥିପାଇଁ କାନ ଭଲ କି ତୁଳା ଦେଇକି ରେନକୋଟ ଦେଇକି ଯିବା, ବର୍ଷାରେ ଓଦା ହବା ନାହିଁ, ବର୍ଷା ଯଦି ପାଣି ପଶିବ କାନ ଖରାପ ହବ। ତା ସହିତ ହଁ ସେଟା ଇମ୍ପୋର୍ଟାଣ୍ଟ, ଯଦି ପୂଜ ଟିକେ ବାହାରିଲା ସାଙ୍ଗେ ସାଙ୍ଗେ ଡାକ୍ତର ପାଖକୁ ଯାଇକି ଦେଖେ।
1: ଏବେ ଶୋଇଲା ବେଳେ କାଇ କିଡା ମକଡା ପୁରି ଯିବା କି ଚାଟି ପୁରି ଯିବା,
0: ସେଥିପାଇଁ ଆମେ କହୁଛୁ ମଶାରୀ ଭିତରେ ଶୁଅ,
1: ହଁ
0: ଆଉ ପଶିବାନି, ଯଦି ପଶିଲା ଆମେ ତ ଆମେ କହିଦଉଛୁ ନା ତେଲ ଟିକେ ପ୍ରଥମେ ପକେଇ ଦଉଛୁ, କାହିଁକି ଆମେ ତ ସାଙ୍ଗେ ସାଙ୍ଗେ କାଢି ପାରିବୁନି ଭିତରେ ପଳେଇ ଯାଇଥିବ, ସାଙ୍ଗେ ସାଙ୍ଗେ ଘରେ ଯେକୌଣସି ଉଷୁମ ତେଲ ଟିକେ ମନେକର ଅସରପା ପଶିଗଲା କି ଝିଣ୍ଟିକା ପଶିଗଲା କି ପିମ୍ପୁଡି ପଶିଗଲା ଆମେ ତ ବାହାରିବ ନା ଭିତରେ ଯାଇକି କାମୁଡ଼ି ଦବ ନା, ସେଥିପାଇଁ ଆମେ କଣ କରୁ ଉଷୁମ ତେଲ ଟିକେ ପାଣି ପକେଇବା ନା, ଉଷୁମ ତେଲ ଟିକେ ପକେଇଦେଲେ ସେ ତେଲରେ କଣ ହବ ପୋକଟା ମରିଯିବ। ତାପରେ ତା ପରଦିନ ରାତିରେ ମନକୁ ରାତିରେ ତ କୋଉ ଅସୁବିଧା ନା କୋଉଠୁ କୋଉଠୁ ଗାଁ ଭିତରୁ ଆସି ହବ ନାହିଁ, ତା ପରଦିନ ସକାଳେ ଭଲ ମେଡିକାଲ ଯାଇକିରି କାନ ଡାକ୍ତର ଦେଖେଇଲେ ସେ ପୋକ କାଢ଼ିଦେଲେ ଭଲ ହେଇଯିବ, କିଛି ଅସୁବିଧା ନାହିଁ।
1: ହେଲେ ବାବୁ ଯୋଉ ଡଗରା ଡଗରି ମନକେ ସେ କାନ ଭିତରେ ନାଇକି କୁଡ କୁଡ କୁଡ କୁଡ ବାଦଲା ପରା ହେଇଛି ସେଟା କେନ୍ତା ବାବୁ?
0: ସେଟା ବୟସ ହେଲେ ବହୁତ ଲୋକଙ୍କୁ ଯେତେବେଳେ କାନ ଶୁଭିବନି ଭିତରେ ଘୁ ଘୁ ଆବାଜ ଆସିବ, ଟ୍ରେନ ଚାଲିଲା ପରେ ଯିବ, ବେଳେ ବେଳେ ପବନ ଶୁଁ ଶୁଁ ଆବାଜ ହେଲା ପରେ ଆସିବ, ଏଇଟା ବହୁତ ଲୋକଙ୍କୁ ହବ, କୁଡ୍କୁଡ୍ ଆବାଜ ବି ଆସେ। ଯଦି ସେମିତି ଯଦି ବେଶୀ ଆବାଜ ଆସୁଛି କି ବେଶୀ ପ୍ରୋବ୍ଲେମ ହଉଛି ତ ଆମେ ତାର ଡ୍ରପ ଅଛି ମେଡିସିନ ଅଛି ପକେଇଲେ ମେଡିସିନ ଖାଇଲେ ଭଲ ହବ, ଆଉ ସବୁବେଳେ କାନରେ ତୁଳା ଟିକେ ଦଉଥିବେ ବୁଝିଲେ କି, ଆଉ ଯଦି କିଛି

0: ପଳେଇ ଅଛି ଯେ ସଫା କରିଦେଲେ ଆଉ କୁଡ଼ୁକୁଡ଼ ଆବାଜ ଆସିବନି, ଭଲ ଶୁଭିବ।
1: ଆଲେ ବାବୁ ଏତିକି କଥା ଆମର ଭାଇ ଭଉଣୀ ମାନଙ୍କୁ କହିଲା ସେମାନେ ଶୁଣିରେ ଭାଇ କାନର ମିଶା ଯତ୍ନ ନେ ଭାଇ, ଯଦି କାଇ ଅସୁବିଧା ହେଲା ବୋଲେ ଡାକ୍ତର ଯାଇକରି ଦେଖାଇବେ। ଆରି ଗୋଟେ ଦିନ ବେଟଘାଟ ହଉଥିନୁ ବାବୁ, ଜୁହାର ଲାଗ
0: ଜୁହାର ଲାଗ ଜୁହାର ଲାଗ।
1: କେମିତି ଦେଖିଲୁ କାନର ଯତ୍ନ କେମିତି
2: ନା? ନା ଏବେ ଆମର ଲୋକ ମାନେ କାନ କିଏ ଯତ୍ନ କରୁନାହିଁ
1: କରୁନାହିଁ,
2: ଏଇଟା ବାଜିଲେ ମିଶା ଛାଡି ଦେଲୁନି
1: ହେଲେ ତାକେ ପୁଣି ଗୀତ ଗୋଟେ ଶୁଣାଇଲି ଆଗ ସେ ମିଶା ଖଣ୍ଡେ ସାରଦା ହେଇଛି କି ନାଇଁ?
2: ହଁ ଶୁଣାଓ ଆରି ଆଲେ ତେବେ।

ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ୍। ଉପସ୍ଥାପନା କଲେ ମନୋଜ କୁମାର ପାତ୍ର ଏବଂ ଜୟରାମ ମୁର୍ଜା।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मुकेश कुमार।

ଉଚ୍ଚତା ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଆମ ଚଳିତ ଅଧିବେଶନରେ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ 6:10। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତର 154ତମ ଭାଗ। ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ଶୁଣିବେ 6:30। ଆଜିର ପ୍ରସଙ୍ଗ ଶୁଣିବେ 6:55 ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ 7:00। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଛେଳି ମେଣ୍ଢା ପାଳନର ଲାଭ ସେ ସମ୍ପର୍କରେ ସାକ୍ଷାତକାର ଶୁଣିବେ ସୂର୍ଯ୍ୟକାନ୍ତ ରାଉଳଙ୍କ ସହ। ପରେ ଆଜିର ଚାଷୀକ୍ରମରେ ରହିଛି ମନୋଜ କୁମାର ଖରାଙ୍କ ସହ ସାକ୍ଷାତକାର। ସାଂସଦ ସମୀକ୍ଷା ଶୁଣିବେ 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 8:15 ଭେଟିଥିବୁ ଧାରାବାହିକ ନାଟକ ଅମୃତର ସନ୍ତାନ, ଆଜି ଶୁଣିବେ ଏହାର ପ୍ରଥମ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପରିଚାଳନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସୀତାର ବାଦନ ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ, ଶୁଣିବେ ଆଜି 8:30। ସାପ୍ତାହିକ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମହୁଜ ଭେଟିଦେବୁ 9:30। କେତୋଟି ଦେଶିଆ ଗୀତ ପ୍ରଚାର କରିବୁ 9:45। ଶିଳ୍ପୀମାନେ ହେଲେ ପ୍ରୀତି ପଣ୍ଡା, ପ୍ରଶାନ୍ତ କୁମାର ସାମନ୍ତରାୟ ଏବଂ ନବକିଶୋର ଭଦ୍ରା। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା। ବନ୍ଦନା କାର୍ଯ୍ୟକ୍ରମ ଶୁଣିବେ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ବୀଣାପାଣି ପୁରୋହିତ, ଧନଞ୍ଜୟ ଶତପଥୀ ଏବଂ ସୁଧା ମିଶ୍ର। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। ରିଞ୍ଜୋଡ଼ି ପ୍ରଚାର କରିବୁ 6:45, ଏଥିରେ ଗଦବ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ବିର୍ସା ସିସା ଏବଂ ସାଥୀ। 7:25 ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ବିବାହରେ ଅଧିକ ଖର୍ଚ୍ଚ ପରମ୍ପରା ନା ଅପଚୟ। 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ, ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଲୋକନାଟ ଚଣ୍ଡୀ ବିଜୟ ପ୍ରଚାର କରିବୁ 11:00। ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟଶଙ୍କର ଜାନି, ସଙ୍ଗୀତ ନିହାରଞ୍ଜନ ମହାନ୍ତି। 11:05 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ବିନୋଦିନୀ ସାହୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ 1:20। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ଟି ସୌରୀ। 9:30 ପ୍ରଚାର କରିବୁ ନାଟକ ଆସ ସିନେମା ଦେଖିବା, ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 8:00। ଶୁଣିମା ହେଉ ଏହି କାର୍ଯ୍ୟକ୍ରମ ଭେଟିଦେବୁ 6:15। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। କୃଷକ କାର୍ଯ୍ୟକ୍ରମ ଶୁଣିବେ 7:30। ଏଥିରେ ରହିଛି ଆଲୋଚନା ଆମ ଅଞ୍ଚଳରେ ଆଳୁ ଚାଷ ପାଇଁ ରହିଥିବା ସୁବିଧା। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ବେଟା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅନୁରାଧ ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ଆନନ୍ଦ ମିଲିନ୍ଦ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଦଲାଲ କଥାଚିତ୍ରର ଏହି ଗୀତଟି। ଗୀତିକାର ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବପି ଲେହେରୀ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମ।

ପଞ୍ଚମ ସ୍କନ୍ଧର ଶେଷ ଭାଗରେ ଶ୍ରୀ ସୁଖଦେବ ନାନାବିଧ ଦୁଃସହ ଯାତନାପୂର୍ଣ୍ଣ ନରକ ସମୂହର ବର୍ଣ୍ଣନା କରିଛନ୍ତି। ନାମ, ରୂପ ଏବଂ ଲକ୍ଷଣ ଅନୁସାରେ 28ଟି ନରକ ପୃଥିବୀର ନିମ୍ନ ପ୍ରଦେଶରେ ଅଛି। ନରକର ରାଜା ହେଉଛନ୍ତି ଭଗବାନ ଯମ। ସେ ଦୂତମାନଙ୍କ ଦ୍ୱାରା ମୃତ ପ୍ରାଣୀଙ୍କୁ ଆଣି ଦୁଷ୍କର୍ମ ଅନୁସାରେ ନାନାବିଧ ଯନ୍ତ୍ରଣା ଦିଅନ୍ତି। ପରୀକ୍ଷିତଙ୍କ ମନକୁ ନରକ ଯନ୍ତ୍ରଣାର ବିଭୀଷିକା ଅଧିକାର କରିଛି। ସେ ଏବେ ସେହି ନରକ ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ ଜାଣିବାକୁ ଚାହିଁଛନ୍ତି। ଏହି ଉପଲକ୍ଷେ ଶ୍ରୀ ସୁଖଦେବ ଅଜାମିଳ ଉପାଖ୍ୟାନ, ଦକ୍ଷପୁତ୍ରଙ୍କ ତପସ୍ୟା ଏବଂ ଦୂତ୍ରାସୁର ପ୍ରସଙ୍ଗ ବର୍ଣ୍ଣନା କରି ପ୍ରତିପାଦନ କରିବେ, ଶ୍ରୀକୃଷ୍ଣ ଭଜନ ହିଁ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ, ଭକ୍ତି ଦ୍ୱାରା ପାପରାଶି ସମ୍ପୂର୍ଣ୍ଣ ବିନଷ୍ଟ ହୋଇଥାଏ, ଯମଦୂତମାନେ ପାଖକୁ ଆସନ୍ତି ନାହିଁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଷଷ୍ଠ ସ୍କନ୍ଧ। ପ୍ରଥମେ ମଙ୍ଗଳାଚରଣ, ପରେ ପରୀକ୍ଷିତଙ୍କ ଜିଜ୍ଞାସା।

ଶୁଣିଲେ ଶ୍ରୀମଦ୍ ଭାଗବତର 154ତମ ଭାଗ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ଅନିର୍ବାର୍ଯ୍ୟ କାରଣବଶତଃ ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ଶୁଣିପାରିଲେ ନାହିଁ, ତେଣୁ ଆମେ ଦୁଃଖିତ। ତେବେ କିଛି ବିଜ୍ଞାପନ ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ। ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsurjaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ଆବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ତୁରନ୍ତ ସମାଧାନ ଉପରେ ଆପୋଷ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍କରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
1: ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍କରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ କିଭଳି ଭାବରେ ମହାନଦୀ ଜଳ ସମସ୍ୟାର ସମାଧାନ ଏକ ସ୍ଥାୟୀ ସମାଧାନ ମାଧ୍ୟମରେ ତାର ସମାଧାନ କେମିତି କରାଯାଇପାରିବ ସେଥିପାଇଁ ଏ ବାବଦରେ ଆଜି ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ଏ 3 ମାସ ଭିତରେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ମହାନଦୀ ଜଳ ଉପରେ, ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ, ତାର ସୁରକ୍ଷା ଉପରେ ଯେଉଁ ସମସ୍ୟାଗୁଡ଼ିକ ଅଛି ତାକୁ ସମାଧାନ କରାଯିବ ଏବଂ ନିଶ୍ଚିତ ଭାବରେ ମୁଁ ବି ଆଶା ବ୍ୟକ୍ତ କରିବି ଯେ ଆସନ୍ତା ଦୀପାବଳି ଅଛି ସେତେବେଳକୁ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ ହୋଇଥିବ।
0: ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ବିବାଦ ସମାଧାନ ଉପରେ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ଜଳ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 18 ଜିଲ୍ଲାର 95 ବ୍ଲକର 472 ପଞ୍ଚାୟତର 1301 ଗ୍ରାମର 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସେହିଭଳି 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ଆକଳନରୁ ଜଣାପଡ଼ିଛି। 1,76,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ଯୋଗୁଁ 16,150 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମୁଣ୍ଡଳି ବ୍ୟାରେଜ୍ରେ 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9.5 ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ଏହାର ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 621.35 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,08,257 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 65,233 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ରସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟେକ ତଦାରଖ କରୁଥିବା ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟାଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ପୂଜାରୀ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ସହାୟକ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ବନ୍ୟା ସ୍ଥିତି ଆକଳନ କରିଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତା

ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହିତ କ୍ଷୟକ୍ଷତିର ଆକଳନ କରି ତ୍ୱରିତ ରିପୋର୍ଟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଉତ୍ତର ଓଡ଼ିଶା ଓ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ମୁକାବିଲା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ସ୍ଥିତି ଉପରେ 24 ଘଣ୍ଟିଆ ନଜର ରଖାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ 24 ଘଣ୍ଟିଆ ସତର୍କ ରହିବା ଲାଗି କୁହାଯାଇଥିବାବେଳେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଓ ଶାଳନ୍ଦୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଧାମନଗର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ବିପନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ କୁଲେର ବାହାଲି ଓ ଲସ୍ତଲା ଗ୍ରାମକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହିତ ବିପନ୍ନ ଲୋକଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ତେଲ ନଦୀ କୂଳରେ ଅବସ୍ଥିତ ବେଲିଖଣ୍ଡି ଶିବ ମନ୍ଦିରରେ ଫସି ରହିଥିବା 10 ଜଣ ଶ୍ରଦ୍ଧାଳୁଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସଂସଦରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ଗୃହୀତ ହୋଇଛି। ଲୋକସଭାରେ ଏହି ବିଧେୟକ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ, ଜନଗଣ ମନ ଭଳି ସମ୍ମାନ ସାମ୍ବିଧାନିକ ସୁରକ୍ଷା

0: ଚାଲିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱାବଧାନରେ ଲମ୍ତାପୁଟ ବ୍ଲକର ମିଶନ ଶକ୍ତି ଗୃହରେ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ଥଇଥାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ 80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ତଥା ରଙ୍ଗେଇଲୁଣ୍ଡା ବ୍ଲକର ଲୁହାଝର ପଞ୍ଚାୟତରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋର ନ୍ୟାୟ ଆଇନ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ପୋଷ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ରେଳ ପୁଲିସ୍ ସହଯୋଗ ଏକ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଟି, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18ଟି ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଚଳିତ ମୌସୁମୀ ଋତୁରେ ଦେଶର ବିଭିନ୍ନ ଅଞ୍ଚଳରେ ଲଗାଣ

0: କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରତି ମିଳିଛି। ଇତିମଧ୍ୟରେ ଏକ 6 ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଗତକାଲି ଏହି କେନ୍ଦ୍ରୀୟ କମିଟି ଦିସପୁରଠାରେ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେଇ ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ନେଇ କମିଟିକୁ ଅବଗତ କରାଇଛନ୍ତି। ସାମ୍ପ୍ରତିକ ବନ୍ୟାର କାରଣ, ଏହାର ପ୍ରଭାବ, ରିଲିଫ୍ ଯୋଗାଣ ଏବଂ ପୁନର୍ବାସ ପଦକ୍ଷେପ ଉପରେ ମଧ୍ୟ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା କରିଛନ୍ତି। କମିଟି ଦେଇଥିବା ସୂଚନା ଅନୁଯାୟୀ ଆସାମରେ ବନ୍ୟା ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ଚରାଇଦେଓ ଓ ଶିବସାଗର ଭଳି ଜିଲ୍ଲାଗୁଡ଼ିକ ସାଧାରଣତଃ ବନ୍ୟାପ୍ରବଣ ହୋଇନଥିବା ବେଳେ ଗତ 19 ତାରିଖରେ ନାଗାଲାଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି ଦୁଇଟି ଯାକ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି କମିଟି କହିଛି। ଆସାମରେ କ୍ଷୟକ୍ଷତି ଆକଳନ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ କମିଟିକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସାମର ବିଭିନ୍ନ ଅଞ୍ଚଳରେ ଆଗାମୀ 3-4 ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରରେ ମଧ୍ୟ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରଖାଯାଇ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ସେହିଭଳି ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାଜନିତ ବନ୍ୟା ଦ୍ୱାରା 5ଟି ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000ରୁ ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ର ସ୍ତରରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନିରବଚ୍ଛିନ୍ନ ତଦାରଖ କରୁଛନ୍ତି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିଭିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ଭେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେକ ପ୍ରଭାବିତ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା 3 ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ରୂପକୁ ଦର୍ଶାଉଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ଏଭଳି ଆହ୍ୱାନଜନିତ ପରିସ୍ଥିତିର ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତି ଜରୁରୀ। ତେବେ ପ୍ରଶାସନ ଓ ନାଗରିକ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କଲେ ସଙ୍କଟର ସଫଳ ମୁକାବିଲା ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଚୁନମୁନଙ୍କ କଣ୍ଠରେ ଶୁଣିବା ବେବି କଥା ଚିତ୍ରରୁ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ପ୍ରିମ୍ ବେଡ୍ସ ପ୍ରିୟା ଏହି କଥାଚିତ୍ରରୁ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ବସନ୍ତରା ସାମଲ, ସଙ୍ଗୀତରେ ସଜେଇଛନ୍ତି ପ୍ରିମ୍ ଆନନ୍ଦ।

ଓଡ଼ିଆ କଥା ଚିତ୍ରଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିବା ବାଜି କଥା ଚିତ୍ରର ଗୀତଟି। ଏହି ଗୀତକୁ ରଚନା କରିଛନ୍ତି ଦେବଦାସ ଛୋଟରାୟ, ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର।

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କଲା ଇନ୍ ସ୍ପେସ୍। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଲେ 3 ଭାରତୀୟ ଖେଳାଳି। ବିସ୍ତୃତ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। ଗତକାଲି ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ଆଜି ଅପରାହ୍ନରେ ରାଜ୍ୟସଭାରେ ବିଲ୍ଟିକୁ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଗତ କରିଥିଲେ। ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ କହିଛନ୍ତି ବିଲ୍ ଆଲୋଚନା ପାଇଁ 7 ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ବିଲ୍ ଆଗତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ନୂତନ ଆଇନ ଅନୁଯାୟୀ ତଦନ୍ତ ପାଇଁ 2 ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ସମୟସୀମା ଧାର୍ଯ୍ୟ କରାଯାଇଛି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି

0: ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରୁଛନ୍ତି ବୋଲି ଡକ୍ଟର ସିଂ କହିଛନ୍ତି। କୌଣସି ଛାତ୍ରଙ୍କ ଭବିଷ୍ୟତକୁ ବିପଦରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ଡକ୍ଟର ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୃହରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ଯଦିଓ କଂଗ୍ରେସ ଏହି ପ୍ରସ୍ତାବିତ ବିଲ୍କୁ ସମର୍ଥନ କରୁଛି, ତେବେ ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ କୌଣସି କଠୋର ବ୍ୟବସ୍ଥାର ପ୍ରସ୍ତାବ ନାହିଁ। ଛାତ୍ରଙ୍କ ଅଭିଯୋଗ ଏବଂ ପରୀକ୍ଷା କ୍ଷେତ୍ରରେ ବିଫଳତା ପରେ ହିଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଖଡ୍ଗେ କହିଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ ଆଜି ପାରିତ ହୋଇଛି। ଗତକାଲି ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ଲକ୍ଷ୍ୟ ନେଇ ଗୃହରେ ଏହି ବିଲ୍ ଆଗତ କରିଥିଲେ। ବିଧେୟକରେ ଥିବା ପ୍ରସ୍ତାବ ଅନୁଯାୟୀ ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍ ସମାନ ସାମ୍ବିଧାନିକ ସୁରକ୍ଷା ପାଇବ। ଏହାର ଅପମାନ କ୍ଷେତ୍ରରେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ଏହା କେବଳ ଏକ ବୈଧାନିକ ସଂଶୋଧନ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟ, ଜାତୀୟ ପରିଚୟ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ପ୍ରତିପାଦନ କରୁଛି। 1971 ଏହି ଆଇନ ଅଧୀନରେ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବାର ପ୍ରାବଧାନ ରହିଛି, ତେବେ ଏଥିରେ ବନ୍ଦେ ମାତରମ୍କୁ ସାମିଲ କରାଯାଇଛି। ଏହା ଜାତୀୟ ଗୀତ ସହ ଜାତିର ଆତ୍ମାର ସ୍ୱର ବୋଲି ପରିଗଣିତ ହେଉଛି। ଜାତୀୟ ଗୀତ ବନ୍ଦେ ମାତରମ୍ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା ବୋଲି ଶ୍ରୀ ରାୟ କହିଛନ୍ତି। 1947 ଅଗଷ୍ଟ ମାସ 15 ତାରିଖରେ ସକାଳ 6:30 ଦେଶ ସ୍ୱାଧୀନତାର ପ୍ରଥମ ଦିବସରେ ଅଲ୍ ଇଣ୍ଡିଆ ରେଡିଓରେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗୀତ ପରିବେଷଣ କରିବାକୁ ପଣ୍ଡିତ ଓମକାରନାଥ ଠାକୁରଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କହିଥିଲେ ବୋଲି ମନ୍ତ୍ରୀ ଶ୍ରୀ ରାୟ ଆଜି ସୂଚନା ଦେଇଛନ୍ତି।
1: यह किसी राज्य के खिलाफ नहीं है, किसी व्यक्ति या किसी विचारधारा के खिलाफ नहीं है, और जब राष्ट्रगान हो तो उसके साथ साथ राष्ट्रगीत का भी गायन हो। अब एक भारत श्रेष्ठ भारत के लिए संपूर्ण वंदे मातरम चाहिए। महोदय, मैं प्रस्ताव करता हूँ कि विधेयक पारित किया जाए।
0: ବିଧେୟକ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ବିଧେୟକ ପାରିତ ହେବା ପରେ ଲୋକସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ଗ୍ରହଣ ଶେଷ ହୋଇଛି। ସକାଳ 7:00 ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ନ 5:00 ସୁଦ୍ଧା ବାଙ୍କିପୁର ଆସନରେ ପାଖାପାଖି 34%, ମଞ୍ଜଲପୁରରେ 34%ରୁ ଅଧିକ ଏବଂ ଦାତିଆରେ 69%ରୁ ଅଧିକ ମତଦାନ ହୋଇଥିଲା। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ଭାରତୀୟ ଜାତୀୟ ମହାକାଶ ପ୍ରୋହାହନ ଓ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ୱେସ୍ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ମହାକାଶକୁ ପୁନଃ ପ୍ରକ୍ଷେପଣ ଜନିତ ବିପଦକୁ ପ୍ରତି 10,000ରେ 1କୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଘରୋଇ ସଂସ୍ଥାଗୁଡ଼ିକର ମହାକାଶ କ୍ଷେତ୍ର କାର୍ଯ୍ୟକଳାପ ପାଇଁ ଏକକ ୱିଣ୍ଡୋ ସଂସ୍ଥା ଭାବେ ଇନ୍ ସ୍ୱେସ୍ କାର୍ଯ୍ୟ କରୁଛି। କୌଣସି ଭାରତୀୟ ସଂସ୍ଥା ଭାରତୀୟ ମହାକାଶ ସୀମା ଭିତରେ କିମ୍ବା ବାହାରେ ମହାକାଶକୁ ପୁନଃ ପ୍ରେରଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଏଥିପାଇଁ ଅନୁମତିର ଆବଶ୍ୟକତା ପଡ଼ିବ ବୋଲି ଇନ୍ ସ୍ୱେସ୍ କହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ, ପରାମର୍ଶବଳୀ ଏବଂ ପ୍ରକ୍ରିୟା ଆଧାରରେ ଏଣିକି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହି ନିର୍ଦ୍ଦେଶାବଳୀ ଗତକାଲି ପ୍ରକାଶ ପାଇଛି। ମହାକାଶକୁ ପୁନଃ ପ୍ରକ୍ଷେପଣ କ୍ଷେତ୍ରରେ 6 ମାସ ପୂର୍ବରୁ ଅନୁମୋଦନ ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଏବଂ ଯାତ୍ରାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି, ଏ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଥିଲା, ତେବେ ଏଭଳି ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ସରକାର 10 ହଜାର କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଣ୍ଠି ସହାୟତା ଘୋଷଣା କରିଥିଲେ। ଇନ୍ଧନ ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଯୋଜନାକୁ ମଧ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିବା

ନାଇଡୁ କହିଛନ୍ତି ମୂଲ୍ୟବୃଦ୍ଧି ଜନିତ ପରିସ୍ଥିତିରେ ଘରୋଇ ବିମାନ କମ୍ପାନୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ନାଇଡୁ ଗୃହରେ ସୂଚନା ଦେଇଛନ୍ତି। ଭାରତର ତିନୋଟିଯାକ ପ୍ରତିରକ୍ଷା ସେବାର 9 ଜଣ ମହିଳା ଅଧିକାରୀଙ୍କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ଏହି ମହିଳା ଅଧିକାରୀ ନୌସେବା ଅଭିଯାନ ଅଧୀନରେ ସମୁଦ୍ର ପ୍ରଦକ୍ଷିଣକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସେନାର ଜାହାଜ ତ୍ରିବେଣୀରେ 314 ଦିନର ଯାତ୍ରା ସମାପ୍ତ କରି ସେମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀରେ ସେମାନଙ୍କ ସହ ମତବିନିମୟ ବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି 4ଟି ମହାସାଗରର ପ୍ରାୟ 25,500 ନଟିକାଲ ମାଇଲ ଏହି ମହିଳା ଅଧିକାରୀମାନେ ପ୍ରଦକ୍ଷିଣ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଜୋର୍ଡାନ୍ କହିଛି ଲଗାତାର ଦ୍ୱିତୀୟ ଦିନ ପାଇଁ 5ଟି ଇରାନୀ କ୍ଷେପଣାସ୍ତ୍ରକୁ ତା'ର ସୁରକ୍ଷା ବାହିନୀ ପ୍ରତିହତ କରିଛି। ଇରାନ୍ ପକ୍ଷରୁ କ୍ୱେତ୍ରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ସେଠାକାର କର୍ତ୍ତୃପକ୍ଷ କହିଛନ୍ତି ଏହି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚୀନ୍ର ଏକ କମ୍ପାନୀର ଅଟ୍ଟାଳିକାରେ ବ୍ୟାପକ କ୍ଷତି ହୋଇଛି। ଚଳିତ ସପ୍ତାହ ଆରମ୍ଭରେ ଡ୍ରୋନ୍ ଆକ୍ରମଣରେ ଇଜିପ୍ଟର ଏକ ବନ୍ଦରରେ ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଇରାନ୍ ଉପରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଇରାନ୍ ପକ୍ଷରୁ ଆମେରିକାର ସାମରିକ ଘାଟିକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଉଛି। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଖେଳରେ 3 ଜଣ ଭାରତୀୟ କ୍ରୀଡ଼ାବିତ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ନିରଜ ଚୋପ୍ରା, ରୋହିତ ଯାଦବ ଏବଂ ଜସବୀର ସିଂ। ପୂର୍ବରୁ ଭାରତର ପାରା କ୍ରୀଡ଼ାବିତ୍ ପୁରୁଷ 100 ମିଟର T47 ଫାଇନାଲ୍ରେ ପଦକ ହାସଲ କରି ଇତିହାସ ରଚିଛନ୍ତି। ଦିଲୀପ ମାହାତୁ ଗାଭିତ୍ ସ୍ୱର୍ଣ୍ଣ ଏବଂ ମହମ୍ମଦ ବାସିଲ୍ ମୁସିଙ୍ଗାନା କାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଭାରତ ଏପର୍ଯ୍ୟନ୍ତ 15ଟି ପଦକ ହାସଲ କରିଛି, ସେଥିରେ 3ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 2013 କ୍ରିକେଟ୍ କ୍ୟାରିୟର୍ର ଆରମ୍ଭ କରିଥିବା ଶ୍ରୀ ରାହାଣେ

0: କରି ମାଛ ଧରିବା ସହ ନଦୀ ଜଳପଥ ଅବରୋଧ କରିଛନ୍ତି, ଯାହାଫଳରେ ଖରିଫ୍ ଚାଷ ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ନଦୀରୁ ବେଆଇନ ବଡ଼ ବାଘେରି ଉଚ୍ଛେଦ ନ ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହେବ। ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ନଦୀରୁ ବେଆଇନ ଜଳ ଅବରୋଧ ହଟାଇବା ନିମନ୍ତେ ସାମାଜିକ ଅନୁଷ୍ଠାନ ଆଖିର ସଭାପତି ଅରୁଣ ପରିଡ଼ା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
1: ଏ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପଡ଼ିଛି। କାରଣ ରହିଛି ଯେ ଯୋଉ ମହାଙ୍ଗା ନଦୀରେ 100ରୁ ଅଧିକ ଯୋଉ ଚାଞ୍ଚରା ଘେରି କରାଯାଇଛି, ବେଆଇନ ଭାବେ କରାଯାଇଛି, ତାହା ଫଳରେ ଜଳ ନିଷ୍କାସନ ଠିକ ରୂପେ ସୁଚାରୁ ରୂପେ ହେଇପାରୁ ନାହିଁ। ସେଥିଯୋଗୁଁ ଜଳ ନିଷ୍କାସନ ବାଧକ ସୃଷ୍ଟି ହେଇଛି। ଏଥିପ୍ରତି ସରକାର ପ୍ରଶାସନ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେ ଆଖି ଅନୁଷ୍ଠାନ ତରଫରୁ ସରକାରଙ୍କ ନିକଟରେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଛୁ ଯେ କିଭଳି ଭାବରେ ଖୁବ୍ ଶୀଘ୍ର ଏ ଜଳବନ୍ଦୀ କି ଉଚ୍ଛେଦ କରିବା ପାଇଁ।
0: ବୃଷ୍ଟିପାତରେ ଅନିୟମିତତା ଦେଖାଦେଇଥିବାରୁ ଚାଷବାସ ପର୍ଯ୍ୟାୟ ପରିମାଣରେ ଆଗେଇ ପାରି ନାହିଁ। ତେଣୁ ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ ବୀମା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ମଧ୍ୟରେ ବୀମା ସଚେତନତା ସୃଷ୍ଟି ନିମନ୍ତେ 2026 ବୀମା ରଥ ଜିଲ୍ଲାର ସମୁଦାୟ 8 ବ୍ଲକ ଅଞ୍ଚଳ ପରିକ୍ରମା କରୁଛି। ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଏହି ବୀମା ରଥ ଚାଷୀମାନଙ୍କୁ ସଚେତନ କରାଇବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଜମି ପ୍ଲଟ୍ ପିଛା ମାତ୍ର 1 ଦେଇ ନିକଟବର୍ତ୍ତୀ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ସମିତି, ଡାକଘର କିମ୍ବା କୃଷି ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ନିଜ ନିଜର ଜମିର ବୀମା କରାଇଦେବାକୁ ଜିଲ୍ଲା କୃଷି ବୀମା ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ହେକ୍ଟର ପିଛା ଜଳସେଚିତ ଜମି ପାଇଁ 1,06,250 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ 92,500 ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ଯୋଗାଣର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାର ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶ ବୃଦ୍ଧି କରିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶବୃଦ୍ଧି ରୋକିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା ରାଲି ଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଆଶାକର୍ମୀମାନେ ସାମିଲ ହୋଇ ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ହଟାଇବା ସହ ନିଜ ପରିବେଶ ସଫାସୁତୁରା ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଅଭିଯାନରେ ଜଗତସିଂହପୁର ପୌରପାଳିକାର ଆବର୍ଜନା ବାହନ, ସ୍ୱଚ୍ଛ ସାଥୀ ଏବଂ ସ୍ପ୍ରେ କର୍ମଚାରୀମାନେ ସାମିଲ ହୋଇ ଡେଙ୍ଗୁ ସଚେତନତାର ବାର୍ତ୍ତା ପ୍ରଚାର କରିଛନ୍ତି। ଗତବର୍ଷ ଜିଲ୍ଲାରେ 96 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 23 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଥିବା କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଧିବାସୀଙ୍କୁ ସପ୍ତାହକୁ ଅତି କମ୍ରେ ଥରେ ଜମା ରହିଥିବା ପାଣିକୁ ଫିଙ୍ଗିବା, ପାଣିପାତ୍ର ସର୍ବଦା ଢାଙ୍କି ରଖିବା, ପରିବେଶକୁ ପରିଷ୍କାର ରଖିବା ସହ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।

ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିଲେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରୁଛନ୍ତି ବି ପ୍ରତିଭା ପାତ୍ର ଏବଂ ସୁପ୍ରଭା ପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଭଉଣୀ ଆସ ପରା, ସେଠି ଠିଆ ହେଇକି କିସ୍ କରୁଛ?
2: ଆଇଲି ଆଇଲି ଆଇଲି ଆଇଲି, ତମର ପଛେ ପଛେ ତ ବାହାରିଲି।
1: ମୋ ପଛେ ପଛେ ବାହାରିଲ କାଜେ, ଏତେ ଉଛୁର କରୁଛ?
2: ଉଛୁର ନାଇଁ, ଦେଖ ଆମର ଗାଁ ଛେତ୍ରେ ସେଠି ଏ ଆମର ଭଉଣୀ ମାନେ କେତେ ଜଣ ଥିଲେ କି ନାଇଁ, ଟିକେ କଥାବାର୍ତ୍ତା ଚଲେଇଥିଲୁ।
1: ତମେ କଥା ଆରମ୍ଭ କଲ ବୋଲେ ସରିବନି।
2: ନାଇଁ ନାଇଁ, ଭଲ କଥା ମାନେ ହଉଥିଲୁ ଭଉଣୀ, କିଛି ନାଇଁ। ଏବେ ଗୋଟେ ଆମର ସେ ଯୋଉ ମିଟିଂ ଗୋଟେ ହେଇଥିଲା କି ନାଇଁ, ଚାଷୀ ମିଟିଂ ଗୋଟେ, ଏବେ ମଝିରେ ଗୋଟେ 6 ଦିନ ତଳେ ବୋଲ ତ। ତମେ ତ ଘରେ ଥାଇକି କୋଉ ଖବର ରଖୁନ? ଆମର ଗାଁ ବାଟର ଯେତିକି ଭଲ ଭଲ ଚାଷୀ ମାନେ ଅଛନ୍ତି, ଆମର ଭାଇ ମାନେ ଚାଷୀ ଭାଇ ଭଉଣୀ, ଆହୁରି କେତେଟା ସିଲେକ୍ଟେଡ ଭଉଣୀ ଚାଷୀ ବୋଲ ତ, ତାଙ୍କମାନଙ୍କୁ ସିଲେକ୍ସନ କରାହେଇଥିଲା।
1: କିସ ପାଇଁ
2: ବୋଲେ ମିଟିଂ ଗୋଟେ କଲେ ସେଠି, କେମିତି ଆମେ ଜୈବିକ ପଦ୍ଧତିରେ ଚାଷ କରିବା, ଭଲ ଭଲ ବିହନ ଆମେ ବ୍ୟବହାର କରିବା, ଆହୁରି ରୋଗ ପୋକ ସହଣୀ ଶକ୍ତି ଥିବା ବିହନ ଏବେ ବାହାରିଲାଣି, ଆହୁରି ଯେତିକି ଆଧୁନିକ ପଦ୍ଧତିରେ ଯଦି ଆମେ ଚାଷ କରିବା ବୋଲେ ଅଧିକ ଆଦାୟ ପାଇବା ବୋଲିକି ଶିକ୍ଷା ମାନେ ଦେଲେ। ଆହୁରି ସବୁଠୁ ଭଲ କଥା ଗୋଟେ କହିଲେ ବୋଲେ ମାଟି ପରୀକ୍ଷା କରେଇବା ବୋଲିକିନା, ସେ କଥା କା କହୁଥିଲି ବୋଲେ ଆମେ ଚାଷୀ ଲୋକ ବୋଲେ ଚାଷର କଥା କା ଥିବ କି ନାଇଁ। ହେଲେ ଆଇଲା ବେଳକୁ ଟିକେ ବୋଲ, ଗୋଟେ ମିନିଟ କି 2 ମିନିଟ ବେଳ ହେଇଗଲା ଯେ, ତମେ କିସ ଟିକେ ଶୁଖଲା କା ଦୁଶ୍ଚ, ଦେହ ପା ଭଲ ନାଇଁ ନା କିନ୍ତି?
1: ହଇ ପରା, ଏବେ ଯାତ୍ରା ସମୟରେ ଟିକେ ମତେ ଜ୍ଵର ହେଇଗଲା, ସେ ଜ୍ଵର ଆଉ ଛାଡିଲାନି,
2: ଜ୍ଵର
1: ଛାଡିଲାନି, ଏଡେ ଯାତ୍ରା ବି ଦେଖିପାରିଲିନି।
2: ଏଠି ଯାଇ ନହେଲେ ବୋଲବା କଥା,
1: କୋଉଠି ଆଉ ଜ୍ଵର ଛାଡିଲେ ତ ଯିବି?
2: ନାଇଁ, ନ ଖାଇ ନ ପି ସମାନ ଶୁଖଲା କା ଦୁଶ୍ଚ ଯେ, ପୁରା କେତେ ଦିନ ହେଲା ନ ଉଠିଲା ପୁରା।
1: ହଇ ଆଉ କିସ କରିବା,
2: ପାଖାପାଖି କେତେ ଦିନ ହେଲା ଯେ ଜ୍ଵର ପା ହେଇକିନା?
1: ହବ ଗୋଟେ ଆଜିକୁ 15 ଦିନ ହେଲାଣି।
2: 15 ଦିନ ହେଲାଣି?
1: ହଇ,
2: ଆରେ କେମିତି ତ ତମେ କିଛି ତାର ବ୍ୟବସ୍ଥା ନ କରିକିନା ଅଛ?
1: ଅଛି ବ୍ୟବସ୍ଥା କରିଛି, ପାଖ ଗୋଟେ ଔଷଧ ଦୋକାନ ଅଛି, ସେଠୁ ଯାଇକି ଖାଇ ଦଉଛି ମେଡିସିନ ଆଣିକି ଆଉ।
2: ନାଇଁ ନାଇଁ, ଔଷଧ କଥା ବୋଇଲେ ସେମିତି ରିସ୍କ ନେବାର ନାହିଁ ବୋଲ ତ, ଯୋଉଠି ସେଠି ପଚାରିକିନା ଆମେ ଔଷଧ ଖାଇବା ନାହିଁ। ଆହୁରି ଆମର ଗାଁର ସି କାଳିଆର ମାଇକିନା ବୋଲ କହୁଥିଲା, ତମେ ପୁଣି ତ ଗାଁ ଛେତ୍ରରେ ଥିବା ସି ଢିସାରି ପାଖକୁ ଆହୁରି ଯାଇଥିଲ ପୁଣି?
1: କିସ କରିବି, ଏବେ ହସ୍ପିଟାଲ ଦେଖିଲା ବେଳକୁ ତ 3 କିଲୋମିଟର, ମତେ ବଳ ଲାଗିଲେ ତ ଚାଲିକି ଯିବି।
2: ନାଇଁ ନାଇଁ ନାଇଁ ନାଇଁ, ଆଗର ପରା ଆହୁରି ଅଛି କି ଭଉଣୀ, ତମେ ମିଶାର କୋଉ ଯୁଗରେ ଅଛ? ଏବେ ଆହୁରି ଝାଡି ଦେଲେ ଟିକେ ଭଲ ଲାଗିଯିବ ପରା, ଫୁଙ୍କି ଦେଲେ ଟିକେ ଭଲ ଲାଗିଯିବ ପରା, ବୋଇଲେ ହବ କି? ଦେହର ଯତ୍ନ ନେବାର ଅଛି, ଆମେ ଚାଷୀ ବୋଇଲେ ତ ଏବେ ସମାନ ଅଣ୍ଟା ଭିଡିକି କାମର ଦିନ ଆଇଲା କି ନାଇଁ? ବର୍ଷା ଆଇଲା ବୋଲେ ଆମେ ତରତର ହେଇ କାମ କରବାର ଅଛି, ଆଉ ତମେ ଏମିତି ଶୋଇଥିବ ବୋଲେ ହବ? ଆଉ ଏଠି ସେଠି ଔଷଧ ଖାଇଦେଲ ବୋଇଲେ ତ 15 ଦିନ ହେଲାଣି ବୋଲେ ତ ଆଜିକୁ ତମକୁ ଭଲ ଲାଗି ନାହିଁ। ଦେଖ ଯେତେ ଶୀଘ୍ର ଆମର ଦେହ ଯଦି ଖରାପ ଲାଗିଲା, କିଛି ବି ଯଦି ଲକ୍ଷଣ ଲାଗିଲା ବୋଲେ ଆମେ ପାଖରେ ଥିବା ଡାକ୍ତରଖାନାକୁ ଯିବା, ରକ୍ତ ପରୀକ୍ଷା କରିକି ଆମକୁ କଣ ହେଇଛି ଦେଖିକିନା ଡାକ୍ତର।

0: ପରାମର୍ଶ ଅନୁସାରେ କା ଆମେ ଔଷଧ ଖାଇବା, ଏଠି ସେଠୁ ଯଦି ଖାଇବା ବୋଲେ ସେଟା ଆମର ଦେହକୁ କାମ ଦବ କି କୁହ ତ?
1: ତମ କହିବାଟା ସତକା ଯେ, ହେଲେ ଡାକ୍ତରଖାନା ତ 3 କିଲୋମିଟର, ସେଠିକି ଯିବାକୁ ତ ମତେ ଅଟୋ ଦରକାର, ଆଉ ଅଟୋ ପାଇଁ ତ ପଇସା ଦରକାର, ଏତିକି ସବୁ ଅସୁବିଧା ଅଛି, ମୁଁ କେମିତି ଯିବି କୁହ?
0: ନାଇଁ ନାଇଁ, ସୁବିଧା ଅସୁବିଧା ସବୁକୁ ଥିବ ଆକା, ସବୁ ଆମର ପାଖରେ ବୋଲିକି ହଉ ନାହିଁ କିଛି ନହେଲେ ଆମର ଗାଁରେ ଆଶା ଦିଦି ଅଛନ୍ତି, ଅଙ୍ଗନବାଡି କର୍ମୀ ମିଶାର ଅଛନ୍ତି କି ନାହିଁ, ତାଙ୍କର ସହିତ ମିଶାର ପରାମର୍ଶ ନବ, ନହେଲେ ସୁବିଧା କରିକିନା ଟିକେ ଯିବାକୁ ପଡିବ, ନିଜେ ସୁସ୍ଥ ହେଲେ ତ ଆମେ ସବୁ ଘର ଯାକର କାମ କରିବା, ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କଥାରେ ଅଛି କି ନାହିଁ? ତମେ ଆଜିକା ଦେଖ, ଆଜି ତ ହେଇଟି ଏବେ ବେଳ ହେଇଗଲାଣି, କାଲିକି ଯଦି ତମେ ଯାଇପାରୁନ ବୋଲେ ମୋତେ ମିଶା ଟିକେ ଡାକ, ମୁଇଁ ଧରିକି ତମକୁ ନେବି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକା ସବୁ ପରୀକ୍ଷା କରେଇକି ତାପରେ ଔଷଧ ପତ୍ର କରିବା।
1: ହଉ କାଲିକି ଯିବା ହେଲେ।
0: ହେଲା ଯେ, ଏମିତି ତ ଆମର ଦେହ ପାର କଥା ଚାଲିଥିବ କା, ଆଜି କାର୍ଯ୍ୟକ୍ରମକୁ ଆଗକୁ ନେବା କି ନାହିଁ?
1: ନବା ନା। ଆଉ
0: ଆଜି ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ କଣ ଆଣିଛ ଟିକେ କୁହ ତ?
1: ଏ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆଣିଛି ଛେଳି ମେଣ୍ଢା ମାନଙ୍କର ଯତ୍ନ, କାହିଁକି ଏବେ ବର୍ଷା ଦିନ ନା, କେମିତି ତାଙ୍କ ମାନଙ୍କ ଯତ୍ନ ନବା, ତାଙ୍କ ଟୀକାକରଣ କେମିତି ସବୁ ଅଛି ସେ ବିଷୟରେ ଟିକେ ଜାଣିବା।
0: ଯା ହଉ, ଭଲ କଥା ଗୋଟେ ଆଣିଛ ଭଉଣୀ, ସବୁ ଭାଇ ଭଉଣୀ ଶୁଣିବାର ଅଛି କା, ଆମେ ବି ବିଶେଷଜ୍ଞ ଆଜ୍ଞାଠୁ ଶୁଣିଲେ ଜାଣିପାରିବା ନା ସବୁ କଥା, ଆଉ ଡେରି କରିବା ନାହିଁ, ଆରମ୍ଭ କରିବା ହେଲେ
1: ଚାଲ।
2: ସାର ନମସ୍କାର।
3: ନମସ୍କାର
2: ସାର, ଆପଣଙ୍କ ପରିଚୟ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ ଦିଅନ୍ତୁ।
3: ମୁଁ ଡକ୍ଟର ସୂର୍ଯ୍ୟକାନ୍ତ ରାଉଳ, ଭାରତରତ୍ନ ପ୍ରାଣୀ ଚିକିତ୍ସା ଅଧିକାରୀ ହିସାବରେ ବିଟି କୁମୁଲି ବୋରିଗୁମା ବ୍ଲକ ଅଣ୍ଡରରେ କାମ କରୁଅଛି।
2: ହେଲେ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନେ ତ ବିଭିନ୍ନ ରକମର ଚାଷ ସହିତ ଆନୁଷଙ୍ଗିକ ଚାଷ ମଧ୍ୟ କରୁଛନ୍ତି। ଆନୁଷଙ୍ଗିକ ଧନ୍ଦା ମାଧ୍ୟମରେ ସେମାନେ ଗାଈ ଗୋରୁ ପାଳନ, କୁକୁଡ଼ା ପାଳନ, ସେମିତି ଛେଳି ମେଣ୍ଢା ପାଳନ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ହେଲେ ଆଜି ଆମେ ଆଲୋଚନା କରିବା ଛେଳି ମେଣ୍ଢା ପାଳନର ଲାଭ କେମିତି ପାଇବେ ଆମ ଭାଇ ଭଉଣୀ ମାନେ।
3: ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି, ପ୍ରଶ୍ନ ପଚାରିଛନ୍ତି। ଛେଳି ମେଣ୍ଢା ପାଳନ କରିବାରେ ବହୁତ ଗୁଡାଏ ମାଧ୍ୟମ ଅଛି, ମାନେ ଯୋଉଥିରେ କି ଆମେ ଭଲ ଲାଭ ପାଇପାରିବା। ମୁଁ ଆପଣଙ୍କୁ 7-8 ପଏଣ୍ଟ କହିବି, ଯୋଉଟା ଆପଣ ମାନେ ଅବଲମ୍ବନ କଲେ ଚାଷୀ ଭାଇ ମାନେ ଲାଭ ନିହାତି ପାଇପାରିବେ। ପ୍ରଥମ ହଉଛି, ଆମେ ଛେଳି କିମ୍ବା ମେଣ୍ଢା ଆମେ ଯୋଉ ପାଳନ ଅଛି, ଆପଣଙ୍କ ଷ୍ଟେଟ ଗଭର୍ଣ୍ଣମେଣ୍ଟର ସ୍କିମ୍ ବି ଅଛି ଆପଣଙ୍କର, ଓଡ଼ିଶା ସରକାର ତରଫରୁ 10+1 ଛେଳି ପାଳନ, ବାକି ଗୋଟେ ଅଛି ଆପଣଙ୍କର 30+2 ଛେଳି ପାଳନ ଅଛି ସ୍କିମ୍, ତାଧିରେ ଆପଣ ଛେଳି ପାଳନର ଲାଭ ନେଇପାରିବେ। ତାଧିରେ ଆପଣଙ୍କର ମେନ୍ କଥା ହଉଛି, ଯେକୌଣସି ଆପଣ ଛେଳି ପାଳନ କରନ୍ତୁ ବା ମେଣ୍ଢା ପାଳନ କରନ୍ତୁ, ପ୍ରଥମେ ଛେଳି କିମ୍ବା ମେଣ୍ଢା ପାଇଁ ପ୍ରଥମେ ଗୋଟେ ଘର ଦରକାର। ସେ ଘରଟି ଏମିତି ଜାଗାରେ ଆମେ ହେଇଥିବା ଦରକାର କି ଯୋଉ ଜାଗାରେ ଟିକେ ଆପଣଙ୍କର ପାଣି ଜମୁ ନଥିବ ତଥା ମଶା ଡାଁସ ଟିକେ ହଉନଥିବ। ଆଉ ଛେଳି କିମ୍ବା ମେଣ୍ଢା ଘରଟା ଭୂମି ଉପରୁ ତାର ଯୋଉ ଆପଣଙ୍କର ଭାଡ଼ିଟା ମିନିମମ 3-4 ଫୁଟ ଉଚ୍ଚତାରେ ଭାଡ଼ି ହେଲେ ଟିକେ ଭଲ, ଆପଣଙ୍କୁ କୌଣସି ଆପଣଙ୍କର ଯେମିତି ପାଣି ହେଇଗଲା ତଳେ କି ଆପଣଙ୍କର କାଦୁଅ ଫାଦୁଅ ହେଇଗଲା ସେଥିରୁ ବି ପ୍ରୋଟେକ୍ସନ ଦବ, ପ୍ଲସ ଛେଳି ମେଣ୍ଢା ମାନଙ୍କୁ ସୁରକ୍ଷିତ ରଖିବ।
2: ଘରର ଲମ୍ବା ଓସାର କେତେ ଥିବାର ଅଛି ସାର?
3: ଲମ୍ବା ଆପଣଙ୍କର ପ୍ରତି ଗୋଟେ ଆପଣଙ୍କର ଯୋଉ ଛେଳି ଭିତରେ ଆମର 3 ଜିନିଷ ରହୁଛନ୍ତି ପାଖାପାଖି, ଛେଳି କିମ୍ବା ମେଣ୍ଢାରେ ମାଈ ଛେଳି ରହୁଛନ୍ତି, ବୟସ୍କ ଅଣ୍ଡିରା ଛେଳି ରହୁଛନ୍ତି, ଆଉ ଛେଳି ଛୁଆ ରହୁଛନ୍ତି। ଆପଣଙ୍କର ମାଈ ଛେଳି ପାଇଁ ପାଖାପାଖି 10 ବର୍ଗ ଫୁଟ ଜାଗା ଦରକାର, ଆଉ ଅଣ୍ଡିରା ଛେଳି ପାଇଁ 15 ବର୍ଗ ଫୁଟ ଜାଗା ଆବଶ୍ୟକ, ତା ଛଡ଼ା ଛେଳି ଛୁଆ ପାଇଁ 5 ବର୍ଗ ଫୁଟ ସ୍ଥାନ ଦରକାର। ତ ସେଇ ହିସାବରେ ଆପଣ ଯେତିକି ଛେଳି ରଖୁଛନ୍ତି ସେଇ ହିସାବରେ ସେତିକି ବର୍ଗ ଫୁଟ କାଉଣ୍ଟ କରିଦେବେ। ଆପଣ ଯଦି ପାଖାପାଖି 10 ମାଈ ଛେଳି ରଖୁଛନ୍ତି, ଗୋଟେ ଅଣ୍ଡିରା ଛେଳି ରଖୁଛନ୍ତି, ପାଖାପାଖି ଆପଣଙ୍କୁ 10×10=115 ବର୍ଗ ଫୁଟ ଜାଗା ଆବଶ୍ୟକ ଆପଣଙ୍କୁ, ଭାବି ନିଅନ୍ତୁ। ସେଇ ହିସାବରେ ଆମେ ପ୍ରପର ତାଙ୍କୁ ଜାଗା ଦବା ଦରକାର। ଏଇଟା ଗୋଟେ ଆପଣ ଘର କଥା ଗଲା। ସେକେଣ୍ଡ କଥା ହଉଛି, ଆମେ ଛେଳି ମେଣ୍ଢା ମାନଙ୍କୁ ମାନେ ଯୋଉଠୁ ବି କିଣିବା ସେଇଟା ମିନିମମ ଆପଣଙ୍କ 3 ମାସରୁ ଅଧିକା ଛେଳି ଛୁଆ ହେଇଥିବା ଦରକାର। 3 ମାସରୁ ଅଧିକା ଛେଳି ଛୁଆ ଆପଣ ଯଦି ହେଇଥିବ ସେମାନଙ୍କର ମାନେ ବଞ୍ଚିବା ପରସେଣ୍ଟେଜ ଟା ଅଧିକା ରହିବ। ଆପଣ 3 ମାସରୁ କମ ଯଦି କିଣିବେ କି 2 ମାସରୁ କମ କିଣିବେ, ଆପଣଙ୍କୁ ସେ ଛେଳି ଛୁଆ ମାନଙ୍କର ସେତିକି ଗ୍ରୋଥ ହେଇନଥିବ, ଯୋଉଟା ସେମାନଙ୍କର ମାନେ ବଞ୍ଚିବାର ଚାନ୍ସ କମିଯିବ। ତ ଆପଣ ଯୋଉଠି ବି କିଣିବେ 3 ମାସରୁ ଅଧିକା ଛେଳି ଛୁଆଙ୍କୁ କିଣିବାକୁ ପ୍ରିଫର କରିବେ ସବୁବେଳେ। 2 ପଏଣ୍ଟ ଗଲା। 3 ନମ୍ବର ପଏଣ୍ଟ ହଉଛି ଛେଳି ଛୁଆ ମାନଙ୍କର ବିଭିନ୍ନ ରୋଗ, ବିଭିନ୍ନ ରୋଗରୁ ଆପଣ ସବୁ ଟୀକା ଆପଣଙ୍କର ସରକାରଙ୍କ ଦ୍ୱାରା ଦିଆଯାଉଛି, ଏଣ୍ଟରୋଟକ୍ସିମିଆ ଗୋଟେ ରୋଗ ଅଛି, ତାପରେ ଆପଣଙ୍କର ଅଛି PPR ଯୋଉଟା କହୁଛନ୍ତି ଛେଳି ମଡ଼ କି ମେଣ୍ଢା ମଡ଼ କହୁଛନ୍ତି, ସେଇଟା ଗୋଟେ ରୋଗ ଅଛି, ଟୀକା ଦିଆଯାଉଛି ମାନେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ଆଉ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ତରଫରୁ ସେଇଟା ମାଗଣା ବି ଦିଆଯାଉଛି। ଏଇ 2ଟା ରୋଗ ରହିଲା।

0: ତାପରେ ଆଉ ମେନ୍ ଜିନିଷ ରହୁଛି, ଗୋଟେ ହଉଛି ବସନ୍ତ, ଛେଳି ବସନ୍ତ, ଗୋଟ ପକ୍ସ ସେଇଟାକୁ କହୁଛନ୍ତି, ତାର ବି ଟୀକା ଆପଣଙ୍କୁ ଦିଆଯାଉଛି। ଏ ତିନିଟା ମୁଖ୍ୟ ରୋଗ। ତା ଛଡା ଆପଣ ଥଣ୍ଡା ଜ୍ୱର ଯୋଉ ନର୍ମାଲ ଯୋଉଟା ହଉଛି ସେଇଟା ପ୍ରତି ଟିକେ ଧ୍ୟାନ ଦେବେ ଛେଳି ମାନଙ୍କର। ତ ଏଇଟା ଗୋଟେ ରହିଲା ଟୀକାକରଣ, 3 ନମ୍ବର ପଏଣ୍ଟ। 4 ନମ୍ବର ପଏଣ୍ଟ ହଉଛି ଆମର କୃମି ନାଶକ ଔଷଧ। ଆପଣ ପ୍ରତି 3 ରୁ 4 ମାସରେ ଥରେ ଛେଳି ବା ମେଣ୍ଢା ମାନଙ୍କୁ କୃମି ନାଶକ ଔଷଧ ଦେବା ନିହାତି ଜରୁରୀ। ଛେଳି ମେଣ୍ଢାଙ୍କୁ ଯଦି ଆମେ କୃମି ନାଶକ ଔଷଧ ଠିକ ସମୟରେ ଦବା ତାହେଲେ ତାଙ୍କର ସ୍ୱାସ୍ଥ୍ୟ ବି ଠିକ ରହିବ, ଆପଣଙ୍କର ଗ୍ରୋଥ ରେଟ୍ ଯୋଉଟା କହୁଛନ୍ତି ତାଙ୍କର ବଂଶ ବୃଦ୍ଧି ତଥା ଆପଣଙ୍କର ସେଇଟା ବି ଭଲ ରହିବ, ଆଉ ତାଙ୍କର ଗ୍ରୋଥ ବି ବହୁତ ଭଲ ହବ। ଏଇଟା ହେଲା 4 ନମ୍ବର ପଏଣ୍ଟ ଆପଣଙ୍କର ହେଇଗଲା। 5 ନମ୍ବର ପଏଣ୍ଟ ହଉଛି ଛେଳି ପାଇଁ ବି ଆପଣଙ୍କର କୃତ୍ରିମ ପ୍ରଜନନ ଆସିଲାଣି, ଯୋଉଟା କହୁଛନ୍ତି AI ବୋଲି କହୁଛନ୍ତି, ଆର୍ଟିଫିସିଆଲ ଇନସେମିନେସନ। ଯୋଉ ଜାଗାରେ ଆପଣଙ୍କର ଛେଳି ମାନଙ୍କର କୃତ୍ରିମ ପ୍ରଜନନ ଯୋଉ ଯୋଉ ସେଣ୍ଟର ମାନଙ୍କର ହଉଛି, ଗଭର୍ଣ୍ଣମେଣ୍ଟର ତ ବହୁତ ଜାଗାରେ ଆପଣଙ୍କର ଛେଳି ଗୋଟେ ଡିଷ୍ଟ୍ରିକ୍ଟର ପାଖାପାଖି 8-10 ଜାଗାରେ ଏମିତି ଛେଳିର କୃତ୍ରିମ ପ୍ରଜନନ ପାଇଁ ଖୋଲିଲାଣି। ମାନେ ସେମାନଙ୍କ ସେଠାକାର ଆପଣଙ୍କର ପ୍ରାଣୀ ଧନ ନିରୀକ୍ଷକ ହଉ ବା ଆପଣଙ୍କର ପ୍ରାଣୀ ଚିକିତ୍ସା ଅଧିକାରୀ ହଉ, ସେମାନେ ଛେଳିର କୃତ୍ରିମ ପ୍ରଜନନ ବି କରାଉଛନ୍ତି, ସେଇଟା ଉପରେ ଆପଣ ବି ଲାଭ ନେଇପାରିବେ। ତାପରେ ଆଉ ଗୋଟେ ଜିନିଷ ହଉଛି, ଆପଣଙ୍କ ପାଖରେ ଯଦି ବୋଦା ଅଛି, ବୋଦାକୁ 2-3 ବର୍ଷରେ ଥରେ ବଦଳେଇ ଦିଅନ୍ତୁ, କାହିଁକିନା ସେ ବୋଦାକୁ ଆପଣ 2-3 ବର୍ଷରୁ ଅଧିକା ରଖିଲେ ଆପଣ ତାଠାରୁ ଭଲ ସେ ଛେଳି ଛୁଆ ଆଉ ପାଇବେ ନାହିଁ। ତ 2-3 ବର୍ଷରୁ ଆପଣ ଛେଳି ଯଦି ବୋଦା ବଦଳେଇ ଦେଲେ ବହୁତ ଭଲ। ତ ଏଇଟା ଆପଣ ଗଲା 5 ନମ୍ବର ପଏଣ୍ଟ। 6 ନମ୍ବର ପଏଣ୍ଟ ହଉଛି ଛେଳି ଯିବା ମେଣ୍ଢା ମାନଙ୍କର ଖାଦ୍ୟ। ଖାଦ୍ୟ ହଉଛି ଆପଣ ତାଙ୍କୁ ସଫିସିଏଣ୍ଟ ଚରେଇବା ପାଇଁ ଛାଡ଼ନ୍ତୁ। ଆପଣଙ୍କର ଯୋଉ ଡିମିରି ଗଛ ଅଛି, ସାହାଡ଼ା ଗଛ ଅଛି, ତାପରେ ଆପଣଙ୍କର ପିଜୁଳି ଗଛ, ତାପରେ ବିଭିନ୍ନ ପତ୍ର ଜାତୀୟ ଗଛ, ଏଗୁଡାକୁ ଛେଳି ଖାଇବାକୁ ବହୁତ ଭଲ ପାଆନ୍ତି। ତ ସେଗୁଡା ଖାଇଲେ ବି ଛେଳି ମାନଙ୍କର ଓଜନ ବଢେ। ତା ଛଡା ଆପଣ ମାନଙ୍କୁ ଏଇଟା ଅନୁରୋଧ କରି ରଖିବି କି ବର୍ଷକୁ ପାଖାପାଖି 1-2 ମାସ ତାଙ୍କୁ ଟିକେ ଦାନା ଖାଇବାକୁ ଦିଅନ୍ତୁ, ବେଶୀ ନୁହଁ, ଦିନକୁ 200-250 ଗ୍ରାମ ଦାନା। କୋଉ ଟାଇମରେ ଦେବେ, ଗୋଟେ ହଉଛି ଆପଣ ଯୋଉ ପ୍ରଜନନ ଯେତେବେଳେ ଛେଳି ମାନେ ଯେତେବେଳେ ଗର୍ଭ ଥିବ ଛୁଆ ପକେଇବାର ପାଖାପାଖି 1 ମାସ ପୂର୍ବରୁ ଆଉ ଛୁଆ ପକେଇବାର 1 ମାସ ପରେ, ଏଇ 2 ମାସ ଆପଣ ଯଦି ମାନେ ଛେଳି ଆଉ ଛେଳି ଛୁଆ ମାନଙ୍କୁ ଖାଦ୍ୟ ଦେଲେ ତାହେଲେ ସେମାନଙ୍କର ଦେହ ଏକ ତ ଠିକ ରହିବ, ଛେଳି ଛୁଆ ମାନେ ଯୋଉ ମାନେ ଜନ୍ମ ହେବେ ସେମାନେ ତ ବହୁତ ଭଲ ଜନ୍ମ ହେବେ, ତାପରେ ସେମାନଙ୍କର ବଂଶ ବୃଦ୍ଧି ବି ଭଲ ହବ ତଥା ଓଜନ ବି ଭଲ ବଢିବ। ଏଇଟା ହେଲା 6 ନମ୍ବର ପଏଣ୍ଟ। 7 ନମ୍ବର ପଏଣ୍ଟ ହଉଛି ଆପଣଙ୍କର ମ୍ୟାନେଜମେଣ୍ଟ। ମ୍ୟାନେଜମେଣ୍ଟ କଣ ମାନେ ଛେଳି ମାନଙ୍କୁ ଠିକ ଠାକ ସେ ଚରେଇବା ସହିତ ଆପଣ ଯୋଉ ଘରେ ରଖୁଛନ୍ତି ଘର ଚାରିପଟ ବି ଟିକେ ଟିକେ ସଫା ସୁତୁରା ରଖିବେ, ମଧ୍ୟ ମଧ୍ୟରେ ବ୍ଲିଚିଂ ଭରିକା ପକେଇକି ସଫା କରିବେ। ତାପରେ ଆଉ କଣ କରିପାରିବେ, ଆପଣ ଛେଳି ମାନଙ୍କୁ ପାଖାପାଖି ପାଣି ଫାଣି ଭରିକା ଭଲସେ ପିଇବାକୁ ଦେବେ, ଭଲ ମାନେ ଆପଣ ହଉଛି ସ୍ୱଚ୍ଛ ପାଣି ପିଇବାକୁ ଦେବେ। ସେଗୁଡା ଆପଣ ଯଦି ଠିକ ସେ ପିଇବାକୁ ଦେବେ ତାହେଲେ ଛେଳି ମାନଙ୍କର ସ୍ୱାସ୍ଥ୍ୟ ବି ବହୁତ ଭଲ ରହିବ। ଆଉ 8 ନମ୍ବର ପଏଣ୍ଟ ହଉଛି ଆପଣଙ୍କର ମାର୍କେଟିଂ। ସବୁ ଲୋକମାନେ ସବୁ ପଏଣ୍ଟ ତ ଧ୍ୟାନ ଦେଇ ଦିଅନ୍ତି କିନ୍ତୁ ମାର୍କେଟିଂ ଦେଖିପାରନ୍ତିନି, ମାନେ ଆମେ କୋଉଠି କଣ କେମିତି ମାର୍କେଟିଂ କରିବା ସେଟା ଆମେ ଜାଣିବା ଦରକାର। ଗୋଟେ ଛେଳିର ଓଜନ ଯେତିକି ରହୁଛି ତାର ପାଖାପାଖି ଆପଣ ଭାବି ଦିଅନ୍ତୁ, ଯୋଉ ଆପଣଙ୍କର ସପୋଜ ଛେଳି ମାଂସର ରେଟ୍ ଆପଣଙ୍କର ରହୁଛି 800 ଟଙ୍କା, ତ ଆପଣଙ୍କର ଛେଳିର ଗୋଟେ ଓଜନ ଅଛି ମନେକର 10 କେଜି, ତ ଆପଣଙ୍କର ମିନିମମ ସେ ଛେଳିର ରେଟ୍ ଆପଣଙ୍କୁ ଆମର 800 ଟଙ୍କା ଛେଳି ମାଂସର ରେଟ୍ ତାର 55%, ମାନେ 10 କେଜିର 55% 60% 6 କେଜି, 6 କେଜି × 800 ହେଲେ କେତେ 4800 ହଉଛି କିମ୍ବା 5000 ପାଖାପାଖି। ତ 5000 ମିନିମମ ଯଦି ଆପଣଙ୍କର କମ୍ରେ ବିକୁଛନ୍ତି ତାହେଲେ ଆପଣ ସେଠି ଲସ୍ କରୁଛନ୍ତି, ଛେଳିର 55-60% ଆପଣଙ୍କ ମାଂସ ବାହାରିବ। ତ ଆପଣ ଯୋଉ ରେଟ୍ଟା ତାଙ୍କର 55-60% ଭାଗ କରିଦେବେ ତାଙ୍କର ଓଜନର, ତା ସହିତ ଯେତିକି ଆପଣଙ୍କ ସେଠି ରେଟ୍ ରହୁଛି ସେତିକି ଗୁଣିଦେବେ, ତ ସେତିକିର ଉର୍ଦ୍ଧ୍ୱରେ ସବୁବେଳେ ବିକିବାକୁ ଚେଷ୍ଟା କରିବେ। ତାଛଡ଼ା ଯଦି ଆପଣ କମ୍ରେ ବିକୁଛନ୍ତି ତାହେଲେ ସେଟା ଆପଣଙ୍କ ପାଇଁ ଲସ୍ ହେଇଯିବ। ତ ଏଇ ଯଦି ଆପଣ 8ଟି ଦିଗକୁ ଆପଣ ଧ୍ୟାନ ରଖିବେ ତ ଆପଣ ଛେଳି ପାଳନର ଆଉ ମେଣ୍ଢା ପାଳନର ନିଶ୍ଚୟ କୃତକାର୍ଯ୍ୟ ହେଇପାରିବେ।
1: ହେଲେ ସାର୍, କୋଉ ପ୍ରଜାତିର ଛେଳି ମେଣ୍ଢା ହେଲେ ସେମାନେ ଅଧିକା ଲାଭ ପାଇପାରିବେ?
0: ଆପଣ ପ୍ରାୟ ବହୁତ ଆମର ସ୍କିମ ଅନୁସାରେ ତଥା ଆପଣଙ୍କର ମାନେ ଯୋଉଟା ଆମେ ଦେଖୁଛେ ବଂଶ ବୃଦ୍ଧି ଅନୁସାରେ ବ୍ଲାକ୍ ବେଙ୍ଗଲ ପ୍ରଜାତିର ଛେଳି ବହୁତ ଭଲ। ବ୍ଲାକ୍ ବେଙ୍ଗଲ ପ୍ରଜାତିର ଗୋଟେ ଲାଭ ହଉଛି, ଆପଣଙ୍କର ମୁଖ୍ୟ ଲାଭ ହଉଛି ସେ ପ୍ରାୟ ଜୁଡ଼ୁଆ ପକାଏ, ଆପଣଙ୍କ 2-2 ଛୁଆ ସେ ପ୍ରାୟ ଦିଏ, ତ ଆପଣ ବର୍ଷକୁ ପାଖାପାଖି 4ଟା ଖଣ୍ଡେ ଛୁଆ ଆପଣ ନିଶ୍ଚୟ ପାଇବେ ତାର। ତ ସେଇଟା ହଉଛି ଗୋଟେ ଆପଣ ସେଥିପ୍ରତି ଟିକେ ଧ୍ୟାନ ଦେବେ।
1: ବର୍ଷା ଦିନରେ ଆମର ଛେଳି

0: ମାନଙ୍କୁ ସାଧାରଣତଃ କି କି ରକମର ରୋଗ ଯାକ ହୋଇଥାଏ ଆଉ ତାର
1: ବର୍ଷା
0: ପ୍ରତିକାର ମାନ କ'ଣ?
1: ବର୍ଷା ଦିନରେ ଆପଣଙ୍କର ସେମିତି ତ ବହୁତ ରୋଗ ହେଇଥାଏ, ବାକି ଆମେ କମନ ଯୋଉଟା ଦେଖୁଛୁ ନର୍ମାଲି ସେଇଟା ଗୋଟେ ହେଉଛି ଛେଳି ମାନଙ୍କର ଏଇ ଯୋଉ ଘୁମା ରୋଗ, ଯୋଉ ଛେଳି ମଡ଼କ ଯୋଉଟା କହୁଛନ୍ତି, ସେଥିପାଇଁ ତ ଆପଣଙ୍କର ଟୀକା ବି ଦିଆଯାଉଛି। ଟୀକା ତ PPR ଏବେ ଭ୍ୟାକ୍ସିନ୍ ଚାଲିଛି ଆପଣଙ୍କର।
0: ଏ ରୋଗ ମାନ ଯୋଉ ହଉଛି ବର୍ଷା ଦିନରେ ଆମେ
1: ହଁ
0: ଚିହ୍ନିଛୁ
1: ହଁ
0: କେମିତି, ତାଙ୍କର ଲକ୍ଷଣ ମାନ କ'ଣ ଥିବ?
1: ଲକ୍ଷଣ ମାନ ଆକ୍ଚୁଆଲି ସେଟା ପାଇଁ ଆପଣଙ୍କୁ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଫାର୍ଷ୍ଟ ସମ୍ପର୍କ କରିବାକୁ ପଡିବ। ଫାର୍ଷ୍ଟ ଆମେ ଦେଖିବା ଛେଳି କ'ଣ ହଉଛି, ଛେଳି ଖାଉନି, ତାପରେ ଛେଳି ମୁହଁ ଫୁହଁରେ ଫୁଟକା ଫୁଟକା କ'ଣ ହଉଛି କି କ'ଣ, ତାପରେ ତାର ଜିଭ କେମିତି କ'ଣ ରହୁଛି, ତାର ସିଙ୍ଗାଣି ଫିଙ୍ଗାଣି ପ୍ରକାର ବହୁଛି କି କ'ଣ, ତାର ଝାଡା ପତ୍ର କେମିତି ହଉଛି, ସବୁ ଜିନିଷ ଦେଖିକି ତାକୁ ରୋଗକୁ ନିର୍ଣ୍ଣୟ କରିବାକୁ ପଡିବ।
0: ଆଚ୍ଛା
1: ବର୍ଷା ଦିନ ପୂର୍ବରୁ ଆପଣ ନିହାତି ଆପଣଙ୍କ କୃମିନାଶକ ଔଷଧ ଦେବା ଦରକାର,
0: ଆଚ୍ଛା
1: କାହିଁକିନା ବର୍ଷା ଟାଇମରେ ଆପଣଙ୍କର ଘାସ ଫାସ ସବୁ ନୂଆ ନୂଆ କଅଁଳେ, ସେଥିରେ ଆପଣଙ୍କର ବିଭିନ୍ନ ପ୍ରକାର କୀଟ ପତଙ୍ଗ ତଥା ଆପଣଙ୍କର ପୋକ ଜୋକ କୃମି ଜନ୍ମ ନିଅନ୍ତି, ତ ସେଥିପାଇଁ ସେମାନେ କଅଁଳ ଘାସ ଖାଇଥିଲେ ସେମାନଙ୍କୁ ଜ୍ୱର ଝାଡା, ତାପରେ ତାଙ୍କର ପେଟ ଫମ୍ପା ଏମିତି ସବୁ ରୋଗ ବାହାରେ, ତ ସେଥିପାଇଁ ଆପଣଙ୍କର ଡିୱାର୍ମିଂ ଯୋଉଟା କହୁଛନ୍ତି କୃମିନାଶକ ଔଷଧ ବର୍ଷା ଦିନ ପୂର୍ବରୁ ନିହାତି ଦେବା ଦରକାର। ତ ଏତିକି ମିନିମମ୍ ଆପଣ ଏଇ କିଛି ରୋଗଙ୍କୁ ଆପଣଙ୍କୁ ଟିକେ ଦେଖିବାକୁ ପଡିବ।
0: ଠିକ ଅଛି ସାର୍, ଆପଣ ଆମ ଅନୁଷ୍ଠାନକୁ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ସାର୍।
1: ନମସ୍କାର।
2: ଶୁଣିଲ ନା ଭଉଣୀ?
3: ଶୁଣିଲି ଆହୁରି ତମର ଉପରେ କଣ କହୁଛି ଶୁଣ, ତମେ ଛେଳି ମେଣ୍ଢାର ଯତ୍ନ କେମିତି ନେବାର ବୋଲିକିନା ବିଶେଷଜ୍ଞ ଆଜ୍ଞା ଠୁ ପଚାରିଲ, ମାତ୍ର ନିଜର ଉପରେ ଢିଲା କରିଦେଲ କି ନାଇଁ, ନିଜର ଦେହର ଯତ୍ନ କେମିତି ନେବାର ସେଠି ତ ଢିଲା ହେଇଗଲ।
2: ସେମାନଙ୍କୁ ଯତ୍ନ ନେଲେ ତ ମତେ 2 ପଇସା ମିଳିବ, ନହେଲେ ଡାବୁ କୋଠୁ ଆଇବ?
3: ସତ କଥା କା, ଆମେ ଖାଲି ଗୋଟେ ଚାଷ ଉପରେ ଚଳି ହଉ ନାହିଁ, ଆନୁଷଙ୍ଗିକ ଧନ୍ଦା କରିବାର ଅଛି କା? ତମେ ଯେମିତି ଏବେ ଛେଳି ମେଣ୍ଢା ମାନଙ୍କର ଯତ୍ନ କଥା କହିଲ, ଘରେ କିଛି ନହେଲେ ଆମେ କୁକୁଡ଼ା ବତକ ଟିକେ ରଖିପାରିବା, ଆହୁରି ଆଗରୁ ପୁରା 2-4ଟା ଗାଈ ମୁଣ୍ଡ ରଖିଲେ ମିଶାରୁ ଆମର ଘରକୁ ଟିକେ ଚଳିବା ପାଇଁ ସୁବିଧା ହବ, ଆମର ଘରର ସଦସ୍ୟ ଭଳିଆ ସତିକି ନାହିଁ ହେଲା ଯେ, ଟିକେ ଗୀତ ବାଜଣାର ବ୍ୟବସ୍ଥା ଅଛି କି ନାହିଁ? ହେଲେ
2: ଅଛି ନା, ଆଉ ସେଇଟା ନଥିଲେ ଆମର ବୈଠକ ବୈଠକ ଭଳିଆ ଲାଗିବ କି?
3: ସତକା?
2: ଚାଲ ଶୁଣିବା ହେଲେ।
3: ଶୁଣିଦେବା।

0: କେମିତି ଲାଗିଲା ଗୀତ?
1: ମନକୁ ପାଇଲା ପରା ଗୀତ ଗୁଡିକ ଲଗେଇଲ ଯେ, ସମାନ ଦିନକୁ ସମାନ ଗୀତ ବୋଲ ତ, ଚାଷୀର ଗୀତ ଗୁଟେ ଶୁଣିଦେଲେ ଆମକୁ ବି ଭଲ ଲାଗୁଛି। ଆହୁରି ଦେଖ ତ, ଏବେ ତ ଆମର ବେଡ଼ା ବେଡ଼ରେ କାମ ଆକା, କେତେବେଳେ ରୁଥିବା, କେତେବେଳେ ଘାସ ବାଛୁଥିବା, କେତେବେଳେ ସାର ପକଉଥିବା, ଗୁଟେ ନହେଲେ ଗୁଟେ ଗୀତ ଟିକେ ବାଜିଲେ ତ ଆହୁରି ଟିକେ ଜୋସ୍ ଲାଗୁଛି କାମ କରିବାକୁ। ଆଉ
0: ସେଇଟା ସବୁର ହେଲେ ମୋ ଠୁକା ତମେ ଏମିତି ଶୁଣୁଥିବ କି ତମେ କଣ ଆଣିଛ?
1: ଆଣିଛି ନା, ଦେଖ ଖାଲି ତ ଆମେ ଚାଷ ଭିତ୍ତିକ କଥା ଶୁଣୁଛେ ଏକା, କେମିତି ଆମେ ଚାଷରେ ଆଗେଇବା, ଆହୁରି ଦୁଇ ପାଦ ଆଗେଇଲେ ଘରକୁ ଟିକେ ଚଳିବାକୁ ସୁବିଧା ହବ ବୋଲିକିନା। ଏବେ ଆମର ପାଖ ଗାଁ ବାଟେ ବୋଲ ତ ଭୁଜି ଗୁଡ଼ିଥିଲା ବୋଲି ଯାଇଥିଲି, ଚାଷୀ ଭାଇ ଗୁଡ ସହିତ ଭେଟଘାଟ ହେଇଥିଲା।
0: ତମେ ଭୁଜି ଖାଇବାକୁ ଯାଇଥିଲ କି ଭେଟଘାଟ ହବା ପାଇଁ ଯାଇଥିଲ?
1: ନାଇଁ ନାଇଁ, ଗୁଟେ ପାଖରେ ଦୁଇଟା କାମ ବୋଲ ତ,
0: ତମେ ତ ଦୁଇଟା କାମ ନ ଧରିଲେ ହବନି। ଆଉ
1: ଏବେ ଦେଖ ତ, ଆମେ ଯାଇଥାଉଛୁ ସିନା ବେଳେ ବେଳେ, ଆମେ ଯେମିତି କଥାରେ ଅଛି, ଯାତ୍ରା ଦେଖା କଦଳୀ ବିକା ଭଳିଆ ଥାଉଛି କି ନାଇଁ ବୋଲେ, ଯାତ୍ରା ଦେଖିବାକୁ ଦେଖା ହେଇଯିବ, କଦଳୀ ବିକା ହେଇଯିବ, ସେମିତି ଭୁଜି ଖାଇବାଟା ମିଶାରେ ହେଲା। ଚାଷୀ ଭାଇ ଗୋଟେ ଆଇଥିଲେ ବୋଲି ତାଙ୍କର ସହିତ ଭେଟଘାଟ ହେଲି, ତାଙ୍କେ କି ପ୍ରକାର କଥା ସବୁ କହିଛନ୍ତି ସବୁ ବସିକି ଶୁଣିବା କି?
0: ଚାଲ
2: ଭାଇ। ନମସ୍କାର।
3: ନମସ୍କାର ଆଜ୍ଞା।
2: ନା ଟିକେ କୁହନ୍ତୁ।
3: ମନୋଜ କୁମାର ଖରା।
2: କୋଉଠି ରହୁଛନ୍ତି ଭାଇ?
3: ବିଲାନସିଲ।
2: ବିଲାନସିଲ ଗାଁଟା ଆମର କୋଉ ବ୍ଲକ କୋଉ ପଞ୍ଚାୟତରେ ଯାଉଛି?
3: ଦଶମନ୍ତପୁର ବ୍ଲକ ପଞ୍ଚାୟତ ଗାଧେଗୁଡ଼ା।
2: ଦଶମନ୍ତପୁରଠୁ କେତେ ଦୂର ହବ ଭାଇ?
3: ଦଶମନ୍ତପୁରରୁ 37 ହବ କିଲୋମିଟର।
2: ହେଲେ ଭାଇ ଚଳାଚଳ କେମିତି?
3: ସେ ଚାଷବାସ ଠିକ କରୁଛି।
2: ଜମି କେତେ ଅଛି?
3: 3 ଏକର ଅଛି। ପାହାଡିଆ ଅଞ୍ଚଳ, ଶୁଆ ମାଣ୍ଡିଆ କରି କରି ଖାଉଛୁ।
2: ବିହନ କୋଉଠୁ ଆଣୁଛନ୍ତି?
3: କିଣିକରି ଆଣୁଛୁ।
2: କିଛି ଭଲ ବିହନ, ଉନ୍ନତ କିସମର ବିହନ ସବୁ ମିଳୁଛି?
3: ଏମିତି ତ ମଝିରେ ମଝିରେ ସେ ବିହନ ଖରାପ ହେଇଯାଉଛି, ଆମେ କିଛି ଦୋକାନ ବାଲା ସହିତ ଫାଟିଟୁ ହେଇଛୁ, ଆମର ହିସାବରେ କୋଉଟା ଗୋଟେ ସଠିକ ବିହନ ମିଳୁନାହିଁ। ଆଉ
2: ଶୁଆ ଚାଷ କରିବାରୁ ପ୍ରଥମେ କେମିତି ମାଟି ପ୍ରସ୍ତୁତି କେମିତି କରୁଛନ୍ତି ବୋଲେ, କେତେ ବଡ ଚାଷ କରୁଛନ୍ତି କେମିତି କରୁଛନ୍ତି?
3: ଶୁଆ ବୋଲେ ଆଉ ଏମିତି ଖତ ଟିକେ ପକାଇବୁ, ଜୁରି ଥିବ ଭୂଇଁ, ଜୁରି ଥିବା ଭୂଇଁକୁ ଆମେ ଟିକେ ଚାଷବାସ କରି ସେ ଖତ ଟିକେ ପକାଇଲେ ତ ଭଲ କଥା, ନହେଲେ
2: ଗୋବର ଖତ ପକାଉଛନ୍ତି? ହେଲେ କେତେ ବଡ ଚାଷ ହଉଛି? ଫାଷ୍ଟ
3: ଚିରା କରିଦେବୁ, ତାପରେ ଦୁଡ଼ା କରିବୁ, ତାପରେ ବୁନା ଟାଇପ୍ର ଆମେ ଖତ ବିଞ୍ଚି ଦେଇକରି ଆମେ ଶୁଆ ଚାଷ କରୁଛୁ।
2: 3 ଏକର ଜମିରେ କେତେ ଶୁଆ ଲାଗିଛି, କେତେ ଏକର ମାଣ୍ଡିଆ ଲାଗିଛି ଭାଇ?
3: ସବୁ ତ ଶୁଆ ଲଗାଇ ହେବ ନାହିଁ, ସବୁ ମାଣ୍ଡିଆ ଲଗାଇ ହେବ ନାହିଁ, ଟିକେ ଟିକେ ଅଳ୍ପ ଅଳ୍ପ ଟିକେ ଲଗାଇ କରି ଆମେ ଖାଇବା କଥା।
2: ହେଲେ କୋଉଟା କୋଉଟା ଚାଷ ହଉଛି
3: ଜମିରେ? ଏମିତି ବର୍ଷକୁ ମାନେ ଅଲଗା ଅଲଗା ଚାଷ କରୁଛୁ, କେତେବେଳେ ଧାନ କରୁଛୁ, କେତେବେଳେ ମାଣ୍ଡିଆ କରୁଛୁ, କେତେବେଳେ ଶୁଆ କରୁଛୁ,
2: କେତେବେଳେ କୋଉଟା ଲାଗୁଛି। ଏ ଯୋଉ ଶୁଆ କରୁଛନ୍ତି ବୋଇଲେ ଭାଇ, ତାକୁ ରୋଗ ପୋକ କିଛି ଲାଗିବ କି ନାହିଁ କେବେ?
3: ଶୁଆରେ ତ କିଛି ଲାଗବ ନାହିଁ, ସେମିତି ଧାନ ମାଣ୍ଡିଆରେ ଟିକେ
2: ଲାଗବ। ହେଲେ ଶୁଆର ବିକ୍ରି ବଟା କେମିତି କରୁଛ ଭାଇ?
3: ଦୁକାନରେ ଆମେ ଦେଇଦେଉ,
2: ବେପାରୀକୁ ଦେଇଦେଉଛ? ହେଲେ ମାଣ୍ଡିଆ ଚାଷ ବିଷୟରେ କରୁଛନ୍ତି ବୋଇଲେ ଭାଇ, ମାଣ୍ଡିଆଟା ଦେଶୀ ବିହନ କରୁଛ ନା ଦୋକାନରୁ କିଣି ଆଣିବା?
3: ଦୋକାନରୁ
2: କିଣିବା ଟାକା। ମାଣ୍ଡିଆ ଚାଷ ପଦ୍ଧତି ବିଷୟରେ କିଛି କୁହନ୍ତୁ ଭାଇ।
3: ମାଣ୍ଡିଆକୁ ଭଲ କରି ମାନେ ଚାଷ କରିବାର ହେଲେ ଫାଷ୍ଟ ଆମେ ଜମିକୁ କଷା କୁଚି କରି ଦୁଡ଼ା ଦୁଡ଼ି କରି କାଟି କୁଟା ଥିବ, ଅଳିଆ ଥିବ, ସବୁ ଫିଙ୍ଗି କରି ପୁଣି ଥରେ ଆମେ ତାର ପଦ୍ଧତି କରିବା କଥା।
2: ତାକୁ ମିଶାରେ ଏବେ ତ ଧାଡ଼ି ରୁଆ ପଦ୍ଧତି କର ବୋଲୁଛନ୍ତି, ଯେମିତି ଧାନ ରକମର ସେମିତି ଧାଡ଼ି ପଦ୍ଧତିରେ କରୁଛ ନା ଏମିତି ବିଞ୍ଚି ଦଉଛ?
3: ଏମିତି ବିଞ୍ଚି ଦଉଛ,
2: ପୁରୁଣା ପଦ୍ଧତିରେ ଏକା ହଉଛି,
3: ପୁରୁଣା ପଦ୍ଧତିରେ ଏକା ବିଞ୍ଚି ଦଉଛ।
2: ହେଲେ ମାଣ୍ଡିଆ ଯେତିକି ଅମଳ ହଉଛି ତାକୁ କଣ କରୁଛ ଭାଇ?
3: ମାଣ୍ଡିଆ ଯେତିକି ଅମଳ ହଉଛି ଖାଇବା ଏତିକି ଖାଉଛୁ, ଆଉ ବିକା ବିକ୍ରି କରୁଛୁ,
2: ବେପାରୀକୁ ଦେଇଦଉଛ, ସମାନ ଲାଭ ପାଉଛ କି ନାହିଁ ଭାଇ?
3: ଯଥେଷ୍ଟ ହିସାବରେ ପାଉଛୁ।
2: ତମର ବୟସ କେତେ?
3: 42
2: 42 ବର୍ଷ ହେଲା ଏବେ। ହେଲେ ପାଖାପାଖି କେତେ ବର୍ଷ ହବ ଚାଷ କଲଣି ଭାଇ ନିଜର ଅନୁଭୂତିରେ?
3: ନା ପିଲାବେଳଠୁ ଚାଷ,
2: ଚାଷୀ ପରିବାରର ପିଲା। ଆଗରେ ଚାଷ ପଦ୍ଧତି କେମିତି ଥିଲା, ଏବେର ଚାଷ ପଦ୍ଧତି କେମିତି ଅଛି ଭାଇ?
3: ଆଗରେ ତ ଏମିତି ଫିଙ୍ଗି ଦେଲେ ବଞ୍ଚି ଯାଉଥିଲା, ମାନେ ଏବେ ଧାନ ମାଣ୍ଡିଆ ସବୁ କିଛି ପୁରା ନିଗାଡି କରି ଶୁକା ପକା କରି କରିବାର ଅଛି
2: ଏବେ।
3: ଏବେ ଆଗର ଚାଷ ଗୋଟେ ଅଲଗା, ଏବର ଚାଷ ଗୋଟେ ଅଲଗା।
2: କୋଉ ଚାଷ ଭଲ ଥିଲା? ଆଗରଟା ଭଲ ଥିଲା।

0: ଏବେଟା ଭଲ ଅଛି?
1: ନାଇଁ, ଆଗରଟା ଭଲ ଥିଲା, କାହିଁକି ବୋଲେ ସେତେବେଳେ ଜମି ଉର୍ବର ଥିଲା, ଆମେ ସାର ପକାଉ ନଥିଲୁ। ଏବେ ମାନେ ଧାନ ମାଣ୍ଡିଆରେ ଯେମିତି ହେଲେ ସାର ପକାଇବାକୁ ପଡ଼ବ।
0: ସାର ନଦେଲେ ହଉ ନାହିଁ?
1: ସାର ନଦେଲେ ତ ଟୋଟାଲ ସେ ଜମି ନଷ୍ଟ ହେଲା ପରେ ହଉଛି।
0: ହଉଛି ହେଲେ ଆଗରେ କୋଉ ରକମର ମାଟି ଥିଲା?
1: ନାଇଁ, ଆଗରେ ତ ଭଲ ଭୂମି ଥିଲା, ଏ ଯୋଉ ଔଷଧ ପତ୍ର ନ ଦେଇକରି ଖାଲି ଗୋବର ପତ୍ର ମାନେ ଚାଷ କରୁଥିଲେ।
0: ହେଲେ ଆଗରେ ଦେଖ ମାଟିରେ କେଞ୍ଚୁଆ ଥିଲା, ଉପକାରୀ ସବୁ କୀଟ ସବୁ ଥିଲେ, ଏବେ ଆଉ ଅଛି କି ଭାଇ?
1: ଏବେ କିଛି ନାହିଁ,
0: ସବୁ ମରିଗଲେ।
1: ହଁ, ସେ ପୁରୁଣା ପଦ୍ଧତିରେ ଆମେ ଚଲାଉଛୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଧାରାବାହିକ ଅମୃତର ସନ୍ତାନ। ଏହାକୁ ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଛନ୍ତି ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ତେବେ ଶୁଣିବା ଅମୃତର ସନ୍ତାନର ପ୍ରଥମ ଭାଗ।
1: ସ୍ୱର୍ଗତ ଡକ୍ଟର ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ରଚିତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଉପନ୍ୟାସ ଅମୃତର ସନ୍ତାନକୁ 13 ଅଧ୍ୟାୟରେ ବେତାର ନାଟ୍ୟ ରୂପ ଦେଇ ଆମେ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରୁଛୁ। ଏଥିରେ ଆପଣମାନେ ଅବିଭକ୍ତ କୋରାପୁଟ ଜିଲ୍ଲାର କନ୍ଧ ଆଦିବାସୀମାନଙ୍କର ଜୀବନଧାରାର ଏକ ସ୍ପଷ୍ଟ ଚିତ୍ର ପାଇବେ। ଆରମ୍ଭ କରୁଛୁ ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ପ୍ରଥମ ଭାଗ।

0: ସାଉଦା ଏ ସାଉଦା
1: କେ ବର୍ଷା ମୁଣ୍ଡା ବାରିକିରେ
0: ତୁଇ ମିଶା ଏକଟା ଇତି ବସିଛୁ ତେନି ପରା ଜାକର ଦେବତା ପାଖରେ ପୂଜା ଲାଗିଛି ଇ ମଣି ଆପାଉ ଗାଁର କନ୍ଦ ସର୍ଦ୍ଦାର ତମର ଭିତର ପାଞ୍ଚଶହ କନ୍ଦ ଘର ଇ ଗାଁରେ ତୁଇ ପୂଜା ପାଖକୁ ଯିବୁ ନାହିଁ କି
1: ନାଇଁ ନାଇଁ ଦେଖୁଛୁ ତ ବେମାରରେ ପଡ଼ିଛି ଛାତିରେ ବତା ଦେହରେ ଦୁଃଖା ଚାର କୋଡ଼ି ବୟସ ହେଲାନି ମୁଇଁ ଆହୁରି କେତେ ଦିନ ଯିବି
0: ଚାର କୋଡ଼ି କିସ ବୁତେ କେଲାନି
1: ନାଇଁ ଆହୁରି କିସ ମୋର ଭାଗ୍ୟ ଭଲ ଲୋକର ଡୁମାଇଥିଲି ବୋଲି ଇ ଜନ୍ମରେ ଏତେ ବର୍ଷ ବଞ୍ଚିଲି ଖରାପ ଲୋକର ଆତ୍ମାର ପର ଜନ୍ମ ହେଇଥିଲେ କେବେଠୁ ମରି ଯାଇଥାନ୍ତି
0: ଭଲ ଲୋକର ଆତ୍ମାର ଆର ଗୋଟକ ଜନ୍ମରେ ବେଶୀ ଦିନ ବଞ୍ଚବ
1: ମୁଇଁ ନିଶ୍ଚେ ଆଗର ଜନ୍ମରେ ଭଲ ଥିଲି ଇ ଜନ୍ମରେ ମିଶା ଭଲ ଅଛି ହେଲେ ମୋର ଦେହଟା ପୁରୁଣା ହେଇଗଲା ଆହୁରି କାମ ନାହିଁ ଇଟାକେ ଫିଙ୍ଗି ଦେଇକରି ନୂଆ ଜନ୍ମ ନେବାଟା ଭଲ
0: ସେଟା କି ସାମ ରାତ୍ରେ ଅଛି କି ସାଉତା ସେ ଦର ମୁଦର ନିରିଚା କି ସେ ରଖିଲେ ରଖବ ମାରିଲେ ମାରବ କାକେ ସେ ଦଉଛି ବେଶୀ ଆୟୁଷ ଆହୁରି କାକେ ସାଣ୍ଡ ଆୟୁଷ ଇଏ ଦେଖୁନୁ ଏ ଜାନିଗର

0: ଅଠର ବର୍ଷ ହେଇଥିଲା କେମିତି ବାଘ କହିଥିଲା
1: ସେଟା ଖରାପ ଡୁମା ଥିଲା କେମିତି ବଞ୍ଚିଥାନ୍ତା
0: ହଁ ହେଲେ ତୁଇ ଗୋଟେ ଲୋକ ଏଠି ବସିକରି ଭାବୁଥିଲୁ କି
1: କିସ ଆଉ ଭାବିବ କନ୍ଦର କରମ କଥା ଭାବୁଛି ଆମେ କନ୍ଦ ଆମେ ପରଜା ରଜା ଆମର ସାନ ଭାଇ କନ୍ଦ ବଡ଼ ଭାଇ ବଡ଼ ଭାଇ ଘୋଡ଼ା ଚଢ଼ିବ ବୋଲିକିରି ଚାଟ ଭାଙ୍ଗିବାକୁ ଯାଇଥିଲା ସାନ ଭାଇ ଘୋଡ଼ା ପିଠିରେ ବସିକିରି ଚୁ ସେଇ ଦିନଠୁ ସେ ରଜା ଠକ୍ ସାନ ଭାଇ ବଡ଼ ଭାଇର ଗାଦିକୁ ଚଢ଼େଇ ନେଇକିରି ମାଡ଼ି ବସିଛି
0: ତୁଇ ବଡ଼ ଭାଇ ବୋଲି ସିନା ସାନ ଭାଇ ରାଜାର ଅଦତି କି କ୍ଷମା କରିଦେଲୁ ନହେଲେ ଆହୁରି କି
2: ତୁଇ ବେଶୀ ନିର୍ମାୟଟା ସାଉତା
1: ବୁଢା ବୁଢା ମାନେ କହୁଥିଲେ କେବେ ପୁଣି କୋକାଳରେ ରାମ ବୋଲିକିରି ଗୋଟେ ରଜା ଥିଲା ତାର ମାଇଜୀ ଆହୁରି ବାଇକିଏ ଧରି ଇବଣକୁ ଆସିଥିଲା
0: ହଁ ଓଇ ଓଇ ସତ ରାମଚନ୍ଦ୍ର ମହାପ୍ରଭୁ ଏ ଦେଶକୁ ଆସିଥିଲେ ବନବାସ କରିବା ପାଇଁ
1: ସେତେବେଳେ ଦକ୍ଷିଣର ସାହୁକାର ମାନଙ୍କର କନ୍ ଦେଶରେ ବେଶୀ ଅତ୍ୟାଚାର ବେଶୀ ଅଧୌତି ରାମଚନ୍ଦ୍ର ମାତର କନ୍ଦ ମାନଙ୍କର ସର୍ଦ୍ଦାର ସେ ଦକ୍ଷିଣର ସାହୁକାର ମାନଙ୍କର ସଙ୍ଗରେ ଯୁଦ୍ଧ କଲା ତାକୁ ତାକୁ କିଏ ବଳ ଦେଲା ଜାଣିଛୁ
0: ନାଇଁ ସାଉତା ମୁଇଁ ନାଇଁ ଜାଣି
1: ଆମରି ପ୍ରାସ୍କା ବଂଶର ଅନୁକନ୍ଦ ଆହୁରି ଜାମକା ବଂଶର ଜାମମାନ କନ୍ଦ ଏମାନେ ହେଲେ ରାମଚନ୍ଦ୍ରର ସୈନ୍ୟ
0: ପ୍ରାସ୍କା ଆଉ ଜାମକା ବୋଇଲେ କି ସାଉତା
1: ଆରେ ପ୍ରାସ୍କା ବୋଇଲେ ପରା ଅନୁମାଙ୍କଡ ଆହୁରି ଜାମକା ବୋଇଲେ ବାଲୁ
0: ସତ ସତ
1: ଯୁଦ୍ଧ ହେଲା ଦକ୍ଷିଣର ସାହୁକାର ମାନେ ମରିଗଲେ ହେଲେ କି ସବ ଆହୁରି ନୂଆ ସାହୁକାର ଆସିଲେ ଗରିବ ଯୁଠି ଥିଲା ସିଠି ଅଚ ବ୍ଲକ ଯୁଠି ଥିଲା ସିଠି
0: ନାଇଁ ତ ଆହୁରି କିସ୍ ରାଜା ରାଜା ପର୍ଜା ପର୍ଜା ଗୋଟେ ଆଣି ଆଣି ଆଲିଆ ଆଉ ଗୋଟେ ଲୋକ ଖାଇ ଖାଇ ପୁଲିଆ
1: ଜମି ଯାଉଛି ବାତ ଯାଉଛି ଜାତି ଚିଣ୍ଡି ଯାଉଛି କନ୍ଧେଇ ଜନ୍ମ ହେଲେ ଅପମାନ ସିନା ମାନ ନାଇଁ ରେ ବାବୁ
0: ଓଇ ଓଇ ଦିନ ଥିଲା କନ୍ଦ ରାଜା ହେଇଥିଲା ଯୁଦ୍ଧ କରୁଥିଲା ବାଜା ବାଜୁଥିଲା ଟମକ ଟମକ ହେଲେ ଆଜି ବାଜା ଅଛି ମୌରି ଅଛି ନାଚ ଅଛି ମାତର ଯୁଦ୍ଧ ନାହିଁ
1: ସେତେବେଳ କନ୍ଦର ରଡ଼ି ଶୁଣିଲେ ସିତକଟା ମାରି ଦଉଥିଲା ସାତ୍ରୀ ସାଜି କହିମାଇ ମେରିଆ ସାଜି କହିମାଇ ଶତ୍ରୁକୁ ବଳି ପକାଉଛି ମେରିଆକୁ ବଳି ପକାଉଛି ହେଲେ ଆଜି ଆଉ ଶତ୍ରୁ ବଳି ପଡ଼ୁନାହିଁ କି ମେରିଆ ବଳି ପଡ଼ୁନାହିଁ ଧର୍ମ ଉପାସ ଦର୍ଥନି ମିଶା ଉପାସ ଅଛି କନ୍ଦର ଶକ୍ତି ନାହିଁ ଶତ୍ରୁକୁ ମେରିଆ ପକେଇ ଆଣିଦେଇ ଉପାସୀ ଦେବତାକୁ ଶାନ୍ତି କରବ
0: ଓଇ ସାଉତା ଆମର ଏ ଅଞ୍ଚଳରେ ମିଶା କି ମେରିଆ ପଡ଼ୁଥିଲା କି
1: ହେରେ ବାବୁ ମେରିଆ ପୂଜା ଥିଲା କନ୍ଦ ଦେଶର ସବୁଠୁ ବଡ଼ ପରବ ପୁଷର ଶେଷ ଆହୁରି ମାଘ ମାସର ଆରମ୍ଭରେ ହେଉଥିଲା ମେରିଆ ପୂଜା ମେରିଆ ପୂଜାରେ ମୁନୁଷ ବୋଲି ପଡ଼ୁଥିଲା
0: ମୁନୁଷ ବୋଲି ପଡ଼ୁଥିଲା କି
1: ହଜାର ହଜାର ଲୋକ ଗୋଟେ ସଙ୍ଗେ ଗର୍ଜନ କରୁଥିଲେ
0: ଏ ମେରିଆ ପୂଜା କିସ ପାଇଁ କରା ହେଉଥିଲା କି ସାଉତା
1: ଦେଶର ମଙ୍ଗଲ ପାଇଁ ଗାଁର ମଙ୍ଗଲ ପାଇଁ ଆହୁରି କିସ ସାଉତା ଘରେ ରଖାଯାଇଥିବା ବଳିକୁ ଲୋକମାନେ ଆଣିବାକୁ ଯାଉଥିଲେ ବୋଲି ବେକରେ ମନ୍ଦାର ଫୁଲର ମାଳ ପଡ଼ୁଥିଲା ତାକେ ନିମା ଆଣିକିରି ହଳଦି ପାଣିରେ ଗାଧାଇ ଦେଉଥିଲେ ନୂଆ କରିବା ପିନ୍ଧା କପାଳରେ ଝଟକୁଥିଲା ସେତେବେଳେ ଲୋକମାନଙ୍କ ରାଠୁ ଏବେ ମିଶା ମରିତୁ ଅଛି
0: ଗର୍ଜନ କରୁଥିଲେ ସାଉତା
1: ମନୁଷ୍ୟକୁ ବୋଲିଦେଲେ ଆଖିକୁ ବନ୍ଦ କରି ବାଲକୁ ଜଟ କରି ପିଚ୍ ପିଚ୍ ମନୁଷ୍ୟ ରଖ ଦେବତା ପାଖରେ ଡାଲିଦେଲେ ଧର୍ମ ଶାନ୍ତି ହେବ ଦର୍ଦ୍ଦି ଶାନ୍ତି ହେବ
0: ଦେଶର ଲାଗି ଲୋକର ଲାଗି ପୂର୍ବ କାଳର ଲୋକ କେତେ ଭାବୁଥିଲେ କେତେ ଚିନ୍ତା କରୁଥିଲେ ହେଲେ ଆଜିକାଲି କାଇଁ ଦିନ କାଲେଲା ଯେ ଯାର ସୁଖେ ସେ
1: ଦେଶ ପାଇଁ ଧର୍ମ ପାଇଁ ଦର୍ତ୍ତନୀ ପାଇଁ ସିନା ଏ ନିର୍ଦ୍ଦୋଷ ଲୋକେ ବଳି ପକା ହେଉଥିଲା
0: ଇଏ ଗୋରା ସାହିବ ଆସିକରି ସିନା ମେରିଆ ବନ୍ଦ କଲା ନହେଲେ ଆଜି କି ମିଶା ଚାଲିଥାନ୍ତା
1: ଇ ମୁନୁଷ ବୋଲି ସିନା ବନ୍ଦ ହେଲା ହେଲେ ବାରିକ ଆଜି ମିଶା ମୁନୁଷ ବଦଳରେ ଘୁଷୁରି ନାଇଁ ମିଳିଲେ ମୂଷାକେ ବଳି ଦେଉଛୁ ନା
0: ସତ ସତ ରକତ ନହେଲେ ଦେବତା କି ଶାନ୍ତି ହେବ କି ହେଲେ ସାଉଥା ମୁଇଁ ଏବେ ପୂଜା ତାନକେ ଯାଉଛି ତେନେ ମୋକେ କୋଜା ପଡ଼ିଥିବ ବାରିକ ନଥିଲେ କାଇ କାମ ହେବ ଯେ
1: ଯା ଯା ଯା ମୋର ତ ଦିନ କାଲ ସରିଲା ପାଚଲା ପତର କେତେବେଳେ ଜଡ଼ି ପଡ଼ିବି ହେଲେ ଚିନ୍ତା ମିଶା ନାହିଁ ଯେ ମୋର ଦିନ କାଲ ସୁଖେ ସୁଖେ କଟଲା ଚିନ୍ତା ନାହିଁ

ଯାଉଛନ୍ତି, ମୋର ଛାତି ଘିସେଇ ଯାଉଛି, ବେଶି କଷ୍ଟ, ବେଶି ଦୁଃଖ, ତିଣୁ ତିଣୁରେ ମୋର ତିଣୁ କେଡ଼େ ହଜୁରେ ଲେଞ୍ଜୁ ଲେଞ୍ଜୁ ପବ୍ଲିକ।

0: ବାପା ଶୋଇଛି ଆଉ ଉଠି ନାହିଁ।
1: ଆଜି ପରା ଦିନରେ ସାରଦାର ନ ମାତି ଆମର ବାପା ଶୋଇ ପଡ଼ିଛି। ଜଣେ ଗଲେ ସୁର ବୁଡ଼ିଯିବ, ଆଧାର ଚାପି ଆସିବ।
2: ତାର ଦେହ ନାହିଁ ବୋଲି କହୁଥିଲା ବୁଢା ଲୋକ ତ, ନୁଲି ଏତେ ବଡ଼ ପରବରେ ସାଉନ୍ତା କଣ ଏଠି ଏମିତି ଏକଟା ରହିପାରିଥାନ୍ତା କି?
1: ମୁଇଁ ତାକୁ ଉଠାଉଛି।
2: ଦେଖ ଉଠା,
1: ଇଏ ଆମର ସାଙ୍ଗରେ ଯିବ କି? ତାର ପାଇଁ ମଦ ମାଂସ ଏଠିକି ଆଣିଦେବା,
2: ପଚାରବା। ଉଠା ତ ତୁଇ, ତୋର ଇଚ୍ଛା ଯୁଡ଼େ କଣ କର, ଉଠା ତାକୁ।
1: ବାପା
2: ଉଠା ଉଠା,
1: ଏ ବାପା ବାପା, ଇଏ ରେ ମୋର ବାପାର କିସ ହେଲା ରେ?
2: କିସ ହେଲା?
1: ତାର ଦେହ କାକର ଲାଗୁଛି।
2: କାଇଁ କାଇଁ
1: ପବନ ପବନ ଯାଉ ନାହିଁ? ଦେଖ ତ,
2: ଚାଡ଼ ଚାଡ଼ ଚାଡ଼
1: ଦେଖ ଦେଖ କଣ ଦେଖ।
3: ଆରେ ସତୀ, ତୁ ମୋର ଭାଇର କିସଟା ହେଲା?
1: ବାପା ବାପା।

ଶୁଣିଲେ ଧାରାବାହିକ ଅମୃତର ସନ୍ତାନ ପ୍ରଚାର କଲୁ ଆଜି ଏହାର ପ୍ରଥମ ଭାଗ। ଏହାକୁ ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଥିଲେ ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସୀତାରବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ, ରାଗ ମିଶ୍ର ଗାରା।

ଆମ ଦେହର ବିଭିନ୍ନ ସମସ୍ୟା ହେଲେ ଆମେ ସାଧାରଣତଃ ଡାକ୍ତରଙ୍କ ପାଖକୁ ଯାଉ, ଆଉ ଡାକ୍ତର ଯାହା ପରାମର୍ଶ ଦିଅନ୍ତି, ଯାହା ମେଡ଼ିସିନ୍ ଲେଖିଦିଅନ୍ତି, ତାକୁ ଆମେ ସେବନ କରି ରୋଗରୁ ମୁକ୍ତି ପାଇଥାଉ। ତେବେ ଏମିତି ଏକ ରୋଗୀ ଥରେ ଡାକ୍ତରଙ୍କ ପାଖକୁ ଗଲେ, ତାଙ୍କର କ'ଣ ସମସ୍ୟା ଅଛି ଆପଣମାନେ ପରେ ଶୁଣିବେ। କିନ୍ତୁ ରୋଗୀ ଯାଇକି ଡାକ୍ତରଙ୍କୁ ପୁରା ଛାନିଆକି କହିଲେ, ଆଜ୍ଞା ଆଜ୍ଞା ମୋର ଗୋଟେ ସମସ୍ୟା ହୋଇଯାଇଛି। ମାନେ କ'ଣ ସମସ୍ୟା ଅଛି ଆପଣଙ୍କୁ କେମିତି କହିବି, ମୁଁ ଟିକିଏ ଭାବିପାରୁନି। ଡାକ୍ତର ଆଶ୍ଚର୍ଯ୍ୟ କହିଲେ, ଆରେ ବାବୁ ତୁମର କ'ଣ ସମସ୍ୟା ଅଛି ଟିକିଏ କହିଲେ ସିନା ହେବ। ମାନେ ମୁଣ୍ଡ ବଥା ହେଉଛି, ଆଖି ଖରାପ ଅଛି, ନା ଜ୍ୱର ହେଉଛି, ନା ପେଟ ବଥା ହେଉଛି, କୌଣସି ଗୋଟେ ରୋଗ କହିଲେ ସିନା ତାର ଉପଶମ ପାଇଁ, ତାର ଆରୋଗ୍ୟ ପାଇଁ ଆମେ ଚେଷ୍ଟା କରିବୁ। ରୋଗୀ ଡାକ୍ତରଙ୍କର ଏଭଳି କଥା ଶୁଣି କହିଲେ, ଆଜ୍ଞା ସେମିତି କିଛି ନାହିଁ ଯେ, ମୋତେ ଟିକିଏ ବେଳେବେଳେ ଆଖି ଟିକିଏ ପେନ୍ ହେଉଛି, ଆଉ ମୁଣ୍ଡ ବି ଟିକେ ଟିକେ ବେଳେବେଳେ ବିନ୍ଧୁଛି। ତେବେ ଡାକ୍ତର କହିଲେ, ୟା ପାଇଁ ତ ଔଷଧ ଲେଖିଦେବି, କିନ୍ତୁ ଗୋଟେ କାମ କରନ୍ତୁ, ଆପଣ ଟିକେ ଆରାମ କରନ୍ତୁ। ଆରାମ ମାନେ କେମିତି? ମୋବାଇଲ କମ୍ ବ୍ୟବହାର କରନ୍ତୁ। ରୋଗୀ କହିଲେ, ଆଜ୍ଞା ଆପଣ ଠିକ୍ କଥା କହିଲେ ଯେ, କିନ୍ତୁ ଏଇ ଯେଉଁ ଆପଣ କହିଲେ ବର୍ତ୍ତମାନ, ଆପଣ ଟିକେ ହ୍ୱାଟ୍ସଆପ୍ରେ ପଠାଇ ଦେଉନାହାନ୍ତି ଲେଖିକି। ଆଜ୍ଞା ଏଇଭଳିଆ ରୋଗୀ ବି ଅଛନ୍ତି, ଯେଉଁମାନେ ଡାକ୍ତର ଯାହା କୁହନ୍ତି ତାକୁ ଅଲଗା ଅର୍ଥରେ ବୁଝନ୍ତି। ତେବେ ଏଇଭଳିଆ କିଛି ହସ କଥା ଆଉ କୌତିକିଆ ପ୍ରଶ୍ନକୁ ନେଇ ଆରମ୍ଭ କରୁଛୁ ଆଜିର ସଜ ମଉଜ କାର୍ଯ୍ୟକ୍ରମ। ଏଇଠି ଶ୍ରୋତାଙ୍କୁ କହି ରଖୁଛୁ, ଯେହେତୁ ଆପଣମାନଙ୍କର କୌତିକିଆ ପ୍ରଶ୍ନ ଟିକେ ଲମ୍ବା ହେଇଯାଉଛି, ଉତ୍ତରଟି ବି ସେମିତି ଅଧିକ ସମୟ ନେଉଛି, ଯାହାଦ୍ୱାରା ଆପଣଙ୍କର ହସ କଥା ଟିକେ କମିଯାଉଛି ଏବଂ ବ୍ୟଙ୍ଗ କବିତା ତାହା ବି କମିଯାଉଛି। ତେଣୁ ଆପଣମାନଙ୍କ ଅନୁରୋଧ, ଆପଣମାନେ କେବଳ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ବା ଅଳ୍ପ ସମୟ ଭିତରେ ଯେମିତି ପ୍ରଶ୍ନଟି ସରିଯିବ, ଉତ୍ତରଟି ସରିଯିବ, ସେଭଳି ଚେଷ୍ଟା କରନ୍ତୁ। ଆଜି ସେମିତି କୌତିକିଆ ପ୍ରଶ୍ନ ଆଉ ହସ କଥାକୁ ନେଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ତେବେ ଆଜି ସଜମଉଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ।

0: ତା ଠୁ ଆଉ କିଛି ଦୂର ଆଗରେ ଏଇ ପାଖାପାଖି ତ ଆଉ
1: ହଁ, ସେ ଲୋପା ଦିଦି ଘର ପାଖରେ ସମାନ ତମ ଗାଡିଟା ସବୁଦିନ ସେ ଲୋପା ଦିଦି ଘର ଆଗରେ ଖରାପ ହେଇଯାଉଛି।
0: ମାନେ ଲୋପା ମ୍ୟାଡାମଙ୍କ ଘର ଆଗରେ ରହିଯାଉଛି କହୁଛ ତ? ରହିଯାଉଛି
1: ରହିଯାଉଛି
0: ରହିଯାଉଛି
1: ରହିଯାଉଛି ନା?
0: ହଁ,
1: ସେଇଥିପାଇଁ ବିକିଦେଲି।
2: ଆଜି କେବଳ କୌତୁକିଆ ପ୍ରଶ୍ନ ରହିଛି, କିନ୍ତୁ ଏଥର ମୋବାଇଲରେ ନୁହଁ, ଆମର ନିୟମିତ ଶ୍ରୋତା ନୀଳାଚଳ ଭାଇ ଭଏସ୍ ମେସେଜ ମାଧ୍ୟମରେ କୌତୁକିଆ ପ୍ରଶ୍ନ ପଚାରିଛନ୍ତି। ଆଉ କୌତୁକିଆ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
3: ନମସ୍କାର, ଆକାଶବାଣୀ ଜୟପୁର ସଜମୁଜ ବିଭାଗ, ମୁଁ ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ମୁଁ ତ ଅନେକ ଥର ଆପଣଙ୍କ କୌତିକିଆ ପ୍ରଶ୍ନ ପଚାରିଛି, କିନ୍ତୁ ସଠିକ ଭାବରେ ଉତ୍ତର ମିଳି ଯାଉଛି, ସେଥିପାଇଁ ମତେ ବହୁତ ଖୁସି ଲାଗୁଛି। କେବଳ ଆଜି ଭଏସ୍ମେସେସ୍ ମାଧ୍ୟମରେ ଆପଣଙ୍କୁ ପଠାଉଛି, ନିହାତି ଭାବରେ ସାମିଲ କରିବ ଆଶା ବିଶ୍ୱାସ କରିଛି। ମୋର ପ୍ରଥମ ପ୍ରଶ୍ନଟି ଆପଣଙ୍କ ପାଖରେ ରହିବ ଯେ, ଦେଖନ୍ତୁ ଏତେ ଧନ ସମ୍ପତ୍ତିକୁ ନେଇକିରି ମଣିଷ କଣ ପାଇଁ ତାର ଲୋଭ ଶକ୍ତି ଦେଖାଉଛି? ସେ ଯୋଉ ଟାଇମରେ ଜନ୍ମ ହଉଛି ସ୍ୱର୍ଗପୁର ମଞ୍ଚପୁରକୁ ଆସୁଛି, ସେ ତ କୌଣସି ଜିନିଷ ଆଣୁନାହାନ୍ତି, ସେ କେବଳ ଏକୁଟିଆ ଆସୁଛି, ଏବଂ ଯୋଉ ଟାଇମରେ ମୃତ୍ୟୁବରଣ କରୁଛି ସେ ତ ଏକୁଟିଆ ହିଁ ମୃତ୍ୟୁବରଣ କରୁଛି। ଯେତେ ବି ଧନ ସମ୍ପତ୍ତି ଥିବ ସେ ତ କୌଣସି ଧନ ସମ୍ପତ୍ତି ନେଉନାହାନ୍ତି, କିନ୍ତୁ ଯଦି ବି ତା ପାଖରେ ଧନ ସମ୍ପତ୍ତି ଅଛି, ଯଦି ସେ ଯୋଉ ଟାଇମରେ ମୃତ୍ୟୁବରଣ କରୁଛି, ତାର ଯଦି ଲୋଭ ଶକ୍ତି ଅଛି, ସେ ଧନ ସମ୍ପତ୍ତିକୁ ସେ ନିହାତି ଭାବରେ ନେଇକି ଯିବାର କଥା, କିନ୍ତୁ ମୂର୍ଷାଲେ କଣ ପାଇଁ ନେଉନାହାନ୍ତି, ଏଇଟା ଟିକେ ମୁଁ ଜାଣିବା ପାଇଁ ଚାହୁଁଛି। ଏବଂ ଦ୍ୱିତୀୟ ପ୍ରଶ୍ନଟି ରହିବ ଯେ, ମୁଁ ଗୋଟେ ଝିଅକୁ ଦେଖି ଯାଇଥିଲି ବାହା ହେବା ପାଇଁ, କିନ୍ତୁ ସେ ମତେ ପଚାରିଲା ଯେ ମୁଁ ତୁମକୁ ଖୁସିରେ ଖୁସିରେ ବାହା ହେବି, କିନ୍ତୁ ମୋର ତିନୋଟି ପ୍ରଶ୍ନର ଉତ୍ତର ଦିଅ, ତାପରେ ମୁଁ ବାହା ହେବି, କିନ୍ତୁ ମୁଁ ଟିକେ ଚମକି ପଡ଼ିଲି। ହଉ ଠିକ୍ ଅଛି, ମତେ ପ୍ରଶ୍ନ ପଚାର, ମୁଁ ନିହାତି ଭାବରେ ଜାଣିଥିଲେ ଉତ୍ତର ଦେବି। ସେ ପଚାରିଲା ଯେ, ତମେ କେତେ ଲୋକଙ୍କ ସହିତ ସମ୍ପର୍କ ରଖିଛ? ମୁଁ ଟିକେ କନଫ୍ୟୁଜରେ ପଡ଼ିଗଲି। ତାପରେ ମୁଁ ପଚାରିଲି, ହଉ ଟିକେ ଦ୍ୱିତୀୟ ପ୍ରଶ୍ନ ପଚାର। ଦ୍ୱିତୀୟ ପ୍ରଶ୍ନ ପଚାରିଲା ଯେ, ମତେ ଏମିତିକା ପୁଅ ଦରକାର ଯେ ସେ ଯୋଉ ଟାଇମରେ ଶୋଇପଡ଼ିବ ଆଉ ତାହାକୁ କିଏ ଉଠେଇବା ପାଇଁ ଯିବେନି। ମୁଁ ଟିକେ ଚମକି ପଡ଼ିଲି। ତାପରେ ହଉ ଠିକ୍ ଅଛି, ତୃତୀୟ ପ୍ରଶ୍ନ ପଚାର। ସେ ମତେ ପଚାରିଲା ଯେ, ସବୁଦିନ ଗୋଟେ ସ୍ୱାମୀ ସ୍ତ୍ରୀକୁ ରାତିରେ କଣ କହିଥାଏ? ମୁଁ ଟିକେ ଚମକି ପଡ଼ିଲି। ଆଉ ଠିକ୍ ଅଛି, ମୁଁ ସଜମୁଜ ବିଭାଗକୁ କହିବି ଯେ ସେମାନେ ଯେମିତି ଭାବରେ ମୋର ଉତ୍ତର ଦେବେ, ମୁଁ ସେମିତି ଭାବରେ ମୁଁ ତୁମକୁ ଉତ୍ତର ଫେରେଇବି। ଠିକ୍ ଅଛି, ଯେବେ ସଜମୁଜ ବିଭାଗରୁ ଆପଣଙ୍କୁ ଉତ୍ତର ପାଇବେ, ସେବେ ମତେ ବାହେବେ। ତାପରେ ତୃତୀୟ ପ୍ରଶ୍ନଟି ଆପଣଙ୍କ ପାଖରେ ରହିବ। ଦେଖନ୍ତୁ, ଯୋଉ ଟାଇମରେ ମତେ ସାର୍ ମାନେ ବହି ପଢୁଛନ୍ତି, ଯୋଉ ଟାଇମରେ ସାର୍ ମାନେ ମତେ କ୍ଲାସ କରୁଛନ୍ତି, ସେ ଟାଇମରେ ମୁଁ ପାଠ ପଢିବା ପାଇଁ ଯାଉଛି, କିନ୍ତୁ ଯୋଉ ଟାଇମରେ ମତେ ସାର୍ ମାନେ ପାଠ ପଢୁଛନ୍ତି, କିନ୍ତୁ ମୋ ମନଟି ଚାରିଦିଗକୁ ଘୁରି ବୁଲୁଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, କିନ୍ତୁ କଣ କହିଲେ ଯେତେ ଗୁଡାକ କ୍ୱେଶ୍ଚିନ୍ ପଚାରିଥିବେ ସାର୍, ଆଉ ସଠିକ ଭାବରେ ମୁଁ ଉତ୍ତର ଗୁଡିକ ଦେଇପାରିବି, ଏଇଟା ଟିକେ ମୁଁ ଆପଣଙ୍କ ପାଖରୁ ଜାଣିବା ପାଇଁ ଚାହୁଁଛି। ଠିକ୍ ଅଛି, ଏଇ ମେସେଜକୁ ନିହାତି ଭାବରେ ସାମିଲ କରିବି ଆଶା ବିଶ୍ୱାସ କରୁଛି, ଆଉ ନିହାତି ଭାବରେ ସଠିକ ଉତ୍ତର ଦେବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ମୁଁ ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ନମସ୍କାର।
0: ପ୍ରଥମ ପ୍ରଶ୍ନ ହେଲା, ଧନ ସମ୍ପତ୍ତି ପାଇଁ ମଣିଷ ଏତେ ଲୋଭୀ କାହିଁକି? ନୀଳାଚଳ ବାବୁ, ଏ ଟ୍ରେନ୍ ଦେଖିଛନ୍ତି ଆପଣ? ଟ୍ରେନ୍ରେ କେତେବେଳେ ବସିଛନ୍ତି, ଟ୍ରେନ୍ ପଛରେ ଯେମିତି ଡବା ଲାଗିଥାଏ, ଯେମିତି ସବୁ ଜୀବଜନ୍ତୁମାନଙ୍କ ପଛରେ ଗୋଟେ ଗୋଟେ ଲାଙ୍ଗୁଡ଼ ଥାଏ, ଜନ୍ମ ବେଳରୁ ମଣିଷ ପଛରେ ଡବା ଲାଗିଛି, ଲାଙ୍ଗୁଡ଼ ଲାଗିଛି ଅଦୃଶ୍ୟ ଭାବରେ, କ'ଣ ସେଟା ଆପଣ ପଚାରିବେ? ସେଟା ହେଲା, ସମସ୍ତେ ଜାଣିଛନ୍ତି ଆଜ୍ଞା, କାମ କ୍ରୋଧ ଲୋଭ ମୋହ ଏଇସବୁ। ଆପଣଙ୍କ ମନରେ କେତେ କଳ୍ପନା ଥିବ, ଘର କରିବି, ଗାଡ଼ି କିଣିବି, ବଢ଼ିଆ ପ୍ୟାଣ୍ଟ ସାର୍ଟ ପିନ୍ଧିବି, ଚାକର ବାକର ଥିବେ, ବଢ଼ିଆ ଗୋଟେ ଆୟସ ଜୀବନ ଜିଇଁବି। ଆଜ୍ଞା, ସେସବୁ ପୂରଣ ହେବ କେମିତି? ଧନ ହେଲେ ତ, ସେଥିପାଇଁ ଆଜ୍ଞା ମଣିଷ ଖୋଜେ କେମିତି ଧନ ହେଉ। ହଁ, ଆପଣଙ୍କର ଯେଉଁ ଦ୍ୱିତୀୟ ପ୍ରଶ୍ନ ମୁଁ ଏବେ ଶୁଣିଲି, ଆପଣ ସେଠି ଯାହା କହିଛନ୍ତି, ଲୋଭ ଗୋଟେ ଶକ୍ତି ଯେହେତୁ ଅଛି, ସେ ନିଜର ଧନ ସମ୍ପତ୍ତି ନେଇକି ଯିବା କଥା କିଏ? ମଣିଷ, ଆପଣ ଯାହା ପଚାରିଛନ୍ତି, ମଣିଷ ପାଖରେ ଲୋଭ ଥିବାରୁ ସେ ଗଲାବେଳକୁ, ମାନେ ଉପରକୁ ଟିକେଟ୍ କାଟି ଗଲାବେଳକୁ ନିଜର ଧନ ସମ୍ପତ୍ତି ମଧ୍ୟ ନେଇକି ଯିବା କଥା, କିନ୍ତୁ ନେଇପାରୁନି କେମିତି? ନୀଳାଚଳ ବାବୁ, ଆପଣ ଏ ପ୍ରଶ୍ନ ଆରମ୍ଭରୁ ଯେଉଁ କଥାଟା କହିଲେ, ମାନେ ସେ ପ୍ରଶ୍ନ ଭିତରେ ଆପଣଙ୍କର ଉତ୍ତର ଅଧା ଆପଣ ଦେଇଦେଇଛନ୍ତି, ଆଉ ପରଟା ମୁଁ କହୁଛି, ମଣିଷ ଆଜ୍ଞା ଖାଲି ହାତରେ ଆସେ, ଖାଲି ହାତରେ ଯାଏ, ସତ କଥା, କିଏ ଜାଣିନାଇ କି? ମଣିଷ ଖାଲି ହାତରେ ଆସେ, କ'ଣ ନେଇକି ଆସେ କି? ଖାଲି ହାତରେ ଯାଏ, ରକ୍ଷା ହେଇଛି ସ୍ୱର୍ଗକୁ ବା ଯମପୁରକୁ ଯିବା ପାଇଁ ରାସ୍ତା ନାହିଁ, ପିଚ୍ ରାସ୍ତା ନାହିଁ କି ରେଳ ରାସ୍ତା ନାହିଁ କି ଆଉ ରକେଟ୍ ଫକେଟ୍ ଯିବା ପାଇଁ କିଛି ସୁବିଧା ନାହିଁ,

0: ଯଦି ସେତିକି ଥାଆନ୍ତା ଆଜ୍ଞା, ଏ ମଣିଷ ଟ୍ରକ୍ କି ଟିପର୍ କି ରେଳଗାଡ଼ି ଭଡ଼ା କରିକି ନିଜର ଯେତେ ଧନ ସମ୍ପତ୍ତି ସବୁ ଲୋଡ଼୍ କରିକି ଯାଆନ୍ତା। ହଁ, ଆପଣଙ୍କର ଦୁଇ ନମ୍ବର ପ୍ରଶ୍ନ ଭିତରେ ତିନିଟା ପ୍ରଶ୍ନ ଲୁଚିକି ଅଛି, ଆପଣ ସିଧା ସିଧା କହିଦେଲେ। ଝିଅ ଦେଖିବାକୁ ଯାଇଥିଲି ବାହା ହେବା ପାଇଁ, ବଢ଼ିଆ କଥା ଆଜ୍ଞା, ଆମେ ତ ପେଟ ପୁରା ଖୋଲା କରିକି ରଖିଛୁ, କେତେବେଳେ ଭୋଜି ହେବ ବୋଲିକି ଆପଣ କହିଛନ୍ତି। କିନ୍ତୁ ସେ ପ୍ରଶ୍ନ କଲା, ମାନେ କି ସେ ଝିଅ ପ୍ରଶ୍ନ କଲା, ମୁଁ ତୁମକୁ ଖୁସିରେ ବାହା ହେବି ଯଦି ତମେ ତିନୋଟି ପ୍ରଶ୍ନର ଉତ୍ତର ଦେଇପାରିବ। କ'ଣ କ'ଣ ସେ ପ୍ରଶ୍ନ ଆପଣ ପଠେଇଛନ୍ତି ଯେଉଁଟା, ତମେ କେତେ ଲୋକଙ୍କ ସହ ସମ୍ପର୍କ ରଖିଛ? ନୀଳାଚଳ ବାବୁ, ଆପଣ କହିବେ ଆମ ଗାଁର ହୋଟେଲ ବାଲା ସାଙ୍ଗରେ ମୋର ସମ୍ପର୍କ ଅଛି, କାହିଁକିନା ସବୁଦିନ ସନ୍ଧ୍ୟାରେ ମୁଁ ପକୁଡ଼ି ଖାଇବାକୁ ଯାଏ। ଆପଣ କହିବେ ଗାଈ ଚରୁଥିବା ଲୋକ ସାଙ୍ଗରେ ମୋର ସମ୍ପର୍କ ଅଛି, କାରଣ ସେ ଆମର ଗାଈ ଚରାଏ। କହିବେ ମୋର ସାଙ୍ଗମାନଙ୍କ ସହ ସମ୍ପର୍କ ଅଛି, ଯଦି ସିଏ କୁହେ ନାଇଁ ନାଇଁ ନାଇଁ ନାଇଁ କେତେଟା ଝିଅ ସାଙ୍ଗରେ ସମ୍ପର୍କ ଅଛି, ଆପଣ କହିବେ ସେ କଥା ଆଗରୁ କହିଲନି, ତମେ କହିଲ କେତେ ଲୋକଙ୍କ ସାଙ୍ଗରେ ସମ୍ପର୍କ ଅଛି ବୋଲି କହିଥିଲି। ତା ପରବର୍ତ୍ତୀ ପ୍ରଶ୍ନ, ବଢ଼ିଆ ପ୍ରଶ୍ନଟା ସେ ଝିଅ ପଚାରିଛି, ମୋତେ ଏମିତିକା ପୁଅ ଦରକାର ସେ ଯେଉଁ ଟାଇମ୍ରେ ଶୋଇପଡ଼ିବ, ସେ ମାନେ ଝିଅ, ସେ ଯେଉଁ ଟାଇମ୍ରେ ଶୋଇପଡ଼ିବ ତାକୁ କିଏ ଉଠେଇବା ପାଇଁ ଯିବେନି, ନାଇଁ ନାଇଁ ନାଇଁ ତାକୁ କିଏ ଉଠେଇବା ପାଇଁ ଯିବେ ନା। ସେକେଣ୍ଡ କ୍ୱେଶ୍ଚିନ୍ର ଉତ୍ତରରେ ଆଜ୍ଞା ନୀଳାଚଳ ବାବୁ କହିବା, ମାନେ ଆପଣ କହିବେ ଯେ କ'ଣ କହିବେ, ପ୍ରାଣପ୍ରିୟ କି ହେ ମହାନ ଆତ୍ମା, ଯାହା କହିପାରନ୍ତି, ତମେ ଗୋଟେ ଚାର୍ଟ କର, ଚାର୍ଟ ମାନେ ରୁଟିନ୍ ତିଆରି କର, କେତେଟାରୁ କେତେଟା ପର୍ଯ୍ୟନ୍ତ ଶୋଇବ ମୋତେ କୁହ, ମୁଁ ବି ସେତେବେଳେ ଶୋଇବି, ସେତେବେଳେ ମୋତେ ବି ଡିଷ୍ଟର୍ବ କରିବନି। ତୃତୀୟ ପ୍ରଶ୍ନ, ହଁ ତୃତୀୟ ପ୍ରଶ୍ନରେ ସେ ଯାହା ପଚାରିଛନ୍ତି, ସବୁଦିନ ରାତିରେ ଜଣେ ସ୍ୱାମୀ ତା ସ୍ତ୍ରୀକୁ କ'ଣ କହିଥାଏ? ଭାରି ସିରିୟସ୍ କଥା ଆଜ୍ଞା ନୀଳାଚଳ ବାବୁ, ସ୍ୱାମୀ ସ୍ତ୍ରୀକୁ ଏହା କହିଥାଏ ଯେ ଏ ଘର ଭିତରେ ଝାଡ଼ୁ କି ବେଲନା ବାଡ଼ି କି ଇଏ ବାଡ଼ି ଫାଡ଼ି କିଛି ରଖିନ ତ। ତାଙ୍କର ତୃତୀୟ ପ୍ରଶ୍ନ ଯାହା ପଚାରୁଛନ୍ତି, ବଡ଼ ମୁଣ୍ଡ ଘୁରିଯିବା କଥା, ସାର୍ମାନେ ପାଠ ପଢ଼ାଇଲା ବେଳେ ମୋର ମନ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗରେ ଘୁରୁଛି, ହେଲେ ସାର୍ମାନେ ପ୍ରଶ୍ନ ପଚାରିଲା ବେଳେ ମୁଁ କେମିତି ସଠିକ୍ ଉତ୍ତର ଦେଇପାରିବି ବତାନ୍ତୁ ତ। ନୀଳାଚଳ ବାବୁ, ପାଠ ପଢ଼ାଇବା ସମୟରେ ଆପଣଙ୍କର ମନ ଯଦି ଚାରିଦିଗରେ ଘୁରୁଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ଆପଣ ଉତ୍ତର ଦେବେ କୁଆଡ଼ୁ? ପାଠ ପଢ଼ିବା ସମୟରେ ମନକୁ ଘୁରେଇବା କ'ଣ ଦରକାର? ଟିକେ ସ୍ଲୋ କରନ୍ତୁ, କଥାରେ ଅଛି ପରା ଧୀର ପାଣି ପଥର କାଟେ, ମନକୁ କୁହନ୍ତୁ ଆଗରେ ପରୀକ୍ଷା ଅଛି, ପାସ୍ କରିବି ତ। ବାହା ହେବାକୁ ଚାହୁଁଥିବା ଝିଅ ଆଜିକାଲି ଆଜ୍ଞା ବିଏ ପଢ଼ିଲା ବାଲା ଖୋଜୁଛି, ହଁ ମୁଁ ବିଏ ହେଇପାରିବି ତ।
1: ତେବେ ନୀଳାଚଳ ଭାଇ, ଆପଣ ତ ନିଶ୍ଚୟ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇସାରିଥିବେ, କିନ୍ତୁ ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଟିକେ ସଂକ୍ଷିପ୍ତ ଭାବେ ପ୍ରଶ୍ନ ପଚାରନ୍ତୁ, ଯାହାଫଳରେ ଉତ୍ତର ବି ସଂକ୍ଷିପ୍ତ ହେବ। ଅନ୍ୟ ଶ୍ରୋତାମାନଙ୍କୁ ବି ଅନୁରୋଧ କରୁଛୁ, ଆପଣମାନେ ବି ଚେଷ୍ଟା କରନ୍ତୁ କୌତୁକିଆ ପ୍ରଶ୍ନ ପଠାଇବା ପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ, ଆଉ କିଛି କିଛି ବ୍ୟଙ୍ଗ କବିତା ବି ନିଶ୍ଚୟ ଚେଷ୍ଟା କରନ୍ତୁ ଲେଖିକି ପଠାଇବା ପାଇଁ। ତାହେଲେ ସମୟ ହେଇଗଲାଣି, ଆଜି ପାଇଁ ବିଦାୟ ନେଉଛୁ ଆମେ ସମସ୍ତେ। ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା।

ଶୁଣୁଥିଲେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସହଜ ମଉଜ। ଏ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଦେଶିଆ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ। ଧୀରେନ୍ ମୋହନ ପଟ୍ଟନାୟକଙ୍କ ରଚନାରୁ ଶୁଣିବା ଏଇ ଦେଶିଆ ଗୀତ।

ଦେଶୀୟ ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଆମର କଣ୍ଠଶିଳ୍ପୀ ହେଉଛନ୍ତି ନବକିଶୋର ଭତ୍ରା, କଣ୍ଠରେ ସତ୍ୟନାରାୟଣ ମିଶ୍ରଙ୍କ ରଚନା।

0: କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ମିନିଟ୍ରେ ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ବୀଣାପାଣି ପୁରୋହିତ, ଧନଞ୍ଜୟ ଶତପଥୀ ଏବଂ ସୁଧା ମିଶ୍ର। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ରିଞ୍ଜୁଡ଼ି ପ୍ରଚାର କରିବୁ ସକାଳ 6:45। ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ବଡ଼ବିର୍ସା ସିସା ଏବଂ ସାଥୀ। ସକାଳ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ବିବାହରେ ଅଧିକ ଖର୍ଚ୍ଚ ପରମ୍ପରା ନା ଅପଚୟ। ପ୍ରଚାର କରିବୁ ଲୋକନାଟ ଚଣ୍ଡୀ ବିଜୟ ପୂର୍ବାହ୍ନ 11:00। ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟ ଶଙ୍କର ଜାନି, ସଙ୍ଗୀତ ନିହାରଞ୍ଜନ ମହାନ୍ତି। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 1:20। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବବୁଲ ସୁପ୍ରିୟ ଏବଂ ଟି ସୌରୀ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଶୁଣିମା ହେଉ ପ୍ରଚାର କରିବୁ ସନ୍ଧ୍ୟା 6:15। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ରହିଛି ଆଲୋଚନା ଆମ ଅଞ୍ଚଳରେ ଆଳୁ ଚାଷ ପାଇଁ ରହିଥିବା ସୁବିଧା। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର୍ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ଆସ ସିନେମା କରିବା ଏ ନାଟକ ପ୍ରଚାର କରିବୁ ରାତି 9:30। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।